ଆକାଶବାଣୀ ଭବାନୀ ପାଟଣା, ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ଼ 19 ଦିନ, ଇଂରାଜୀ 2026 ମସିହା ଜୁଲାଇ 10 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ସେହି ବିଶ୍ୱନିୟନ୍ତା ପରମବ୍ରହ୍ମ ପରମେଶ୍ୱରଙ୍କ ପାଦ ପଦ୍ମରେ ସକଳ ମଙ୍ଗଳ କାମନାର ପ୍ରାର୍ଥନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ, ଏଫ୍ଏମ୍ ଯୋଗେ 100.3 ମେଗା ହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58।

0: Supreme Leader Ayatollah Ali Khamenei has been laid to rest at the Imam Reza Shrine in Mashhad as thousands of supporters gathered to pay their final farewells. His eldest son, Sayyid Mustafa Khamenei, performed the ritual prayers. Ayatollah Ali Khamenei was killed in US-Israeli strikes on 28th of February this year, triggering a widespread conflict across the West Asia region. In the FIFA World Cup, France stormed into the semi-finals after defeating Morocco 2-0 in the first quarter-final in Boston, USA. The teams were goalless at half-time, but France took control in the second half, with Kylian Mbappe scoring this in the 60th minute and Ousmane Dembele doubling the lead in the 66th minute. And that is the end of this news bulletin.
1: ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଭୁଙ୍କ ନାମ ଜପ କର, କାରଣ ଏହି ନାମରୂପୀ ଧନ କେବେ ଶେଷ ହୁଏ ନାହିଁ, କେବେ ଚୋରି ହୁଏ ନାହିଁ। ଯେତେବେଳେ ହୃଦୟରେ ପ୍ରଭୁଙ୍କ ନାମ ଚାଲେ ସେତେବେଳେ ଦୁଃଖ ପଳାଏ, ଭୟ ଭାଙ୍ଗିଯାଏ, ଆଉ ଜୀବନ ଆଲୋକିତ ହୋଇଯାଏ। ନାମ ଜପ ହେଉଛି ସେହି ସତ୍ୟ ସମ୍ପତ୍ତି ଯାହା ମନକୁ ଶାନ୍ତି, ଆତ୍ମାକୁ ସନ୍ତୋଷ ଏବଂ ଭାଗ୍ୟକୁ ମଙ୍ଗଳ କରେ। ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ଆଜିର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ପ୍ରଥମେ କଣ୍ଠଶିଳ୍ପୀ ଗୋପାଳକୃଷ୍ଣ ବେହେରା ଗାଇଛନ୍ତି ଦିଗାମ୍ବର ଗମାଙ୍ଗଙ୍କ ରଚନାରୁ। ଆଜୀବନ ତୁମର ଧ୍ୟାନରେ ଦିନତା ବିତିଲା ମୋର, ଡାକି ଡାକି ମୁଁ ଯେ ଥକି ପଡ଼ିଲିଣି, ଦୟାମୟ ଦୟା କର।

ଗଛରୁ ତୋଳିଲି ବେଲପତରୁ ମୁଁ ଗୁନ୍ଥିଲି ଗୟସୀ ମାଳ, ଡାଲା ସଜାଇଲି ପୂଜା କରିବି ମୁଁ ମହାଦେବ ମହାକାଳ। ଡକ୍ଟର ଯଶୋବନ୍ତ ନାରାୟଣ ଧରଙ୍କ ଏହି ରଚନାରୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ନିହାରିକା ସାହୁ।

ଶ୍ରୋତବନ୍ଧୁ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ ଗୋପୀନାଥ ମହାପାତ୍ର ଏବଂ ନିହାରିକା ସାହୁ। ରଚନା ଡକ୍ଟର ଯଶବନ୍ତ ନାରାୟଣ ଥର। ଏତିକି କରୁଣା ଥିବ ମହାପୁରୁ ଦୀପଦେବୀ ଗୁପ୍ତେଶ୍ୱରେ ଜାଗର ଚାଳିବି ମୁଁ ଉଜାଗରେ ପଞ୍ଚୁକ ଧବଳେଶ୍ୱରୀ।

ବନ୍ଦନାର ଶେଷକ୍ରମରେ ଆସନ୍ତୁ ଶୁଣିବା ଶିଳ୍ପୀ ପ୍ରଦୀପ କୁମାର ମିଶ୍ରଙ୍କ ପରିବେଷିତ ଭକ୍ତିଗୀତଟି ସଂଯୁକ୍ତା ତ୍ରିପାଠୀଙ୍କ ରଚନାରୁ। ଭାବର ଦେବତା ତୁମେ ମୋର କଳା ଠାକୁର, ଭକ୍ତ ଭାବେ ବନ୍ଧା ହୋଇ ତା ପଛରେ ଧାଇଁ ଧାଇଁ ହୁଅ ବିଭୋର।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ଶ୍ରୋତିବନ୍ଧୁ ଆସନ୍ତୁ ଶୁଣିବା ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରାଥୋର।

ଆପଣମାନଙ୍କୁ ପ୍ରଣାମ ଶ୍ରୋତାବନ୍ଧୁ। ଭକ୍ତି ମାର୍ଗରେ ଷଷ୍ଠ ଉପାୟଟି ହେଉଛି ବନ୍ଦନ। ବନ୍ଦନର ଅର୍ଥ ହେଉଛି ପ୍ରଣାମ। ଭଗବାନଙ୍କର ଶ୍ରୀଚରଣରେ ଶ୍ରଦ୍ଧା ଏବଂ ଭକ୍ତିପୂର୍ବକ ପ୍ରଣାମ କରିବା ହେଉଛି ବନ୍ଦନ ଭକ୍ତି। ଭଗବାନଙ୍କୁ ପ୍ରଣାମ କରିବାର ମହତ୍ଵ କ'ଣ ତାହା ପାଣ୍ଡବ ଗୀତାରେ କୁହାଯାଇଛି। ଏକୋପି କୃଷ୍ଣସ୍ୟ କୃତ ପ୍ରଣାମ ଦଶାଶ୍ୱମେଧା ବଭୃତେନ ତୁଲ୍ୟ ଦଶାଶ୍ୱମେଧି ପୁନରେତି ଜନ୍ମ କୃଷ୍ଣ ପ୍ରଣାମୀ ନପୁନର୍ତ୍ତବାୟ। ଏହାର ଅର୍ଥ ହେଲା, ଭଗବାନ ଶ୍ରୀକୃଷ୍ଣଙ୍କୁ ଥରେ ମାତ୍ର ପ୍ରଣାମ କରିବା ଦଶଟି ଅଶ୍ୱମେଧ ଯଜ୍ଞ ଶେଷରେ କରାଯାଉଥିବା ସ୍ନାନ ସହିତ ସମାନ। ଏହି ଦଶ ଅଶ୍ୱମେଧ ଯଜ୍ଞ କରିବା ଲୋକର ପୁନର୍ଜନ୍ମ ଅଛି, କିନ୍ତୁ ଭଗବାନଙ୍କୁ ପ୍ରଣାମ କରିଥିବା ଲୋକର ପୁନର୍ଜନ୍ମ ନାହିଁ, ତାହାର ମୁକ୍ତି ହୋଇଯାଏ। ଏହି କଥାଟିକୁ ଆଉ ଟିକିଏ ସରଳ ଭାବରେ ବୁଝିବା। ପ୍ରଥମ କଥା ହେଲା, ଭାବ ନଥିଲେ ଭକ୍ତି ଆସିବ ନାହିଁ, ଏବଂ ଭକ୍ତି ନ ଆସିଲେ ଜଣେ ବନ୍ଦନା କରିପାରିବ ନାହିଁ। ଏହି ବନ୍ଦନାରେ ମଧ୍ୟ ଭଗବାନଙ୍କର ରୂପର ବନ୍ଦନା କରାଯାଏ, ଗୁଣର ବନ୍ଦନା କରାଯାଏ। ଏ ବନ୍ଦନା କାହାକୁ କରାଯିବ, କେଉଁ ଆଧାରରେ ବି କରାଯିବ, ଏଥିପାଇଁ ଗୋଟିଏ ରୂପ ଦରକାର। ତେଣୁ ପ୍ରଥମେ ଭଗବାନଙ୍କର ଗୋଟିଏ ରୂପ କଳ୍ପନା କରାଯାଏ, ଏବଂ ସେହି ରୂପକୁ ବର୍ଣ୍ଣନା କରି ତାଙ୍କର ବନ୍ଦନା କରାଯାଏ। ବନ୍ଦନାଟିରେ ଗୁଣଗାନ ବା ପ୍ରଶଂସା ଗାନ କରାଯାଏ ଭଗବାନଙ୍କର, ଏବଂ ତାରି ମାଧ୍ୟମରେ ତାଙ୍କ ନିକଟରେ ନିଜକୁ ସମର୍ପଣ କରି ତାଙ୍କର କୃପା ଭିକ୍ଷା କରାଯାଏ। ସେ ରାମ, କୃଷ୍ଣ, ବ୍ରହ୍ମା, ବିଷ୍ଣୁ, ଶକ୍ତି, ସରସ୍ୱତୀ ଯିଏ ବି ହୁଅନ୍ତୁ, ତାଙ୍କରି ଯେଉଁ ରୂପ ଆମେ କଳ୍ପନା କରିଛୁ ଏବଂ ସେମାନଙ୍କର ଯେଉଁ ଗୁଣ ପୁରାଣ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା କରାଯାଇଛି, ତାକୁ ହିଁ ଆମେ ବନ୍ଦନା କରୁଛୁ। ସମସ୍ତଙ୍କ ପାଖରେ ହୁଏତ ଭାବ ଅଛି, କିନ୍ତୁ ସମସ୍ତେ ତାକୁ ଠିକ୍ ଭାଷାରେ ପ୍ରକାଶ କରିପାରନ୍ତି ନାହିଁ। ତେଣୁ କବିଟିଏ ନିଜ ଭାବକୁ ଭାଷା ଦେଇ ବନ୍ଦନାଟିଏ ରଚନା କରେ, ତାକୁ ଦେଖି ଅନ୍ୟମାନେ ତାକୁ ଗାନ କରି ନିଜର ଭକ୍ତିଭାବକୁ ବ୍ୟକ୍ତ କରନ୍ତି, ପ୍ରକାଶ କରନ୍ତି। ବହୁ ଭକ୍ତ କବି ଏଭଳି ଅସଂଖ୍ୟ ବନ୍ଦନା ବିଭିନ୍ନ ଭାଷାରେ ରଚନା କରିଯାଇଛନ୍ତି। ସେଗୁଡ଼ିକୁ ହିଁ ଆମେ ବିଭିନ୍ନ ଦେବଦେବୀଙ୍କ ଆଗରେ ବୋଲୁଛୁ। ଅନେକ ସମୟରେ ତାକୁ କିଏ ଲେଖିଛନ୍ତି ଆମେ ଜାଣିନାହୁଁ, କିନ୍ତୁ ଶୁଣିଛୁ ଅନ୍ୟମାନଙ୍କ ପାଖରୁ। ସେହି ବନ୍ଦନାଟି ମାଧ୍ୟମରେ ଆମର ଭକ୍ତି ପ୍ରକାଶ ପାଇବ ବୋଲି ଭାବି ଆମେ ତାକୁ ଠାକୁରଙ୍କ ଆଗରେ ଗାଉଛୁ। ଅନେକ ଦେବଦେବୀ ପୀଠରେ ଏମିତି ଅନେକ ସଂସ୍କୃତ ବନ୍ଦନା ଏବଂ ଆମ ମାତୃଭାଷାରେ ବନ୍ଦନା ଆମ କାନରେ ପଡ଼େ। ଅନେକ ଲୋକ ବିଭୁଳିତ ହୋଇ ସେଗୁଡ଼ିକୁ ଗାଉଥାନ୍ତି, କିଏ କଦାଚିତ୍ କାଳିନ୍ଦୀ, କିଏ ଶରଣାଗତ ଦିନାର୍ଥ ପରିତ୍ରାଣ ପରାୟଣୀ, କିଏ ବା କିଶ ବାହୁନି ବି ଚୂଳକୁ, ଏ ପ୍ରକାର ବନ୍ଦନା ସବୁ ଗାଉଥାନ୍ତି। ଏପରିକି ଭଗବାନଙ୍କୁ ଅରୂପ ଅଣାକାର ବୋଲି ଯେଉଁମାନେ ବିଚାରିଛନ୍ତି, ସେମାନେ ମଧ୍ୟ ତାଙ୍କୁ ଶୂନ୍ୟ ସ୍ୱରୂପ ଭାବରେ କଳ୍ପନା କରି ତାଙ୍କର ବନ୍ଦନା କରିଛନ୍ତି। ରୂପରେଖ ନାହିଁ।

ହେ ଶୂନ୍ୟ ଦେହି ବିଜେ ଅଛ କାହିଁ, ଶୂନ୍ୟରୁ ଖସିଲା ପବନେ ମିଶିଲା ନିରାକାରେ ହେଲା ଠୁଳ, ଠୁଳରୁ ଶୂନ୍ୟ ଶୂନ୍ୟରୁ ପରମ ଅଣାକାର ହେଲା ମୂଳ। ଭଲା ପଚାରିଲୁ ଗୁପ୍ତ ସନ୍ଧି, ଶୂନ୍ୟ ପୁରୁଷ ଶୂନ୍ୟ ଘରେ ବନ୍ଦୀ। ଏମିତି କେତେ ଯେ ଶୂନ୍ୟ ଭଜନ ରଚନା ହୋଇଛି ତାର ସଂଖ୍ୟା କରିହେବ ନାହିଁ। ଏସବୁର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ବନ୍ଦନା କରିବା। ଆମର ମଧ୍ୟଯୁଗରେ ଯେତେ କବି କାବ୍ୟ କବିତା ରଚନା କରୁଥିଲେ ସମସ୍ତେ ପ୍ରଥମେ ବନ୍ଦନା କରୁଥିଲେ ଭଗବାନଙ୍କୁ। ସାହିତ୍ୟ କର୍ମଟି ଏକ ପବିତ୍ର ଏବଂ ସାରସ୍ୱତ କର୍ମ ହୋଇଥିବାରୁ ତାକୁ ପ୍ରଥମେ ଭଗବାନଙ୍କ ପାଖରେ ବନ୍ଦନା କରି ଆରମ୍ଭ କରା।

0: କବି କାବ୍ୟ କବିତା ରଚନା କରୁଥିଲେ ସମସ୍ତେ ପ୍ରଥମେ ବନ୍ଦନା କରୁଥିଲେ ଭଗବାନଙ୍କୁ। ସାହିତ୍ୟ କର୍ମଟି ଏକ ପବିତ୍ର ଏବଂ ସାରସ୍ୱତ କର୍ମ ହୋଇଥିବାରୁ ତାକୁ ପ୍ରଥମେ ଭଗବାନଙ୍କ ପାଖରେ ବନ୍ଦନା କରି ଆରମ୍ଭ କରାଯାଉଥିଲା। କବି ଉପେନ୍ଦ୍ର ଭଞ୍ଜ ତାଙ୍କ ବୈଦେହୀଶ ବିଳାସ କାବ୍ୟର ଆରମ୍ଭରେ ଲେଖିଛନ୍ତି, ବନ୍ଦଇ ଦିନ ବାନ୍ଧବ ହରି ଯେତମ ଚକ୍ର ଖଣ୍ଡନକାରୀ। ମଧ୍ୟଯୁଗୀୟ ସମସ୍ତ କାବ୍ୟମାନଙ୍କ ଆରମ୍ଭରେ ନିଶ୍ଚୟ ଥିବ ବନ୍ଦଇ ନମଇ ଇତ୍ୟାଦି। ନିଜ ଲେଖା ହେଉ ବା ଅନ୍ୟର ଲେଖା ହେଉ, ବନ୍ଦନାଗୁଡ଼ିକ ଗାନ କଲେ ଅନ୍ତରରେ ଏକ ପବିତ୍ର ପୁଲକ ଜାତ ହୁଏ। ସେଗୁଡ଼ିକ ଭିତରେ ଲୁଚି ରହିଥିବା ଭାବଗୁଡ଼ିକ ଅନ୍ତରକୁ ଉଦ୍ରେକ କରନ୍ତି, ଏକ ବିହ୍ୱଳ ଭାବ ଆସେ। ତେଣୁ ତଲ୍ଲୀନ ଭାବରେ ବନ୍ଦନା କଲେ କିଛି ଐଶ୍ୱରିକ ଉପଲବ୍ଧି ହୁଏ ବୋଲି ସାଧୁସନ୍ଥମାନେ କହିଛନ୍ତି। ଭଗବାନଙ୍କୁ ପ୍ରଣାମ କରିବା କାର୍ଯ୍ୟଟି ସହିତ ଯେଉଁ ଭାବାତ୍ମକ ପ୍ରକାଶ ଆମ ଭିତରୁ ବାହାରି ଆସେ ତାହା ହିଁ ବନ୍ଦନା। ଏପରିକି ଅନେକ ଏତେ ବିହୋଳିତ ହୋଇଯାଆନ୍ତି ଯେ ସେମାନଙ୍କ ଆଖିରୁ ଲୁହ ବୋହିଆସେ, ଆଖି ଲୁହରେ ହୋଇଯାଏ ଠାକୁରଙ୍କର ବନ୍ଦାପନା। ଏଇଥିପାଇଁ ଭକ୍ତି ମାର୍ଗରେ ବନ୍ଦନାର ଏତେ ମହତ୍ତ୍ୱ ଅଛି।
1: ଶୁଣିଲି ଚେତନା ଚିନ୍ତନ, ଉପସ୍ଥାପନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ଆକାଶବାଣୀ ଭବାନୀପାଟଣା। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଶ୍ରୀକୃଷ୍ଣ ତତ୍ତ୍ୱ ସମ୍ବନ୍ଧରେ ନାନାବିଧ ମତର ବିରୋଧ ଓ ତାହାର ନିରସନ ବର୍ଣ୍ଣନା କରିଛନ୍ତି। ପଣ୍ଡିତମାନେ ଭଗବାନଙ୍କ ପ୍ରକୃତି ପ୍ରଭୃତି ଶକ୍ତି ସମୂହର ସ୍ୱରୂପ ବୁଝିପାରିନଥିବାରୁ ବାଦ ବିସମ୍ବାଦରେ ପ୍ରବୃତ୍ତ ହୋଇଥାନ୍ତି। କିଏ କହେ ଚାରିତତ୍ତ୍ୱ ତ କିଏ କହେ ଷଡ଼ତତ୍ତ୍ୱ, କିଏ କହେ ନଅ ତତ୍ତ୍ୱ ତ କିଏ କହେ ଏଗାର ତତ୍ତ୍ୱ। କିନ୍ତୁ ତାଙ୍କର ସମଗୁଣ ଦମଗୁଣ ଉପସ୍ଥିତ ହେଲେ ମତଭେଦ ଦୂରୀଭୂତ ହୁଏ। ଏହାପରେ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ପ୍ରକୃତି ପୁରୁଷ ତତ୍ତ୍ୱ ବୁଝାଇ ସାରି ଗୋଟିଏ ଶରୀରରୁ ଆତ୍ମାର ଅନ୍ୟ ଶରୀରକୁ ଯିବା ଆସିବାର ପ୍ରଣାଳୀ କଥା କହିଛନ୍ତି।

ଶ୍ରୋତବନ୍ଧୁ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ପରେ ସଂସ୍କୃତରେ ସମ୍ବାଦ। ରିଲି କରି ପ୍ରଚାର କରୁଛୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କୃତ୍ରିମ ବୁଦ୍ଧିମତ୍ତା କ୍ୱାଣ୍ଟମ୍ ପ୍ରଯୁକ୍ତି ବିଦ୍ୟା ଓ ଭିନ୍ ଭିନ୍ ଜ୍ଞାନକୌଶଳ ଦେଶର ଅର୍ଥନୀତିକେ ବରକସ କରୁଛେ ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍। ଭୁବନେଶ୍ୱର ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ ନାଇଜର୍ର 15 ନମ୍ବର ସମାବର୍ତ୍ତନ ଉତ୍ସବଟି ଯୋଗ ଦେଇକରି ଉପରାଷ୍ଟ୍ରପତି କହିଛନ୍, ଜ୍ଞାନର ପ୍ରସାର ସହିତ ଦକ୍ଷ ମାନବ ସମ୍ବଳ ତିଆରି କରିକି ରାଷ୍ଟ୍ର ଗଠନ୍ତି ଏହି ସଂସ୍ଥାନ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟା ହାସଲ କରିଛି। ବିଶ୍ୱ ଇହାଦେ ବହୁଟେ ସୁଯୋଗ ଓ ପ୍ରତିବନ୍ଧକ ଭିତରେ ଯାଉଛେ। ଏନ୍ତା ପରିସ୍ଥିତି ନୈତିକ ସାମାଜିକ ମୂଲ୍ୟବୋଧକେ ନଜରଟି ରଖିକରି ପ୍ରଯୁକ୍ତି ବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରବାରକେ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍। ଏହି ଅବସରରେ 260 ଅୟତ୍କା ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ପ୍ରମାଣପତ୍ର ଦିଆଯାଇଛି। କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରମୁଖ ଯୋଗ ଦେଇଥିଲେ। ଆଜି ହେଉଛେ ଜାତୀୟ ମତ୍ସ୍ୟଚାଷୀ ଦିବସ। ଫି ବଛର ଜୁଲାଇ 10 ତାରିଖକେ ମତ୍ସ୍ୟଚାଷୀ ଦିବସ ଭାବେ ପାଳନ କରାଯାଏସି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜନେଇକରି ମାଛ ଚାଷ କ୍ଷେତ୍ରଟି ଓଡ଼ିଶାକେ ଗୋଟେ ଆଗଧାଡ଼ି ରାଜ୍ୟ କରବାର ସହିତ ଭିଜନ 2036 ଲକ୍ଷ୍ୟ ପୂରା କରବା ଲାଗି ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍। 2027 ମସିହା ପଞ୍ଚାୟତ ଆଉ ପୌର ନିର୍ବାଚନ ଲାଗି ପ୍ରକ୍ରିୟା ମୂଲ୍ୟଛି। ଏଥିଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ତରଫ ଆବା 21 ତାରିଖ ଦିନ ଗୋଟେ ଉଚ୍ଚସ୍ତରୀୟ ବୈଠକ ହେବା। ଓସ୍ୱାନ୍ ପ୍ଲାଟଫର୍ମଟି ଆଭାସୀ ଜରିଆ ହେବାରକେ ଥିବା ବୈଠକଟି ସାମିଲ ହେବାରକେ ସବୁ ଜିଲ୍ଲାପାଳମାନଙ୍କୁ କମିଶନଙ୍କ ତରଫ ଚିଠି କରାଯାଇଛି। ବୈଠକଟି ଘରକେ ଘର ସର୍ଭେ ବାବଦେ ଆଲୋଚନା କରାଯିବା ସହିତ 2022 ସହରାଞ୍ଚଳ ନିର୍ବାଚନ ବାବଦ ବିଲ୍ ଆଉ ବ୍ୟବହାର ପ୍ରମାଣପତ୍ର ସ୍ଥିତିର ସମୀକ୍ଷା କରାଯିବା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରୟାସର 2 ନମ୍ବର ବୈଠକ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ହୋଇଯାଇଛି। ରାଜ୍ୟ ସରକାର ସ୍ୱାସ୍ଥ୍ୟ, ବିଦ୍ୟାଳୟ ଶିକ୍ଷା, ସାମାଜିକ କଲ୍ୟାଣ, ମହିଳା ସଶକ୍ତିକରଣ ଆଉ ପୁଷ୍ଟି ସାଧନ ବାଗିର ପ୍ରମୁଖ ସାମାଜିକ କ୍ଷେତ୍ରଟି କାର୍ଯ୍ୟାନ୍ୱୟନର ନିୟମିତ ସମୀକ୍ଷା ଓ ତୁର୍ତ୍ତି ସଂଶୋଧନମୂଳକ ପଦକ୍ଷେପ ଲାଗି ପ୍ରୟାସ ମଞ୍ଚ ଗଠନ କରିଛନ୍। ବୈଠକଟି ବିଦ୍ୟାଳୟ, ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଭିନ୍ ଭିନ୍ ପ୍ରସଙ୍ଗ ବାବଦେ ସମୀକ୍ଷା କରାଯାଇଥିଲା। ଯକ୍ଷ୍ମା ନିରାକରଣ ପଦକ୍ଷେପ ଓ ସଚେତନତାକେ ପ୍ରମୁଖ କାର୍ଯ୍ୟସୂଚୀ ଭାବେ ବୈଠକଟି ଆଲୋଚନା କରାଯାଇଛି।

ରାଜସ୍ଥାନର ସିକର ଜିଲ୍ଲା ନ ଆଇଜବାରକେ ଥିବା ଅଦିନିଆ ରଥଯାତ୍ରାକେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କଡ଼ା ବିରୋଧ କରାଯାଇଛି। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଆଉ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସିକର ଜିଲ୍ଲାପାଳଙ୍କୁ ଚିଠି ଲେଖିକରି ଇତାକେ ତୁରନ୍ତ ବନ୍ଦ କରବାରକେ ଅନୁରୋଧ କରିଛନ୍। ଶାସ୍ତ୍ର ଅନୁସାରେ ଅଷାଢ଼ ମାସର ଉଜ୍ଜଳ ପଖର ଦ୍ୱିତୀୟ ତିଥିନ ହିଁ ରଥଯାତ୍ରା କରବାର କଥା। ଅଦିନିଆ ରଥଯାତ୍ରା ଲାଗି ଜଗନ୍ନାଥ ସଂସ୍କୃତି ଆଉ ପରମ୍ପରା ନଷ୍ଟ ହେଉଛି ବୋଲି ପୁରୀ ଗଜପତି ମହାରାଜ ଦିବ୍ୟ ସିଂ ଦେବ ଉଦ୍ବେଗ ପ୍ରକାଶ କରିବାର ସହିତ ଇତାର କଡ଼ା ନିନ୍ଦା କରିଛନ୍। ଶିକ୍ଷକ ଶିକ୍ଷା ବିଏଡ୍ ଏମ୍ଏଡ୍ ଆଉ ହିନ୍ଦୀ ବିଇଡି ନା ଲେଖା ଲାଗି ହୋଇଥିବା ପ୍ରବେଶିକା ପରୀକ୍ଷାର ଫଲ ଆଜି ବାହାରିବା। ଏଥିଲାଗି ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ସେନ୍ତା ସ୍ନାତକୋତ୍ତର ପାଠ୍ୟକ୍ରମ ଥି ନା ଲେଖା ଲାଗି ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା ସିପିଇଟି ପରୀକ୍ଷା ଫଲ ବିଲ୍ ବାହାରିଛି। ପ୍ରୋଭିଜନାଲ୍ ମାର୍କ ଥି ଅସନ୍ତୋଷ ଛାତ୍ରଛାତ୍ରୀ ଆଇବା 13 ତାରିଖ ଭିତରେ ସାମ୍ସ ପୋର୍ଟାଲ ଜରିଆ ଆପତ୍ତି ଆବେଦନ କରିପାରିବେ। ରାଜ୍ୟ ଗଲାକାଲିଠାନୁ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କେ 2026-27 ଶିକ୍ଷାବର୍ଷ ଲାଗି ନା ଲେଖା ପ୍ରକ୍ରିୟା ମୂଲ ହୋଇଛି। କଳା ବିଜ୍ଞାନ ବାଣିଜ୍ୟ ସଂସ୍କୃତ ଆଉ ଧନ୍ଦାମୂଳକ ଶିକ୍ଷାତି 2578 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 615 ସିଟ୍ ଭିତରୁ ଗଲାକାଲି ପହିଲା ଦିନେ 47,690 ସିଟ୍ଟି ଛାତ୍ରଛାତ୍ରୀମାନେ ନାଁ ଲେଖାଇଛନ୍। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ବାହାରିଥିବା ବିଜ୍ଞପ୍ତି ଅନୁସାରେ ଜ୍ଞାନୋଦୟ ଶିକ୍ଷାନୁ ସମୃଦ୍ଧି ଯୋଜନାଟି ସରକାରୀ ସହାୟତା ଅନୁଦାନ ପ୍ରାପ୍ତ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କେ ଚଲତି ଶିକ୍ଷାବର୍ଷନୁ ନା ଲେଖା ପୂରାପୂରି ମାହାଲିଆ ହୋଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଲାଙ୍ଗୀର ଜିଲ୍ଲା ଗସ୍ତଥି ଆସିକରି କଙ୍ଗାନ ଧବଳେଶ୍ୱର ମନ୍ଦିର ପରିସରଟି ହୋଇଥିବା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମଟି ଯୋଗ ଦେଇଥିଲେ। ତାର ଉତ୍ତରୁ ଏକ ପେଡ଼ ମା କେ ନାମ ଅଭିଯାନ ଅଧୀନ ଥି ମିର୍ଦ୍ଧାପାଲିଠାନେ ଗଛ ଯୋଗାଇଥିଲେ। ପାଣିପାଗ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ଦେବଗଡ଼ ବୌଦ୍ଧ ସହିତ 10 ଜିଲ୍ଲାନ ବିଜୁଳି ମାରିକରି ଧୋକାଘଟି ହେବାର ସମ୍ଭାବନା ରହିଛି। ଏଥିଲାଗି ଜିଲ୍ଲାମାନଙ୍କୁ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ୁଥିବାର ଗଲାକାଲି ଏ ବର୍ଷର ପହିଲା ବୟଡ଼ ପାଣି ଛଡ଼ାଯାଇଛି। ଆଜି ସକାଳର 6 ବଜେ 10 ଗେଟ୍ ଦେଇକରି ଜଳଭଣ୍ଡାରନୁ ଫି ସେକେଣ୍ଡଟି 1,81,400 ଘନଫୁଟ ପାଣି ଛଡ଼ାଯାଉଥିବାର ବେଳେ 85,108 ଘନଫୁଟ ପାନ୍ ଜଳଭଣ୍ଡାରକେ ଆସୁଛି। ଏ ସମୟଟି ଜଳଭଣ୍ଡାର ଜଳସ୍ତର 614.47 ଫୁଟ ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଥି। ଜୁହାର।

ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ବୈଜ୍ଞାନିକ ଦକ୍ଷତା କୌଣସି ବିକଳ୍ପ ନୁହେଁ, ଏହା ପ୍ରଗତିର ମୂଳଦୁଆ ବୋଲି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି। ଭୁବନେଶ୍ୱର ଜଟଣୀସ୍ଥିତ ନାଇଜରର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ବିଶ୍ୱ ପାଇଁ ଆହ୍ୱାନ ସୃଷ୍ଟି କରୁଛି। ବିଜ୍ଞାନର ସାମର୍ଥ୍ୟ ଦ୍ୱାରା ହିଁ ଏହାର ସମାଧାନ ହୋଇପାରିବ। ଏହି ଅବସରରେ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରିବେଶ ଅନୁକୂଳ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସହ ନିଜ ଜ୍ଞାନକୁ ସମାଜର କଲ୍ୟାଣ ପାଇଁ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଅନୁଗର୍ଗ ପ୍ରୟାସର ଦ୍ୱିତୀୟ ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟି ସାଧନ ଓ ଯକ୍ଷ୍ମାମୁକ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ରାଜ୍ୟରେ ପ୍ରତିକାରାତ୍ମକ ପଦକ୍ଷେପ ଯୋଗୁଁ ମାତୃ ନବଜାତ ଶିଶୁ ମୃତ୍ୟୁ ସଂଖ୍ୟା ହାର ହ୍ରାସ ପାଇଥିବା ଜଣାପଡ଼ିଛି। ବୈଠକରେ ଯକ୍ଷ୍ମା ନିରାକରଣ ପଦକ୍ଷେପ ଏବଂ ସଚେତନତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ରାଜ୍ୟର 13,271 ଗ୍ରାମ ଓ ୱାର୍ଡରେ ଯକ୍ଷ୍ମା ପରୀକ୍ଷଣ ପାଇଁ ନିଷ୍ପତ୍ତି ହୋଇଛି। ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ 2029 ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଅନ୍ତର୍ଭୁକ୍ତ ଅଞ୍ଚଳକୁ କୁପୋଷଣ ମୁକ୍ତ କରିବା ଲକ୍ଷ୍ୟ ରଖାଯାଇଥିବା ବୈଠକରୁ ଜଣାପଡ଼ିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସେତୁ ବନ୍ଧନ ଯୋଜନାରେ ଆଗାମୀ 5 ବର୍ଷରେ ବିଭିନ୍ନ ସେତୁ ନିର୍ମାଣ ଲାଗି 11,800 କୋଟି ଟଙ୍କା ବିନିଯୋଗ କରାଯିବ। ଏହାସହ ବ୍ରିଜ୍ କମ୍ ୱେଭ୍ ଯୋଜନା ପାଇଁ 600 କୋଟି ଟଙ୍କା ଖର୍ଚ୍ଚ ହେବ। ଏ ସମ୍ପର୍କରେ ବିଭାଗ ପକ୍ଷରୁ 2 ସଂକଳ୍ପ ଜାରି ହୋଇଛି। ସେତୁ ବନ୍ଧନ ସଂକଳ୍ପରେ ବିଭାଗୀୟ ସଚିବ ଜାମିନୀ ଷଡ଼ଙ୍ଗୀ ଉଲ୍ଲେଖ କରିଛନ୍ତି, ବିଜୁ ସେତୁ ଏବଂ ସେତୁ ବନ୍ଧନ ଯୋଜନାରେ ନିର୍ମାଣାଧୀନ ତଥା ଅସମ୍ପୂର୍ଣ୍ଣ ସେତୁଗୁଡ଼ିକର ନିର୍ମାଣ ହେବ। ସେହିଭଳି ବ୍ରିଜ୍ କମ୍ ୱେଭ୍ ଯୋଜନାରେ ଛୋଟ ଓ ମଧ୍ୟମ ସେତୁର ନିର୍ମାଣ କରାଯିବ। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅନବସର ନୀତି ଅନୁଷ୍ଠିତ ହେବ। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ, ପରେ ଚକଟା ଓ ପଣାଭୋଗ ଲାଗି କରାଯିବ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମଧ୍ୟାହ୍ନ ଧୂପ ପରେ ରାଜବୈଦ୍ୟ ଶ୍ରୀମନ୍ଦିର ଗାରଦକୁ 10 ମୂଳ ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥିରେ ମୋଦକ ସେବନ ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଭଦ୍ରକ ଜିଲ୍ଲା ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣୀ ଉତ୍ସବ ପାଳନ ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ 20 ସୋମବାରଠାରୁ ଶ୍ରାବଣୀ ଉତ୍ସବ ଆରମ୍ଭ ହୋଇ 24 ସୋମବାର ପର୍ଯ୍ୟନ୍ତ ଚାଲିବ। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ଅନ୍ୟାନ୍ୟ ସୁବିଧା ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ବ୍ଲକ ବନେଇମୁଣ୍ଡାଠାରେ ଜାତୀୟ ଖାଦ୍ୟ ତେଲ ମିଶନ ଅଧୀନସ୍ଥ ରାଜ୍ୟସ୍ତରୀୟ ବୃହତ ତାଳତେଲ ଚାରାରୋପଣ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶୁଭାରମ୍ଭ କରିଛନ୍ତି। ତାଳତେଲ ଉତ୍ପାଦନକୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରୁଥିବାରୁ ଏହି ଚାଷରୁ ଅଧିକ ଉତ୍ପାଦନ କରି ଚାଷୀମାନେ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନରେ ସହଯୋଗ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର 7 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର 1,320 ଜଣ ଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। ଏ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି, ବାଳିକାମାନଙ୍କର ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଜିଲ୍ଲା ପ୍ରଶାସନର ପ୍ରାଥମିକତା। ସମସ୍ତ ଛାତ୍ରୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରିବା ପାଇଁ ପ୍ରଶାସନ ସଜାଗ ରହିଛି। ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶରେ ମତ୍ସ୍ୟଚାଷୀ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲକୁନିଙ୍କ ଅବଦାନକୁ ସମ୍ମାନ ଜଣାଇବା ହେଉଛି ଆଜିର ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଗତକାଲି ଭୁବନେଶ୍ୱରଠାରେ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଶୁଭାରମ୍ଭ କରିଥିଲେ। ଏହାଦ୍ୱାରା ମତ୍ସ୍ୟଜୀବୀମାନଙ୍କ ବିକାଶ ସହ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଚୀନ୍ର ଓଡୋସ୍ଠାରେ ଚାଲିଥିବା 23 ବର୍ଷରୁ କମ୍ ଏସିଆନ୍ ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ରେ ଭାରତୀୟ ଦଳକୁ

0: ରିଲେରେ ସ୍ୱର୍ଣ୍ଣପଦକ ମିଳିଛି। ଏହି ଭାରତୀୟ ଦଳରେ ଓଡ଼ିଶାର ଆସ୍ତିକ ପ୍ରଧାନ ମଧ୍ୟ ସାମିଲ ଅଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରରୁ ଗତକାଲି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପରେ ବର୍ତ୍ତମାନ 10 ଗେଟ୍ ଦେଇ ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି। ଆଜି ସକାଳ 6 ସୁଦ୍ଧା ଜଳଭଣ୍ଡାରର ଜଳସ୍ତର 614.47 ଘନଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 85,108 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 181,400 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ, ଅନିୟମିତ ଋତୁସ୍ରାବ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ହେମଲତା ସ୍ୱାଇଁ।
2: ସାଧାରଣ ଭାବରେ ସ୍ତ୍ରୀ ଲୋକମାନଙ୍କର ଋତୁସ୍ରାବ ମାସକୁ ଥରେ ଲେଖା ହୁଏ ଓ ପ୍ରତ୍ୟେକ ମାସରେ 3-7 ପର୍ଯ୍ୟନ୍ତ ଉପଯୁକ୍ତ ପରିମାଣରେ ରକ୍ତସ୍ରାବ ହୋଇଥାଏ। କିନ୍ତୁ ବେଳେବେଳେ ମାସିକ ଋତୁସ୍ରାବରେ ଏସବୁ ସଂକ୍ରାନ୍ତରେ ବ୍ୟତିକ୍ରମ ଦେଖାଯାଏ, ଯେପରିକି ଶୀଘ୍ର ଶୀଘ୍ର ବା ଡେରିରେ ଡେରିରେ ଋତୁସ୍ରାବ ହେବା, ଅଳ୍ପ ରକ୍ତସ୍ରାବ ହେବା, ଅତ୍ୟଧିକ ରକ୍ତସ୍ରାବ ହେବା, ଋତୁସ୍ରାବ ସମୟରେ ପେଟକୁ ଅସହ୍ୟ ଯନ୍ତ୍ରଣା ହେବା ଇତ୍ୟାଦି। ତେବେ ଶୀଘ୍ର ଶୀଘ୍ର ଋତୁସ୍ରାବ ବିଷୟରେ ଆମକୁ ଏତିକି ଜାଣିବାକୁ ହେବ ଯେ 1 ମାସ ବା 30 ପାଖାପାଖି ବ୍ୟବଧାନରେ ଋତୁସ୍ରାବ ନ ହୋଇ ତାଠାରୁ ଶୀଘ୍ର ଋତୁସ୍ରାବ ହୋଇଯିବା। ତେବେ ଠିକ 1 ମାସ ବ୍ୟବଧାନରେ ଋତୁସ୍ରାବ ନହେଲେ ମଧ୍ୟ ମାସ ପୂରିବାର ପୂର୍ବ 7 ମଧ୍ୟରେ ଯେଉଁଦିନ ବି ରକ୍ତସ୍ରାବ ହେଲେ ତାହା ଠିକ୍ ବୋଲି ଧରାଯାଏ ଓ ଠିକ୍ ମାସକୁ ମାସ ଋତୁସ୍ରାବ କରିବା ପାଇଁ ଚିକିତ୍ସାର ଆବଶ୍ୟକତା ନଥାଏ। କିନ୍ତୁ ଯଦି ମାସ ପୂରିବାର 7 ବା ଅତି ବେଶୀରେ 10 ଆଗରୁ ଋତୁସ୍ରାବ ହୁଏ, ତେବେ ସେଥିପାଇଁ ଡାକ୍ତର ପରାମର୍ଶ କରି ଚିକିତ୍ସା ହେବା ଦରକାର। କାରଣ ଏପରି ଶୀଘ୍ର ଶୀଘ୍ର ଋତୁସ୍ରାବ ହେବା ଦ୍ୱାରା ନାରୀଟି ଦେହରୁ ବେଶୀ ରକ୍ତହାନୀ ହୋଇଥାଏ ଓ ସେ ରକ୍ତହୀନତା ଜନିତ ନାନା ଅସୁବିଧାର ସମ୍ମୁଖୀନ ହୋଇଥାଏ। ସେହିପରି ପ୍ରତ୍ୟେକ ଥର ଋତୁସ୍ରାବରେ ଠିକଣା ପରିମାଣର ଓ ଠିକ୍ ଦିନ ଧରି ରକ୍ତସ୍ରାବ ନ ହୋଇ ଯଦି ଅଧିକ ପରିମାଣର ଓ ଅଧିକ ଦିନ ଧରି ରକ୍ତସ୍ରାବ ହୁଏ, ତେବେ ନାରୀଟି ଶୀଘ୍ର ରକ୍ତହୀନ ହୋଇପଡ଼େ। ଯଦି ବାରମ୍ବାର ଅର୍ଥାତ୍ ଦିନକୁ 4-5 ଥରରୁ ଅଧିକ ଥର କପଡ଼ା ବା ପ୍ୟାଡ୍ ବଦଳାଇବାକୁ ପଡ଼େ ବା ମୁଣ୍ଡା ମୁଣ୍ଡା ହୋଇ ରକ୍ତସ୍ରାବ ହୁଏ, ତାହାକୁ ଅଧିକ ରକ୍ତସ୍ରାବ ବୋଲି ଧରାଯାଏ। ସେହିପରି ଦିନକୁ ଠିକ୍ ପରିମାଣର ରକ୍ତସ୍ରାବ ହେଲେ ମଧ୍ୟ ତାହା ଯଦି 7 ଅଧିକ ଦିନ ପର୍ଯ୍ୟନ୍ତ ହୁଏ, ତେବେ ତାହାକୁ ମଧ୍ୟ ଅଧିକ ରକ୍ତସ୍ରାବ କୁହାଯାଏ। ତେବେ ଏକଥା ମନେ ରଖିବାକୁ ହେବ ଯେ ମାସିକ ଋତୁସ୍ରାବ ସଂକ୍ରାନ୍ତରେ ଯେତେ ପ୍ରକାର ଅନିୟମିତତା ରହିଛି, ସେଥିମଧ୍ୟରେ ଏହି ଅଧିକ ରକ୍ତସ୍ରାବ ହିଁ ବିଶେଷ ବିପଦଜନକ। କାରଣ ଏ ପ୍ରକାର ପରିସ୍ଥିତିରେ ରୋଗୀଟି ରକ୍ତହୀନତାର ଶିକାର ହୁଏ ଓ ଏହାର କାରଣ ନିରୂପଣ କରି ଶୀଘ୍ର ଉପଯୁକ୍ତ ଚିକିତ୍ସା ନକଲେ ରୋଗୀର ଜୀବନ ବିପଦସଂକୁଳ ହୋଇପଡ଼େ। ସବୁଠାରୁ ଭୟର କାରଣ ହେଉଛି ଅଧିକ ରକ୍ତସ୍ରାବର କାରଣମାନଙ୍କ ମଧ୍ୟରୁ ଜରାଇ କର୍କଟ ରୋଗ ମଧ୍ୟ ଗୋଟିଏ କାରଣ, ଯାହାକୁ ଆରମ୍ଭ ଅବସ୍ଥାରେ ଚିହ୍ନଟ କରି ଉପଯୁକ୍ତ ଆଶୁ ଚିକିତ୍ସା କଲେ ଯାଇ ରୋଗୀଟି ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ଲାଭ କରିବ, ନହେଲେ ଡେରି ହୋଇଗଲେ ଏ ରୋଗରୁ ଭଲ ହେବା ସମ୍ଭବ ହେବ ନାହିଁ। ଜରାଇ କର୍କଟ ବ୍ୟତୀତ ଅଧିକ ରକ୍ତସ୍ରାବ ପାଇଁ ଜରାୟୁରେ ଅର୍ବୁଦ ଏ ମଧ୍ୟ ଅନ୍ୟ ଏକ ପ୍ରଧାନ କାରଣ। ଅନେକ ସମୟରେ ରକ୍ତରେ ଥିବା ବିଭିନ୍ନ ପ୍ରକାରର ହରମୋନର ପରିମାଣରେ ବ୍ୟତିକ୍ରମ କାରଣରୁ ମଧ୍ୟ ଅଧିକ ରକ୍ତସ୍ରାବ ହୋଇଥାଏ। ସେହିପରି ରକ୍ତଜନିତ ଦୋଷରୁ ମଧ୍ୟ ଅଧିକ ରକ୍ତସ୍ରାବ ହୋଇପାରେ। ତେବେ ମାସିକ ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଉଥିଲେ ଯଥାଶୀଘ୍ର ସ୍ତ୍ରୀ ରୋଗ ଡାକ୍ତରଙ୍କ ସହ ପରାମର୍ଶ କରି ଆବଶ୍ୟକ ପରୀକ୍ଷା ନିରୀକ୍ଷା କରାଇ କାରଣ ନିର୍ଦ୍ଧାରଣ ପୂର୍ବକ ଉପଯୁକ୍ତ ଚିକିତ୍ସା କରାଇ ନେବା ଉଚିତ। ବେଳେବେଳେ ମାସକୁ ମାସ ସ୍ୱାଭାବିକ ଋତୁସ୍ରାବ ହେଉଥିଲେ ମଧ୍ୟ ମଝିରେ ମଝିରେ ଅଳ୍ପ ଅଳ୍ପ ରକ୍ତସ୍ରାବ ହୋଇଥାଏ। ତେଣୁ ଏପରି ହେଲେ ଶୀଘ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଏହାର କାରଣ ନିର୍ଦ୍ଧାରଣ ପୂର୍ବକ ଉପଯୁକ୍ତ ଚିକିତ୍ସା କରାଇବାକୁ ହେବ। ବେଳେବେଳେ ମାସିକ ଋତୁସ୍ରାବ ମାସକୁ ମାସ ନ ହୋଇ 30 ଠାରୁ ଅଧିକ ଦିନ ବ୍ୟବଧାନରେ ହୋଇଥାଏ। ତେବେ ମାସେ ଠାରୁ ଅଧିକ 10 ମଧ୍ୟରେ ଯେଉଁଦିନ ବି ଋତୁସ୍ରାବ ହେଲେ ତାକୁ ଠିକ୍ ବୋଲି ଧରାଯାଏ ଓ ସେଥିପାଇଁ ଚିକିତ୍ସାର ଆବଶ୍ୟକତା ନଥାଏ। କିନ୍ତୁ ଯଦି ଋତୁସ୍ରାବ 1.5 ଅଧିକ ବ୍ୟବଧାନରେ ହେଉଥାଏ, ତେବେ ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ କରିବା ଉଚିତ। ସାଧାରଣତଃ 13-19 ବୟସର କିଶୋରୀ କନ୍ୟାମାନଙ୍କର ମାସିକ ଋତୁସ୍ରାବ ଡେରିରେ ଡେରିରେ ହୋଇଥାଏ। କିଶୋରୀ କନ୍ୟାଙ୍କ କ୍ଷେତ୍ରରେ 3 ଅଧିକ ବ୍ୟବଧାନରେ ଋତୁସ୍ରାବ ହେଲେ ଯାଇଁ ଡାକ୍ତର ପରାମର୍ଶ କରିବା ଉଚିତ, ନହେଲେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସାଧାରଣ ସ୍ୱାସ୍ଥ୍ୟର ଯତ୍ନ ନେଲେ ମାସିକ ଋତୁସ୍ରାବ ଆପେ ଆପେ ଠିକ୍ ବ୍ୟବଧାନରେ ହୋଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ

0: ଅନିୟମିତ ଋତୁସ୍ରାବ, ଏ ସମ୍ପର୍କରେ କହିଲେ ଡାକ୍ତର ହେମଲତା ସ୍ୱାଇଁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପନ୍ଦର ମିନିଟ ଶୁଣନ୍ତୁ ଓଡ଼ିଆରେ ସମ୍ପାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅଷ୍ଟ୍ରେଲିଆ ଗସ୍ତର ଆଜି ଶେଷ ଦିନରେ ସେଠାକାର ବିରୋଧୀ ଦଳ ନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ଦେଶକୁ ସୁରକ୍ଷିତ ରଖିପାରିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଜିଠାରୁ ଗୋଆରେ ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ହେବ ଆଲୋଚନା, ଏବଂ ଫିଫା ବିଶ୍ୱକପ୍ରେ ମୋରକୋକୁ ପରାସ୍ତ କରି ସେମିଫାଇନାଲରେ ଫ୍ରାନ୍ସ। ଅଷ୍ଟ୍ରେଲିଆ ଗସ୍ତର ଶେଷ ଦିନରେ ଆଜି ମେଲବୋର୍ଣ୍ଣଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆର ବିରୋଧୀ ଦଳ ନେତା ଅଙ୍ଗୁସ୍ ଟେଲରଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଓ ରାଜନୈତିକ ସହଯୋଗ ନେଇ ଆଲୋଚନା କରିବେ। ଏହି ବୈଠକ ଅଷ୍ଟ୍ରେଲିଆ ସଂସଦରେ ଭାରତ ଅଷ୍ଟ୍ରେଲିଆ ସମ୍ପର୍କକୁ ମିଳିଥିବା ସମର୍ଥନକୁ ସୂଚାଉଛି। ବିରୋଧୀ ଦଳ ନେତା ଟେଲର କହିଛନ୍ତି, ରଣନୈତିକ ସହଭାଗିତାକୁ ସମର୍ଥନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆର ଜଣେ ପ୍ରକୃତ ବନ୍ଧୁ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତାକୁ ବିରୋଧୀ ଦଳ ନେତା ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଭାରତକୁ ୟୁରାନିୟମ୍ ରପ୍ତାନୀ ଏବଂ ଆନ୍ତର୍ଜାତିକ ସୌର ମେଣ୍ଟରେ ସହଯୋଗକୁ ସେ ସମର୍ଥନ କରୁଥିବା କହିଛନ୍ତି। ଭାରତରେ ପିଏମ୍ ସୂର୍ଯ୍ୟଘର ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି,
2: ପିଏମ୍ ସୂର୍ଯ୍ୟଘର ଯୋଜନା କୁ ସପୋର୍ଟ କରିବା କେ ଲିଏ ହମନେ ମିଲକର ଗୁଜରାତ ମେ ରୂପଟପ୍ ସୋଲାର ଟ୍ରେନିଂ ଏକାଡେମୀ ବନାଇ ହେ। ୟେ ଏକାଡେମୀ ଅନେକ ମହିଳାଓଂ ଔର ଯୁବାଓଂ କି କାପାସିଟି ବିଲ୍ଡିଙ୍ଗ ମେ ଯୋଗଦାନ ଦେଗି। ନ୍ୟୁକ୍ଲିୟର ଏନର୍ଜି କେ କ୍ଷେତ୍ର ମେ ହମନେ ଏକ ମହତ୍ୱପୂର୍ଣ୍ଣ ସମଝୌତା କିଆ ହେ। ଇସେ ଅଷ୍ଟ୍ରେଲିଆ ସେ ଭାରତ କୋ ୟୁରେନିୟମ ସପ୍ଲାଇ କା ମାର୍ଗ ଖୋଲେଗା ଔର ହମାରେ କ୍ଲିନ ଏନର୍ଜି କେ ଉଦ୍ଦେଶ୍ୟୋଂ କୋ ନଇ ତାକତ ମିଲେଗି।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡ ଗସ୍ତରେ ଯିବେ। ପ୍ରାୟ ଚାରି ଦଶନ୍ଧି ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ ଯିବାର କାର୍ଯ୍ୟସୂଚୀ ରହିଛି। ଅକ୍ଲାଣ୍ଡରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେଠାରେ ଥିବା ପ୍ରବାସୀ ଭାରତୀୟ ଏବଂ ନ୍ୟୁଜିଲାଣ୍ଡବାସୀ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ଉତ୍ସାହିତ ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ମିଳିତ ଭାବେ ଦେଶକୁ ସୁରକ୍ଷିତ ରଖିପାରିବ। ସେ କହିଛନ୍ତି, ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଅଧୀନରେ ପ୍ରବାସନ ରୋକିବା, କର୍ମନିଯୁକ୍ତି ସୃଷ୍ଟି କରିବା ଏବଂ ଶତପ୍ରତିଶତ ସରକାରୀ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀ ଶାହା କହିଛନ୍ତି, ଦେଶକୁ ଅନୁପ୍ରବେଶମୁକ୍ତ କରିବା ଲାଗି ସରକାର ଏକ ଦୃଢ଼ ବ୍ୟବସ୍ଥା ସୃଷ୍ଟି କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଗତକାଲି ନୂଆଦିଲ୍ଲୀରେ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକର ପୁଲିସ୍ ଅଧୀକ୍ଷକମାନଙ୍କ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସୀମା ଭିତ୍ତିଭୂମି ବିକାଶ କାର୍ଯ୍ୟକୁ 400% ବୃଦ୍ଧି କରିଛନ୍ତି। ସେ କହିଛନ୍ତି, ଭାରତ ମ୍ୟାମାର ସୀମାରେ ସରକାର 1600 କିଲୋମିଟର ଦୀର୍ଘ ଅଞ୍ଚଳରେ ତାରବାଡ଼ ବସାଇବା କାର୍ଯ୍ୟ କରୁଛନ୍ତି। ବୈଠକରେ ଅନୁପ୍ରବେଶ ଏବଂ ବେଆଇନ ଭାବେ ବସବାସ କରୁଥିବା ଲୋକଙ୍କ ବିରୋଧରେ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ଆଲୋଚନା ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ଜନସଂଖ୍ୟାଗତ ପରିବର୍ତ୍ତନର କାରଣ ଯାଞ୍ଚ କରିବା ଏବଂ ଏହାକୁ ଚିହ୍ନଟ କରିବା ନେଇ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ପୃଷ୍ଠଭୂମିରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ସରକାର E85 ଇନ୍ଧନ ବଜାରକୁ ଛାଡ଼ିବା ଲାଗି ଯୋଜନା କରୁଛନ୍ତି। ସେ କହିଛନ୍ତି, E20 ପେଟ୍ରୋଲ ଦର ତୁଳନାରେ E85 ଇନ୍ଧନ ଲିଟର ପିଛା 20 ଟଙ୍କା ଶସ୍ତା ହେବ। ଏକ ଘରୋଇ ସମ୍ବାଦ ଚ୍ୟାନେଲ ସହ ସାକ୍ଷାତକାରରେ ଶ୍ରୀ ପୁରୀ କହିଛନ୍ତି, ଏହି ପ୍ରଚେଷ୍ଟାର ଲକ୍ଷ୍ୟ ହେଉଛି ଉପଭୋକ୍ତାମାନଙ୍କୁ ଆର୍ଥିକ ରିହାତି ପ୍ରଦାନ କରିବା ଏବଂ ସରକାରଙ୍କ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ଆଗେଇ ନେବା। ଶ୍ରୀ ପୁରୀ ଇଥାନଲ ମିଶ୍ରିତ ପେଟ୍ରୋଲ ଯୋଗୁଁ ଗାଡ଼ିର ଏଞ୍ଜ

ଖରାପ ହେଉଥିବା ଏବଂ ପ୍ରଦର୍ଶନ ହ୍ରାସ ପାଉଥିବା ବିଷୟକୁ ଅସ୍ୱୀକାର କରିଛନ୍ତି। ଗୋଆରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଯୁଗ୍ମ ସଂସଦୀୟ କମିଟି ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା କରିବ। ଏହାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ କମିଟି ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କଠାରୁ ମତାମତ ଗ୍ରହଣ କରୁଛନ୍ତି। କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ ସମ୍ବିଧାନର 130ତମ ସଂଶୋଧନ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ 2024ର ପରୀକ୍ଷା ନିରୀକ୍ଷା କରୁଛନ୍ତି। ଦୁଇଦିନିଆ ଗୋଆ ଗସ୍ତ କାଳରେ କମିଟି ରାଜ୍ୟର ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ, ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜନୈତିକ ଦଳ, ଆଇନ ବିଶେଷଜ୍ଞ, ଶିକ୍ଷା, ଶିଳ୍ପ ଓ ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ଅଂଶୀଦାରଙ୍କ ସହ ବିସ୍ତୃତ ଆଲୋଚନା କରିବ। ପୂର୍ବରୁ କମିଟି ମୁମ୍ବାଇ, ଡେରାଡୁନ୍, ଚଣ୍ଡିଗଡ଼, ସିମ୍ଲା, ବେଙ୍ଗାଲୁରୁ ଏବଂ ଗାନ୍ଧୀନଗର ଗସ୍ତ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମତାମତ ଗ୍ରହଣ କରିସାରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କୁଶଳ କାର୍ଯ୍ୟଦକ୍ଷତା, ଦୃଢ଼ ପ୍ରତିଷ୍ଠାନ ଏବଂ ନବସୃଜନ ପାଇଁ ଭାରତ ବିଶ୍ୱ ଦକ୍ଷତା କେନ୍ଦ୍ରର ସବୁଠାରୁ ପସନ୍ଦଯୋଗ୍ୟ ଦେଶ ହୋଇପାରିଛି। ନୂଆଦିଲ୍ଲୀରେ ଶିଳ୍ପ ମହାସଂଘ ଜାତୀୟ ବିଶ୍ୱ ସାମର୍ଥ୍ୟ କେନ୍ଦ୍ର ବ୍ୟବସାୟିକ ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀମତୀ ସୀତାରମଣ କହିଛନ୍ତି ଭାରତରେ 2100ରୁ ଅଧିକ GCC କାର୍ଯ୍ୟ କରୁଛି, ଯେଉଁଥିରେ 23 ଲକ୍ଷରୁ ଅଧିକ ଲୋକ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି। ଏହି କେନ୍ଦ୍ରଗୁଡ଼ିକରୁ ବର୍ଷକୁ ପ୍ରାୟ $10,000 କୋଟି ରାଜସ୍ୱ ମିଳିପାରୁଛି ବୋଲି ସେ କହିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି ଇଞ୍ଜିନିୟରିଂ, ଗବେଷଣା, କୃତ୍ରିମ ବୁଦ୍ଧିମତା, ସାଇବର ସୁରକ୍ଷା, ଅର୍ଥ, ଉତ୍ପାଦ ଡିଜାଇନ୍ ଏବଂ ଡାଟା ବିଜ୍ଞାନ କ୍ଷେତ୍ରରେ ଏହି କେନ୍ଦ୍ର ପରିବର୍ତ୍ତନ ଆଣିବା ସହ ନବସୃଜନ ବୃଦ୍ଧିରେ ସହାୟକ ହୋଇଛି। ଅର୍ଥମନ୍ତ୍ରୀ କହିଛନ୍ତି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତରେ ସେମାନଙ୍କର କ୍ଷମତା କେନ୍ଦ୍ର ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଏତ ଗସ୍ତ ଶେଷ କରି ଓମାନରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଓମାନର ବୈଦେଶିକ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଶେଖ୍ ମହମ୍ମଦ ଅଲ୍ ମସ୍କାରୀ ତାଙ୍କୁ ସ୍ୱାଗତ କରିଥିଲେ। ଡକ୍ଟର ଜୟଶଙ୍କର 11 ଦିନ ବ୍ୟାପୀ କତାର, ବାହାରିନ୍, କୁଏତ, ଓମାନ, ନ୍ୟୁୟର୍କ ଏବଂ ବ୍ରସେଲ୍ସ ଗସ୍ତ କରୁଛନ୍ତି। ଓମାନ ଯାତ୍ରା ପରେ ଡକ୍ଟର ଜୟଶଙ୍କର ନ୍ୟୁୟର୍କରେ ଜାତିସଂଘ ସୁରକ୍ଷା ପରିଷଦର 2028-29 ବର୍ଷ କାର୍ଯ୍ୟକାଳ ପାଇଁ ଭାରତର ଅଭିଯାନ ଆରମ୍ଭ କରିବେ। ପରେ ଆସନ୍ତା 14-15 ତାରିଖରେ ସେ ବ୍ରସେଲ୍ସ ଗସ୍ତ କରି ତୃତୀୟ ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଉଦ୍ୟୋଗୀ ପରିଷଦ ବୈଠକରେ ସାମିଲ ହେବେ। ଏହି ଅବସରରେ ଡକ୍ଟର ଜୟଶଙ୍କର ୟୁରୋପୀୟ ସଂଘ ଏବଂ ବେଲ୍ଜିୟମ୍ର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଏବଂ ପ୍ରକାଶ ଚିକ୍ ବାରାଇକୁ ପ୍ରାର୍ଥୀ ଘୋଷଣା କରିଛି। ଚଳିତ ମାସ 24 ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି 3 ଜଣ ନେତା ଗତକାଲି ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସଂଘର୍ଷ ସମ୍ବନ୍ଧୀୟ ଯୌନ ହିଂସାକୁ ନିନ୍ଦା କରିବା ସହ ଏହାକୁ ଯୁଦ୍ଧ, ଆତଙ୍କବାଦ, ନିର୍ଯାତନା ଏବଂ ରାଜନୈତିକ ଦମନ ଲୀଳା ପାଇଁ ବ୍ୟବହାର ହେଉଥିବା ଅସ୍ତ୍ର ବୋଲି କହିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଜଦୂତ ପି ହରିଶ କହିଛନ୍ତି ଏଭଳି ହିଂସାତ୍ମକ କାର୍ଯ୍ୟକୁ ଭାରତ କଡ଼ାକଡ଼ି ଭାବେ ନିନ୍ଦା କରୁଛି। ଜାତିସଂଘ ମହାସଚିବଙ୍କ ରିପୋର୍ଟକୁ ଆଧାର କରି ଶ୍ରୀ ହରିଶ କହିଛନ୍ତି 2025ରେ ଏଭଳି ଘଟଣା ବୃଦ୍ଧି ପାଇଛି ଏବଂ ଏ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଏହି ଅବସରରେ ଶ୍ରୀ ହରିଶ ଜାତିସଂଘ ଶାନ୍ତିରକ୍ଷା ବାହିନୀରେ ଭାରତର ଅବଦାନକୁ ପ୍ରଶଂସା କରିଛନ୍ତି ଏବଂ ମହିଳା ଶାନ୍ତିରକ୍ଷକଙ୍କ ମୁତୟନ ହେବା ଦ୍ୱାରା ଏହାର ପରିବର୍ତ୍ତନଶୀଳ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ଅଲି ଖାମନେଇଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସାଦର ଇମାମ ରୋଜାଠାରେ ତାଙ୍କ ଶେଷକୃତ୍ୟରେ ହଜାର ହଜାର ସମର୍ଥକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଇରାନ୍ ଗଣମାଧ୍ୟମ ସୂଚନା ଅନୁଯାୟୀ ବିଧି ମୁତାବକ ଖାମନେଇଙ୍କ କଫିନ୍କୁ ଇମାମ ରୋଜାକୁ ନିଆଯିବା ପରେ ଦର୍ ଅଲ୍ଧିକର୍ଠାରେ ସମାଧି ଦିଆଯାଇଛି। ତାଙ୍କ ବଡ଼ ପୁଅ ସୟଦ ମୁସ୍ତଫା ଖାମନେଇ ଅନ୍ତିମ ପ୍ରାର୍ଥନା ସଭାର ନେତୃତ୍ୱ ନେଇଥିଲେ। ସେଠାକାର ଗଣମାଧ୍ୟମ ସୂଚନା ଅନୁଯାୟୀ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱର୍ଗତ ଖାମନେଇଙ୍କ ପାର୍ଥିବ ଶରୀରକୁ ବିମାନ ସହାୟତାରେ ଇମାମ ରେଜା ପର୍ଯ୍ୟନ୍ତ ନିଆଯାଇଥିଲା। ଫିଫା ବିଶ୍ୱକପ୍ରେ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ରେ ଫ୍ରାନ୍ସ 2-0 ମୋରକୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଏଥିସହିତ ପ୍ରଥମ ଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ବିଶ୍ୱକପ୍ ସେମିଫାଇନାଲ୍ରେ ପ୍ରବେଶ କରିଛି। ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ସ୍ପେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ

0: ହେବ। ରବିବାର ଦିନ ଅନ୍ୟ ଦୁଇଟି କ୍ୱାର୍ଟର ଫାଇନାଲରେ ନରୱେ ଏବଂ ଇଂଲଣ୍ଡ ଓ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆଜି ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ। ଲର୍ଡ଼ସ୍ରେ ପ୍ରଥମ ଥର ପାଇଁ ମହିଳା ଟେଷ୍ଟ ମ୍ୟାଚ୍ ଆୟୋଜନ କରାଯାଇଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଏହି ଟେଷ୍ଟ ମ୍ୟାଚ୍ରେ ଉନ୍ନତ ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଅଷ୍ଟ୍ରେଲିଆ ଗସ୍ତର ଆଜି ଶେଷ ଦିନରେ ସେଠାକାର ବିରୋଧୀ ଦଳ ନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ଦେଶକୁ ସୁରକ୍ଷିତ ରଖିପାରିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଜିଠାରୁ ଗୋଆରେ ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ହେବ ଆଲୋଚନା ଏବଂ ଫିଫା ବିଶ୍ୱକପ୍ରେ ମୋରକ୍କୋକୁ ପରାସ୍ତ କରି ସେମିଫାଇନାଲରେ ଫ୍ରାନ୍ସ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡ଼ିୟମ୍ ୱେଭ୍ରେ 248 meters ତଥା 1206 kHz FM ଯୋଗେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆସନ୍ତୁ ଶୁଣିବା ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ସ୍ୱଚ୍ଛତା ଓ ସ୍ୱଚ୍ଛ ଜୀବନ ସମ୍ପର୍କରେ ଯେତେବେଳେ ପ୍ରଶ୍ନ ଉଠେ, ଆମେ ଏହାକୁ କେବଳ ବ୍ୟକ୍ତିଗତ ବ୍ୟାପାର ଭାବିଥାଉ। ଆମ ଶରୀର, ଆମ ଘର ଏବଂ ଆମ ଘର ଚାରିପାଖର ସ୍ୱଚ୍ଛତା ହିଁ କେବଳ ସ୍ୱଚ୍ଛତା ନୁହେଁ, ସାଧାରଣ ଏବଂ ସାର୍ବଜନୀନ ସ୍ଥାନର ସ୍ୱଚ୍ଛତା ମଧ୍ୟ ଅନୁରୂପ ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ଆମେ ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ହସ୍ପିଟାଲର କଥା ଦେଖିବା। ଏସବୁ ଯେଉଁ ଅବସ୍ଥାରେ ରହିଛି ନ କହିବା ଭଲ। କାରଣ ହେଉଛି, ଘରର ପାଇଖାନାକୁ ଆମେ ନିଜର ଭାବୁ, ତାକୁ ସଫା ସୁତୁରା ରଖୁ। ଏପରିକି ଆଜିକାଲି ବେଡ୍ରୁମ୍ରେ, କିଚେନ୍ ପାଖରେ ମଧ୍ୟ ଆଟାଚ୍ଡ ପାଇଖାନାର ବ୍ୟବସ୍ଥା କରୁଛୁ। ଆମେ କେବେ ଚିନ୍ତା କରିଛୁ, ଯଦି ସାର୍ବଜନୀନ ପାଇଖାନାର ଅବସ୍ଥା ଭଳି ଏହାର ଅବସ୍ଥା ହେବ, ଆମେ କ'ଣ ଘରେ ରହିପାରିବା? ରହିପାରିବା ନାହିଁ। ସେଥିପାଇଁ ଆମେ ଏତେ ଯତ୍ନବାନ ହେଉ। କିନ୍ତୁ ବାହାରକୁ ଗଲେ ଆମେ ଭାବୁ, ଏହା ଜନସାଧାରଣଙ୍କ ପାଇଖାନା, ଆମ କାମ ସରିଗଲେ ହେଲା, ଆମର ଯାଏ ଆସେ କେତେ। ଏଭଳି ସାର୍ବଜନୀନ ସ୍ଥାନରେ, ଘରୋଇ କ୍ଷେତ୍ରରେ ମଧ୍ୟ ବିଭିନ୍ନ ସ୍ଥାନରେ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ଏସବୁର ଅବସ୍ଥା ମଧ୍ୟ ଭଲ ନୁହେଁ। ସଫାସୁତୁରା ମରାମତି କାମ ମଧ୍ୟ କରାଯାଉନାହିଁ, ସରକାରୀ ହେଉ କିମ୍ବା ଘରୋଇ ହେଉ। କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନିହାତି ଭାବରେ ଦେବା କଥା। ତା ସହିତ ଜନସାଧାରଣରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ରେଳ ଷ୍ଟେସନରେ, ବସ୍ ଷ୍ଟେସନରେ କିମ୍ବା ହସ୍ପିଟାଲରେ ଆମର ଥରକରେ କାମ ଶେଷ ହେଉନାହିଁ। ଏଭଳି ସ୍ଥାନକୁ ଆମର ବାରମ୍ବାର ଯିବାକୁ ପଡ଼େ। ଆମେ କାମ ସାରି ଚାଲି ଆସୁ, ଭାବୁ ଆମର ତ କାମ ସରିଗଲା, କିନ୍ତୁ ପରବର୍ତ୍ତୀ ସମୟରେ ଯେଉଁ ଦୁର୍ଗନ୍ଧ ବାହାରେ, ଜାଗା ଅସନା ହୁଏ, ତାକୁ ଉପେକ୍ଷା କରିଥାଉ। ଫଳରେ ପରିବେଶ ଦୂଷିତ ରହିବା ସହିତ ବିଭିନ୍ନ ରୋଗ ମଧ୍ୟ ସଂକ୍ରମିତ ହୋଇଥାଏ। ହସ୍ପିଟାଲ ଭଳି ଜାଗାରେ, ଯେଉଁଠିକି ଆମେ ଜୀବନ ରକ୍ଷା ପାଇଁ ଯାଉ, ସେଠି ଯଦି ଏଭଳି ଅବସ୍ଥା ରହିବ, ତାହେଲେ ଫଳ କ'ଣ ହେବ? ରୋଗୀ ଆରୋଗ୍ୟ କ'ଣ ହେବ? ତାର ରୋଗ ଆହୁରି ବଢ଼ିବା ସହିତ ଯେଉଁମାନେ ତା ସହିତ ଯାଇଥିବେ ସେମାନେ ମଧ୍ୟ ରୋଗଗ୍ରସ୍ତ ହୋଇପଡ଼ିବେ। ତେଣୁ ସ୍ୱଚ୍ଛତାର ଯେତେବେଳେ ପ୍ରସଙ୍ଗ ଉଠୁଛି, ବ୍ୟାପକ ସଚେତନତା ହିଁ ଏହାର ସଫଳତାର ଚାବିକାଠି। ଘର ଭଳି ସାର୍ବଜନୀନ ସ୍ଥାନକୁ ମଧ୍ୟ ଆମେ ଯଦି ନିଜର ଭାବିବା, ଏହାର ସମାଧାନ ହୋଇପାରିବ।

ଶୁଣିଲି ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝି, ଆକାଶବାଣୀ ଭବାନୀପାଟଣା। ଶ୍ରୋତିବନ୍ଧୁ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶ

ବେଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ, ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍। ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସ 19 ପର୍ଯ୍ୟନ୍ତ n.a.t.s ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଗୋସ୍ୱାମୀ ତୁଲସୀଦାସ ବିରଚିତ ଶ୍ରୀ ରାମଚରିତ ମାନସ।

0: ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସ। କଣ୍ଠଶିଳ୍ପୀ ଥିଲେ ହରିହରନ ଏବଂ ସାଥୀ। ଆକାଶବାଣୀ ଭବାନୀପାଟଣା। ଶୁଣନ୍ତୁ ଚାଷର କଥା।
1: ଆମେ ଚାଷବାସ କଲାବେଳକେ ଫସଲ ନେଇ କୀରାମାନେ ଲାଗିଲେ ତାକେ କମାବାର୍ ଲାଗି ଜହ କରି ବିଷ ଔଷଧ ବ୍ୟବହାର କରିଥିସୁଁ। ମାତ୍ର କ ଆଜିକାଲି ଦେଖ୍ବାକେ ମିଳୁଛେ ଯେ ଖୁବ୍ ଔଷଧ କି ଠିକ୍ ସମୟରେ ଔଷଧ ନେଇ ଦେବାର୍ ଲାଗି ବୋଲିକରି ବି କୀରାମାନେ ଧୀରେ ଧୀରେ ସେ ଔଷଧକେ ସହି ଦେଉଛନ୍। କି ନେ ହେଲେ ଚାଷର୍ ଲାଗି ଭଲ୍ କାମ କରୁଥିବାର କୀରାମାନେ ବି ମରିମୁରା ଯାଉଛନ୍। ଆଗର୍ କାଲେ ରୋଗ ପୋକ ଛଡ଼ାବାର୍ ଲାଗି ଆମର୍ ଦେଶିଆ ଉପାୟମାନେ ଜହ କରି ବ୍ୟବହାର କରାହଉଥିଲା। ମାତ୍ର କ ଧୀରେ ଧୀରେ ଇଟାମାନ୍କେ ଆମେ ଆର୍ ବ୍ୟବହାର ନେଇ କର୍ବାର୍ ନା। ହେଲେ ଏବେ ଏଇଟା ଠିକ୍ ସମୟ ଆମେ ପୁରୁଣାକାଲିଆ ଉପାୟମାନ୍କେ ଲଗେଇକରି କୀରା ପତଙ୍ଗମାନଙ୍କ ଠାନୁ ଚାଷ୍କେ ବଞ୍ଚେଇବାର୍ ଲାଗି। ଦେଶିଆ ଉପାୟ ଭିତରେ ନେ ବେଶୀ କରି ଆମେ ଗଛନୁ କି ପଶୁମାନଙ୍କ ଠାନୁ ବାହାରୁଥିବାର ଜିନିଷ୍ମାନ୍କେ ନିଥିସୁଁ। ଯେନ୍ତାକି ଗୋବର ଗାଏମୁତ ଆରୁ ଛାର ଯେନ୍ସି ଫସଲକେ ରୋଗ ପୋକ ଠାନୁ ବଞ୍ଚାବାର୍ ଲାଗି ଆମେ ଗୋଟେ ସାଧା ସିଧା ଉପାୟ କର୍ମା। ଗୋଟେ ହାଣି ଗୋଟେ କିନେ ଲିମ୍ ପତର 2.5 kg 10 liter ଗାଏମୁତକେ 3 ହପ୍ତା ବାଗେ ଛାଡ଼ିଦେମା। ତେନ୍କେ ସବୁକେ ଗୋଟେ ତମାର ଜାଗାନେ ଢାଲି ଦେଇକରି ଚୁଇଲ୍ଥି ସିଝାମା। ଯେନ୍ତାକି ହାଣିର ପାନ୍ 4 ଭାଗନୁ ଗୋଟେ ଭାଗ ହେଇଯିବା। ପଛକେ ଇଥିନୁ 100 ml 10 liter ପାନ୍ ସନି ଗୁଲି କରି ପତନେ ଝିଟି ଝିଟି ଦେମା। ଏମିତି କରି ଯଦି 5-7 ଦିନ ଛାଡ଼ି ଛାଡ଼ି କରି 4-5 ଥର ପରା ଝିଟମା ବେଲେ ଖୁବ୍ ଗୁଡ଼ା ରୋଗ ପୋକ ଠାନୁ ଆମେ ଗଛ ପତରକେ ବଞ୍ଚେଇ ପାର୍ମା। ଆମକେ ଶୁଣିଲେ ଟିକେ ଅପଚକ ଲାଗ୍ବା ଯେ ସୀତାଫଲ ଗଛର ପତନୁ ବି କୀରା ମରା ଔଷଧ ଆମେ ବନେଇ ପାର୍ମା। ଗୋଟେ ମଣ୍ଡା ଗୁଟକେ ନେ 200 g ସୀତାଫଲ ପତରକେ ଚୁପି କରି ତାକେ 1 liter ପାନ୍ ନେ ଗୋଟେ ରାତ ବତରେଇ ଦେଇକରି ରଖ୍ମା। ତାର ଆର୍କର ଦିନ ଇଥିନୁ 150 ml କେ 15 liter ହିସାବ ନେ ଗୁଲି କରି ପତନେ ଝିଟମା ବେଲେ ବଢ଼ିଆ କାମ ଦେସି ଇ କୀରା ମାନକେ ମାରବାର୍ ନେ। କୁମଡ଼ା କଖାରୁ ମାନକେ ଜହ କରି ଫଲ ମାଛି ମାନେ ଖରାପ କରିଦେସନ୍। ଯାଇଥିର୍ ଲାଗି ପଛକେ ଇଟା ମାନେ କୁହି ଯାଇକରି ଆରୁ ଖାଇ ନେଇହିନା। ତ ଇ ଧଲା ମାଛି ମାନକେ ମାରବାର୍ ଲାଗି ବି ଗୋଟେ ବଢ଼ିଆ ଦେଶିଆ ଉପାୟ ଅଛେ। ଗୋଟେ ଖାଣିନେ 10 liter ପାନ୍ ନେମା ଆର୍ ସେଥିନେ 10 kg ଲିମ୍ ପତରକେ ଚୁପି କରି ଝପେଇ ଦେମା। ସେ ହାଣିନେ ଏକା 7-10 ଦିନ ତକ ସେତା ଛାଡ଼ି ଦେଇଥିମା। ପଛକେ ଇତାକେ ଛାଣି ଦେଇକରି ସେ ଛାଣିଲାଟାକେ 10 liter ପାନ୍ ନେ 1 liter 250 ml ହିସାବନେ ବ୍ୟବହାର କରିପାର୍ମା। 10 kg ଛାର୍କେ 100 ml କିରାସିନ ତେଲ ନେ ଭଲ୍ କରି ଗୁଲି ଦେଇକରି ତାକେ ବାଇଗନ ପାତଲଘଣ୍ଟା ସେମି ଗଛ ମାନଙ୍କର ନେ ବି ସଞ୍ଜ ବେଲି ଦେମା ବେଲେ ଇ ଗଛ ମାନକେ ଲାଗୁଥିବାର କୀରାମାନେ ଖୁବ୍ କମି ଯାଏସନ୍। ମାତ୍ର କ ଇତାକେ ଗଛେ ଦେବାର ସମୟମାନେ ହେଲା ତଲି ଥିଲା ବେଲ୍କେ ଫୁଲ ଧରିଲା ବେଲ୍କେ ଆରୁ ଫଲ ଧରିଲା ବେଲ୍କେ। ଗଛ ମାନଙ୍କର କୀରା ପତଙ୍ଗା ମାନକେ ମାରବାର୍ ଲାଗି ଆମେ ଲେସୁନ୍କେ ବି ବ୍ୟବହାର କରିପାର୍ମା। ବଟା ଲେସୁନ 50 g 50 ml କିରାସିନ ତେଲ ନେ ସାନି ଦେଇକରି ଗୋଟେ ମଣ୍ଡାନେ ରଖ୍ମା। ସେନ୍ତା ଆର୍ ଗୋଟେ ମଣ୍ଡାନେ 50 g କଞ୍ଚାମରିଚ ବଟାକେ 100 ml ପାନ୍ ନେ ଘାଣ୍ଟି କରି ରଖିଦେମା। 600 g ଧିଙ୍ଗିଆ ପତର ଗୁଣ୍କେ 1.5 liter ଗାଏମୁତ ଆରୁ 600 ml ପାନ୍ ସନେ ଗୁଲି କରି 3-5 ଦିନ ତକ ସଢ଼ବାର୍ ଲାଗି ଛାଡ଼ିଦେମା। ପଛକେ ତାକେ ଛାନି କରି ସବୁଯାକକେ 10 liter ପାନ୍ ସନେ ମିଶେଇ ଦେଇକରି ସ୍ପ୍ରେ କର୍ମା ବେଲେ ଜୌପୁ ପତର ଡେଗା କୀରା ଧଲା ମାଛି ଥ୍ରିପ୍ସ ଭଳିଆ କୀରାମାନେ ବି ବେଶୀ ନୁକସାନ ନେଇ କରିପାରନ୍ନା। 10 kg ଶୁଖିଲା ଗୋବର ଗୁଣ୍କେ ଛାର୍ ସନେ ଭିରେଇ କରି ସକାଳୁ ଝିଟମା ବେଲେ ଯୋଉ ପୋକ ମାନଙ୍କର ଉତ୍ପାଦ କମିଯାଏସି। ଧାନକେ ଆରୁ ଶାଗଡାଲ ଗଛ ମାନକେ ଶୋଷକ କୀରାମାନେ ବେଶୀ ଧରିକରି ପତ୍ର ରସ ଖାଇ ଦେଇକରି ଗଛର ଖୁବ୍ ନୁକସାନ କରିଦେସନ୍। ତ ଇମାନଙ୍କ ଠାନୁ ଗଛକେ ବଞ୍ଚାବାର୍ ଲାଗି ବି ବଢ଼ିଆ ଔଷଧ ଆମେ ନିଜେ ବନେଇ ପାର୍ମା। ସରୁବାଲ 3 kg ନେ 1 liter ଲିମ୍ ତେଲ ଆରୁ 3 kg ଗୋବରକେ ସାନି କରି ତାକେ ଛାଇ ଜାଗା ଗୋଟେ କିନେ 3 ଦିନ ତକ ଓଲ ବସ୍ତା ଗୋଟେ କିନେ ଢାବି ଦେମା। 4 ନମ୍ବର ଦିନେ ନେ ଏଇଟାକେ ପାନ୍ ନେ ଗୁଲି ଦେଇକରି ପଚକେ ଛାନି ଦେମା ଆରୁ ସେଥିନେ ଏତକି ପାନ୍ ଦେମା ଯେନ୍ତାକି ସେଟା 150 ଲିଟର ହେଇଯିବା। ତେନ୍କେ ତାକେ ପତର ଗୁଟକେନେ ଝିଟମା। ଆମର ଗାଁ ମାନକେ ଇ ଦେଶୀ ଉପାୟ ମାନେ କରବାର୍ ଲାଗି ଆମର ଆଗ୍ର ଅନୁମାନ କାମ ଦେଲେ ବି ଇତାକେ ନିକରି ବୈଜ୍ଞାନିକ ଉପାୟ ନେ ପରୀକ୍ଷା କଲା ଉତାରୁ ଜଣାପଡ଼ିଛେ ଯେ ଇ ଔଷଧ ମାନଙ୍କର ଖୁବ୍ ଗୁଣ ଅଛେ। ଆରୁ ବି ଦେଖ୍ବାକୁ ଗଲେ ଇ ଦେଶିଆ ପଦ୍ଧତି ନେ କଲେ ଆମକେ କମ୍ ଖର୍ଚ୍ଚା ପଡ଼ୁଛେ ଆର୍ ସହଜ ନେ ବି ଆମେ ଏଇଟା ମାନେ କରିପାରୁଛୁ। ମାତ୍ର କ ଗୋଟେ କଥା ମନେ ରଖ୍ମା ଯେ ଇ ଔଷଧ ମାନକେ ସଞ୍ଜ ବେଲି ଆରୁ

0: 6 ଦିନ ଛଡ଼ା ଛଡ଼ା ନେ ଆମେ ଦେବାକେ ପଡ଼୍ବା।
1: ଶ୍ରୋତା ବନ୍ଧୁ ଶୁଣୁଥିଲେ ଚାଷର କଥା ଆକାଶବାଣୀ ଭବାନୀପାଟଣା। ପ୍ରଚାର କରୁଛୁ ହାସ୍ୟ ରସାତ୍ମକ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି। ରଚନା ପ୍ରଫୁଲ୍ଲ କୁମାର ରଥ, ପରିଚାଳନା ରଞ୍ଜନ କୁମାର ବେହେରା। ଶୁଣନ୍ତୁ କାର୍ଯ୍ୟକ୍ରମର ତୃତୀୟ ଭାଗ।

ଲୀଳାମୟ ଠାକୁର ନୀଳାଦ୍ରି କେଶରୀ ସାମ୍ୟ ମୈତ୍ରୀ ଓ ସଂହତିର ପରିପୂର୍ଣ୍ଣ ଅବତାର। ତେଣୁ ସମଦୃଷ୍ଟି ସମ୍ପନ୍ନ ଶ୍ରୀଜଗନ୍ନାଥ ଗଭୀର ଧର୍ମଭାବର ଏବଂ ଦୃଢ଼ ଆତ୍ମବିଶ୍ୱାସର ଆତ୍ମରୂପେ ଅଧିଷ୍ଠିତ। ମୈତ୍ରୀ ଦେବତା ଶ୍ରୀଜଗନ୍ନାଥଙ୍କର ପ୍ରତ୍ୟକ୍ଷଦର୍ଶର ପ୍ରଭାବରେ ତାଙ୍କର ଭକ୍ତ ସକଳ ମଧ୍ୟ ଉଦାର ଓ ମହାନୁଭବ। ସେମାନଙ୍କର ହୃଦୟ ଯେପରି ଉନ୍ନତ ଚିନ୍ତାଧାରା ସମ୍ପନ୍ନ ସେହିପରି ବିସ୍ତୃତ। ସେଇଥିପାଇଁ ସେମାନେ ସୃଷ୍ଟି କରିପାରିଛନ୍ତି ପଥର ଗାତ୍ରରେ ଭାସ୍କର୍ଯ୍ୟ ମହାକାବ୍ୟ।

0: ସେହି ମହାନୁଭବତାର ପ୍ରଭାବରେ ଠାକୁରଙ୍କର ସେବା ନୀତିରେ ମଧ୍ୟ ସଂଘତିର ଆଦର୍ଶ ପ୍ରତିଫଳିତ। ମୈତ୍ରୀର ଦେବତା ଜ୍ଞାନ ଆଉ ଭକ୍ତିର ରୂପ ଆଉ ଅରୂପର ଯେପରି ମଧୁର ସମନ୍ୱୟ, ତାଙ୍କର ସେବା ନୀତିରେ ନିୟୋଜିତ ସେବକମାନେ ମଧ୍ୟ ସଂଘତିର ଆଦର୍ଶରେ ସମନ୍ୱିତ। ଏହାର ଶ୍ରେଷ୍ଠ ନିଦର୍ଶନ ଦୈତାପତି ଓ ପତି ମହାପାତ୍ର ସେବକଙ୍କର ସେବା ନିଯୋଗ। ପତି ମହାପାତ୍ର ସେବକ ଦୈତାଙ୍କର ସହଯୋଗୀ ତଥା ଅଂଶୀଦାର ନିଯୋଗ। ସେମାନେ ସବୁ ପର୍ବ, ରଥଯାତ୍ରା, ଅଣସର, ମହାଅଣସର ବା ନବକଳେବର ସମୟରେ ଦୈତାମାନଙ୍କ ସହିତ ପରିପୂରକ ଭାବେ କାର୍ଯ୍ୟ କରନ୍ତି। ତେବେ ପୁଙ୍ଖାନୁପୁଙ୍ଖ ଭାବରେ ଏହି ପତି ମହାପାତ୍ର ସେବା ସମ୍ପର୍କରେ ଆଲୋଚନା କରିବା ହେଉଛି ଆମର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଶ୍ରୀ ଶୁକଦେବ ମହାନ୍ତି।
1: ପୌରାଣିକ କାଳରୁ ଜଗନ୍ନାଥଙ୍କର ଉପାସନା ସହ ଜଡ଼ିତ ପତି ମହାପାତ୍ର, କାହିଁକି ନା ପତି ମହାପାତ୍ରଙ୍କର ଗୋଟେ ବିଶେଷ ଭୂମିକା ରହିଛି ଜଗନ୍ନାଥଙ୍କର ସେବା ପଦ୍ଧତିରେ ଏବଂ ଜଗନ୍ନାଥଙ୍କ ଅର୍ଚ୍ଚନା ବିଧି ବ୍ୟବସ୍ଥାରେ। କର୍ମାଙ୍ଗୀରେ, କର୍ମାଙ୍ଗୀ କହିଲେ ଏଇ ମାଦଳା ପାଞ୍ଜିର ଗୋଟେ ଅଂଶ, ଯେଉଁଥିରେ କି ଆମର ସେବକମାନଙ୍କର କାର୍ଯ୍ୟ ସମ୍ପର୍କରେ କିଛି ବିବରଣୀ ଲିପିବଦ୍ଧ କରାହେଇଛି। ସେ କର୍ମାଙ୍ଗୀରେ ଗୋଟେ କଥା କୁହାଯାଉଛି ପତି ମହାପାତ୍ରଙ୍କ ସମ୍ପର୍କରେ, ଏ ମହାସାମନ୍ତ ବିଦ୍ୟାପତି ବଂଶ ଶ୍ରୀମନ୍ଦିରର ଅନେକ ନୀତିରେ ସେ ବ୍ରହ୍ମା ଆସନ ଅଳଙ୍କୃତ କରିଥାନ୍ତି ଏବଂ ସିଏ ମଧ୍ୟ ହେଉଛନ୍ତି ଏକାଏକ ସେବକ ଆଉ ମହାନାୟକ। ଶ୍ରୀମନ୍ଦିରରେ କିଛି ଅଛନ୍ତି ନାୟକ, କିଛି ଅଛନ୍ତି ବରନାୟକ ବା ଶ୍ରେଷ୍ଠ ନାୟକ, ଆଉ କେତେକ ଅଛନ୍ତି ମହାନାୟକ। ଏ ଶ୍ରୀମନ୍ଦିରରେ ଇଏ ହେଉଛନ୍ତି ଏକାଏକ ସେବକ। ଦଇତା ଓ ମହାଜନ ଉଭୟ ନିଯୋଗ ସହ ସେ ଜଡ଼ିତ, ଏଇଟା ହେଉଛି ତାଙ୍କର ବିଶେଷତ୍ଵ। ତେଣୁ ପତି ମହାପାତ୍ରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଶ୍ରୀ ଜଗନ୍ନାଥଙ୍କର ସେବା ବ୍ୟବସ୍ଥା।

0: ଶ୍ରୀମନ୍ଦିର ସତ୍ୱଲିପିରେ ପତି ମହାପାତ୍ରଙ୍କର ସେବାର ବିସ୍ତୃତ ବିବରଣୀ ବର୍ଣ୍ଣିତ ଅଛି। ଏହି ସେବାକାରୀମାନେ ଦୈନିକ ନୃସିଂହ ସେବା କରନ୍ତି। ବଡ଼ ସିଂହାର ପହୁଡ଼ ସମୟରେ ଏବଂ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି। ବର୍ଷ ତମାମ ସବୁ ପର୍ବପର୍ବାଣି ବନ୍ଦାପନା ଚନ୍ଦନ ସର୍ବାଙ୍ଗ ମଙ୍ଗଳାର୍ପଣ ଆଦି କରନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ବେଦୀରୁ ଦିଅ ଫେରିବା ବେଳେ ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ, ଗୁଣ୍ଡିଚା ଘରୁ ରଥକୁ ଓ ରଥରୁ ନୀଳାଦ୍ରି ବିଜେ ସମୟରେ ଏମାନେ ତିନି ବାଡ଼ରେ ବନ୍ଦାପନା, କର୍ପୂର ଆଳତୀ, କର୍ପୂର ଲାଗି, ଘଷା ଓ ବିଡ଼ିଆ ଲାଗି କରନ୍ତି। ପ୍ରତ୍ୟେକ ଜନ୍ମତିଥି ସହସ୍ର କୁମ୍ଭାଭିଷେକ ଆଦିରେ ପଣ୍ଡା ଓ ମୁଦିରଥଙ୍କ ସହ ବ୍ରହ୍ମା ଓ ବରୁଣ ହୁଅନ୍ତି। ଦୈତାଙ୍କ ସହିତ ଶ୍ରୀଅଙ୍ଗରେ ସକଳ ସେବା କରନ୍ତି।
1: ଇଏ ପ୍ରତିନିଧିତ୍ୱ କରନ୍ତି ବିଦ୍ୟାପତିଙ୍କୁ। ମହାପ୍ରଭୁଙ୍କର ଏମିତି ଦୈନିକ ନୀତି ସାଙ୍ଗରେ ତାଙ୍କର ସମ୍ପର୍କ ତ ରହିଛି, କାରଣ ଦୈନିକ ନୃସିଂହଙ୍କର ସେବା କରିବା, ଜଗନ୍ନାଥଙ୍କ ବାଡ଼ରେ ପହୁଡ଼ ଆଳତୀ କରିବା, ସବୁ ପର୍ବପର୍ବାଣୀରେ ବନ୍ଦାପନା କରିବା, ଚନ୍ଦନ ସର୍ବାଙ୍ଗ ଏବଂ ମଙ୍ଗଳାରୋପଣରେ ମଝିବାଡ଼ରେ ସେବା କରିବା, ଠାକୁର ଯେତେବେଳେ ସ୍ନାନବେଦୀରୁ

ଫେରିବାବେଳେ ରଥକୁ ଯିବାବେଳେ ଏବଂ ରଥରୁ ଗୁଣ୍ଡିଚା ମନ୍ଦିର ବିଜେ କଲାବେଳେ ପୁଣି ତାର ଓଲଟ କ୍ରମରେ ଯେତେ ବନ୍ଦାପନା ଇଏ ସବୁ ମଧ୍ୟ କରନ୍ତି ସେଇ ପତି ମହାପାତ୍ର। ତାଙ୍କର ବିଶେଷତ୍ୱ ହେଉଛି ଅଣସର ଘରେ ଯେ ଦଇତା ଏବଂ ମହାଜନ ଉଭୟ ନିଯୋଗ ସହିତ ଜଡ଼ିତ ହେଉଛନ୍ତି ପତି ମହାପାତ୍ର, ତେଣୁ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି ନବକଳେବର ସମୟରେ। ଆଉ ଅନ୍ୟାନ୍ୟ ବହୁତ ସେବା ତ ତାଙ୍କର ରହିଛି, ଯେମିତି ଜନ୍ମବିଧି ହୋମ ସହସ୍ର କୁମ୍ଭରେ ସେ ବ୍ରହ୍ମା ହୁଅନ୍ତି, ଆଉ ଅଣସର ଘରେ ସବୁ ଭୋଗ ସଂସ୍କାର ଆଦି ଦଇତାମାନଙ୍କ ସହିତ ମଧ୍ୟ ସେ କରନ୍ତି, ଖଡ଼ି ପ୍ରସାଦ ରାଜପ୍ରସାଦ ମଧ୍ୟ ବିଜେ କରନ୍ତି।

0: ନବକଳେବର ସମୟରେ ତିନି ବାଡ଼ର ଆଜ୍ଞାମାଳ ବାହାର କରି ତିନି ବାଡ଼ରେ ଦଇତାଙ୍କୁ ନେଇ ନିଜେ ସୁଦର୍ଶନ ବାଡ଼ରେ ଲାଗି ହୋଇ ଦାରୁ ଅନ୍ୱେଷଣରେ ଯାଆନ୍ତି। ବନ ଜାଗରେ ବିଦ୍ୟାପତି ବରଣ ହୁଅନ୍ତି। ଜାଗ ପରେ ସୁନା କୁରାଡ଼ି ଦ୍ୱାରା ପତି ମହାପାତ୍ର ପ୍ରଥମେ ନିର୍ଦ୍ଦିଷ୍ଟ ଗଛକୁ ସ୍ପର୍ଶ କଲା ପରେ ଅନ୍ୟମାନେ ଦାରୁ କାଟିଥାନ୍ତି। ଦାରୁ ଆଣି ଭୋଗ କରିବା, ଘଟ ପରିବର୍ତ୍ତନ ସେବା ଓ ବିସର୍ଜନ ସେବା, ମହାଜନ ହିସାବରେ ବିଛା ମାସରେ ଦକ୍ଷିଣ ଘର ସେବା ଓ ମହାଜନ ସେବା ଆଦି ଗୁରୁତ୍ୱପୂର୍ଣ୍ଣ ସେବା ସେମାନଙ୍କର ଗୁରୁ ଦାୟିତ୍ୱର ଅଂଶବିଶେଷ। ବିଦ୍ୟାପତିଙ୍କର ଏହି ବଂଶଧର ସେବକମାନଙ୍କର ଦଇତା ସେବକମାନଙ୍କ ସହିତ ସହଯୋଗୀ ତଥା ଅଂଶୀଦାର ନିଯୋଗ ଭାବରେ ପ୍ରିୟତମ ପ୍ରଭୁଙ୍କର ସେବାର୍ଚ୍ଚନା ମଧ୍ୟରେ ପ୍ରକାଶିତ ମୈତ୍ରୀ ଭାବ ଶ୍ରୀ ପୁରୁଷୋତ୍ତମ ସଂସ୍କୃତିର ମୂଳ ସୂତ୍ର।
1: ଅଣସର ପିଣ୍ଡିରେ ଭିତରସଙ୍କ ଠାରୁ ଶାଢ଼ୀ ପାଇ ଦାରୁ ଅନ୍ୱେଷଣରେ ସେ ବାହାରନ୍ତି ଯେ ସେଠି ଗୋଟେ ବଣଜାଗ ହୁଏ ଏବଂ ଯେଉଁ ବଣଜାଗ ଯାତ୍ରା ଯେତେବେଳେ ଆରମ୍ଭ ହୋଇଯାଏ ବିଦ୍ୟାପତି ଭାବେ ତାଙ୍କୁ ବରଣ କରାଯାଇଥାଏ ଏବଂ ସେଠି ଯେମିତି ଯେଉଁ ଯଜ୍ଞ ନାରାୟଣ ଯଜ୍ଞ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ମୂଳ ତେଣୁ ଭଗବାନଙ୍କୁ କୁହାଯାଏ ଯଜ୍ଞେଶ ନାରାୟଣ କୃଷ୍ଣ ବିଷ୍ଣୁ ତେଣୁ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଯଜ୍ଞ ରୂପ ବନଜାଗ ଯେତେବେଳେ ହୁଏ ବିଦ୍ୟାପତି ଭାବେ ଯେତେବେଳେ ପତି ମହାପାତ୍ରଙ୍କୁ ବରଣ କରାଯାଏ ଯଜ୍ଞ ସରିଗଲା ବନଜାଗ ସରିଗଲା ସେ ଯଜ୍ଞ ପରେ ପ୍ରଥମେ ସୁନା କୁରାଡ଼ିରେ ଦାରୁବୃକ୍ଷକୁ ସ୍ପର୍ଶ କରିବେ ଏବଂ ତାପରେ ଆମର ବିଶ୍ୱାବସୁଙ୍କର ବଂଶଧର ଯିଏ ଥିବେ ତାଙ୍କ ପ୍ରତିନିଧିତ୍ୱ ଯିଏ କରିବେ ସିଏ ରୂପା କୁରାଢ଼ୀ ଲଗେଇବେ ଏବଂ ସଭା ଶେଷରେ ଆମର ବିଶ୍ୱକର୍ମାମାନେ ପ୍ରକୃତ ଯେଉଁ ଲୁହା କୁରାଢ଼ୀରେ ତାଙ୍କୁ ଛେଦନ କରିବେ କିନ୍ତୁ ତା ପୂର୍ବରୁ ଦାରୁଙ୍କୁ ଭୋଗ କିଏ କରିବେ ପତି ମହାପାତ୍ର କରିବେ ଏବଂ ଦକ୍ଷିଣ ଘରୁ ନୃସିଂହଙ୍କୁ ଦାରୁ ଘରେ ବିଜେ କରାଇ ସେ ରହିବା ଦିନ ଯାକେ ତାଙ୍କର ପୂଜା ମଧ୍ୟ ସିଏ କରିବେ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପତି ମହାପାତ୍ରଙ୍କର ହେଲା ଯେ ମହାପ୍ରଭୁ ଜଗନ୍ନାଥଙ୍କର ଗୋଟେ ନବକଳେବର ବିଧାନ ରହିଛି ଯେମିତି ବାସାଂସି ଜିର୍ଣ୍ଣାନି ଯଥା ବିହାୟ ନବାନୀ ଗୃହାତି ନରୋ ପୁରାଣୀ ତଥା ଶରୀରାଣୀ ବିହାୟ ଜିର୍ଣ୍ଣା ନ୍ୟନାନି ସଂଜାତି ନବାନୀ ଦେହି। ମହାପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ରରେ ଯେତେବେଳେ ଘଟ ପରିବର୍ତ୍ତନ ହୁଏ ଶ୍ରୀମନ୍ଦିର ଶୋଧ ହୋଇଯାଏ ସମ୍ପୂର୍ଣ୍ଣ ଅନ୍ଧକାରରେ ସହର ଛାଇ ହୋଇକି ରହେ ଏବଂ ନିଶାର୍ଦ୍ଧ ସମୟରେ ସେ ଘଟ ପରିବର୍ତ୍ତନ କରାଯାଏ ତାମାନେ ଏଇ ଯେଉଁ ପୁରୁଣା ବିଗ୍ରହ ତାଙ୍କୁ ସମାଧିସ୍ଥ କରାଯିବ କୋଇଲି ବୈକୁଣ୍ଠରେ ତାଙ୍କ ଭିତରୁ ଯେଉଁ ବ୍ରହ୍ମ ସେ ଆସିବେ ନୂତନ ବିଗ୍ରହ ଭିତରେ ସଂସ୍ଥାପିତ ହେବେ ତେଣୁ ଏ ଘଟ ପରିବର୍ତ୍ତନ ଆଉ ବିସର୍ଜନ ସେବା ଏ ଉଭୟ ସେବା ହେଉଛି ପତି ମହାପାତ୍ରଙ୍କର।

0: ଜଗନ୍ନାଥ ତ ପ୍ରତିଷ୍ଠା ଭିତରେ ହେଉଛି ନୃସିଂହ, ତେଣୁ ନୃସିଂହଙ୍କର ଯେଉଁ ସେବା ସିଏ କରିବେ ଏବଂ ଜଗନ୍ନାଥଙ୍କ ବାଡ଼ରେ ଯେଉଁ ପହୁଡ଼ ଏବଂ ଆଳତୀ ସେବା ତାକୁ ମଧ୍ୟ ସିଏ କରିବେ। ଇଏ ତ ବାର ମାସରେ ତେର ଯାତ୍ରା ଜଗନ୍ନାଥଙ୍କର, ତେଣୁ ବିବିଧ ଯେଉଁ ପର୍ବପର୍ବାଣୀରେ ଯେଉଁ ବନ୍ଦାପନା ଏବଂ ମହାପ୍ରଭୁଙ୍କର ଯେଉଁ ଚନ୍ଦନ ଲାଗି ହେବେ, ଯେଉଁ ସର୍ବାଙ୍ଗ ହେବେ ଏବଂ ଯେଉଁ ମଙ୍ଗଳାରୋପଣ କରାଯାଏ, ସେତେବେଳେ ମଧ୍ୟ ମହାପ୍ରଭୁଙ୍କର ଯେଉଁ ସେବା ଏବଂ ଠାକୁରଙ୍କର ପୁଣି ବିଶେଷ କରି ସ୍ନାନଯାତ୍ରା, ରଥଯାତ୍ରା, ଗୁଣ୍ଡିଚା ଯାତ୍ରାରେ ଯେତେବେଳେ ମହାପ୍ରଭୁ ବିଜେ ହେବେ, ମହାପ୍ରଭୁ ଯେତେବେଳେ ଫେରିବେ ଏବଂ ରଥ ଉପରେ ବା ମନ୍ଦିର ଭିତରେ ତାଙ୍କୁ ଯେଉଁ କର୍ପୂର ଆଳତୀ, କର୍ପୂର ଲାଗି ତାଙ୍କର ଯେଉଁ ଘଷା ଆଉ ବିଡ଼ିଆ ଲାଗି ଏବଂ ବିବିଧ ଜନ୍ମବିଧିରେ ହୋମ ଇତ୍ୟାଦି ଏ ସମସ୍ତ କ୍ରିୟାକର୍ମ ଏବଂ ଜଣେ ଶ୍ରୋତ୍ରିୟ ବ୍ରାହ୍ମଣ ଭାବରେ ମହାପ୍ରଭୁଙ୍କର ସକଳ ନୀତି ସମ୍ପାଦନ ମଧ୍ୟ କରିଥାନ୍ତି ପତି ମହାପାତ୍ର। ଇଏ ହେଉଛନ୍ତି ମହାନାୟକ ସେବାର ଅନ୍ତର୍ଗତ ପତି ମହାପାତ୍ର ମହୋଦୟ, ଏବଂ ସିଏ ହେଉଛନ୍ତି ଶାଢ଼ୀ ବନ୍ଧା ସେବକ। ରାଜା ତାଙ୍କୁ ଶାଢ଼ୀ ବାନ୍ଧିଥାନ୍ତି ଏବଂ ଭିତରତ ମଧ୍ୟ ତାଙ୍କୁ ଶାଢ଼ୀ ବାନ୍ଧିଥାନ୍ତି ଯେତେବେଳେ ବଣ ଜାଗାରେ ସେ ବାହାରିଥାନ୍ତି।
1: କାଳିଆ ଧନ ତୋ ଲାଗି ଯାଉ ଏ ଜୀବନ, କାଳିଆ ଧନ

0: ଶ୍ରୀଜଗନ୍ନାଥଙ୍କ ନିକଟରେ ପହିଲି ଭୋଗ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ହୋଇଥାଏ। ଏହାର ପଶ୍ଚାତପଟରେ ଏକ ପୌରାଣିକ ଉପାଖ୍ୟାନ ମଧ୍ୟ ରହିଛି। ଏକଦା ଦ୍ୱାରକାରେ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ଦୁଃଖରେ ବ୍ୟାକୁଳିତ ହେଉଥିଲେ। ସେ ବାତ୍ସଲ୍ୟରସରେ ଭାବାୟିତ ହୋଇ ବାଳଗୋପାଳ ରୂପ ଧାରଣ କଲେ। ସେହି ସମୟରେ ନାରଦ ସେଠାରେ ଉପସ୍ଥିତ ହୋଇ ବାଳଗୋପାଳ ରୂପ ଦର୍ଶନ କରି ଏହାର ରହସ୍ୟ ପଚାରନ୍ତେ ଶ୍ରୀକୃଷ୍ଣ ଯଶୋଦାଙ୍କ ବାତ୍ସଲ୍ୟ ପ୍ରେମ ବର୍ଣ୍ଣନା କରି ତାଙ୍କୁ ଗୋପକୁ ପ୍ରେରଣ କଲେ। ନାରଦଙ୍କ ମନରେ ଗର୍ବ ଆସିଲା ଯେ ଶ୍ରୀକୃଷ୍ଣ ତାଙ୍କ ବିନା ସହାୟତାରେ ଏହି କାର୍ଯ୍ୟ କରିପାରିବେ ନାହିଁ। ମାୟାଧରଙ୍କୁ ତାଙ୍କର ମନର ଭାବ ଅବିଦିତ ନଥିଲା, ତେଣୁ ସେ ମାୟା ରଚନା କଲେ। ନାରଦ ଗୋପରେ ପହଞ୍ଚି ଦେଖିଲେ ଯଶୋଦା କୃଷ୍ଣ ବଳରାମ ଦୁଇ ଭାଇଙ୍କୁ କୋଳରେ ବସାଇ ନାନା ସୁମିଷ୍ଟ ଦ୍ରବ୍ୟମାନ ଖୁଆଇ ଦେଉଛନ୍ତି। ଦୁଇ ଭାଇ ତାହା ଆନନ୍ଦରେ ଗ୍ରହଣ କରୁଛନ୍ତି। ଏହାର ସ୍ମାରକୀ ସ୍ୱରୂପ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ହୋଇଥାଏ। ଧନୁମାସ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଗୋପାଳବଲ୍ଲଭ ଭୋଗ ସହିତ ପହିଲି ଭୋଗ ହୋଇଥାଏ। ଏହି ସମୟରେ ଶ୍ରୀମନ୍ଦିରର ସ୍ୱତନ୍ତ୍ର ରୋଷରେ ପ୍ରସ୍ତୁତ ସୁମିଷ୍ଟ ଦ୍ରବ୍ୟମାନ ଯଥା ବଡ଼ ଝିଲ୍ଲି, ଦରଶୁଆ, ବଡ଼ି, ଏଣ୍ଡୁରି, ଦରଶୁଆ ଝିଲ୍ଲି, ବଡ଼ବଡ଼ା, କାକେରି, ସାନ ଅମାଲୁ, କାକରା, ଆରିସା, ମୁଗେଇ, ଝଡ଼େଇ ନେଦା, ଲଡ଼ୁ, ଗଜା, ଗଇଁଠା, ଖଇରଚୁଳ, ମଣ୍ଡା, ଛତୁ, ଚୁଡ଼ାପୁଆ, କଣ୍ଟେଇ, ନଳୀ ଇତ୍ୟାଦି ଦିବ୍ୟ ଭଗବାନ ସମର୍ପିତ ହୋଇଥାଏ। ମା ଯଶୋଦାଙ୍କ ଏ ସେବାବିଧି କେଉଁ ପ୍ରାଚୀନ କାଳରୁ ଶ୍ରୀମନ୍ଦିରରେ ଅଦ୍ୟାବଧି ପ୍ରଚଳିତ ହୋଇଆସୁଅଛି, ଯାହାକି ମାଙ୍କର ପୁଅ ପ୍ରତି ବାତ୍ସଲ୍ୟ ସ୍ନେହମମତା ତଥା ନୈସର୍ଗିକ ପ୍ରେମର ଏକ ଚରମ ନିଦର୍ଶନ।
1: ସେ ପାଖେ ଚ

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରସାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ପତି ମହାପାତ୍ର ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ସୁଖଦେବ ମହାନ୍ତି, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ।

ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ଯୋଗେ 100.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ବାଳିର ମୃତ୍ୟୁ ସମ୍ବାଦ ପାଇ ତାରା ବିଷାଦ ହେଲା। ଆନନ୍ଦ ହେବା ଓ ବିଷାଦ ହେବା ପ୍ରୟୋଗ ଆମର ମଧ୍ୟଯୁଗୀୟ କବିମାନେ କରିଛନ୍ତି ଓ ସଂସ୍କୃତ ଅନୁସାରେ ହେଲେ ମଧ୍ୟ ପ୍ରାକୃତ ଭାଷାରେ ଏହା ଅନୁସୃତ। ମଥାରେ ଥିବା ପୁଷ୍ପ ସବୁ ଉଡ଼ି ବକ ଖସିଲା ପରି ପଡ଼ିଲା, ନୟନ ଯୁଗଳରୁ ବାଷ୍ପଜଳ ଗଡ଼ି ପଡ଼ିଲା। ମୋତେ ବିଧବା କରି ବୈବସ୍ୱତ ବା ଯମପୁର ଗଲ, ପ୍ରଭାତରେ ମୋର ବେଳ ଅସ୍ତ ହୋଇଗଲା କହି ବାଳି ଉପରେ ତାରା ଲୁଟି ପଡ଼ିଲା। ବଳାହକ ବା ମେଘରୁ ବିଜୁଳି ଛିଡ଼ି ପଡ଼ି ବଳାହକ ବା ପର୍ବତରେ ଖେଳିବା ପରି ମନେ ହେଲା। ତାରା ଦର୍ଶନରେ ଭଞ୍ଜ ରାମଙ୍କ ମୁହଁରେ ପ୍ରଭୁ ସୁଲଭ ଭାଷା ନଦେଇ ରଘୁବୀର ବା ରଘୁବଂଶୀୟ ବିଜେତା କ୍ଷତ୍ରିୟର ଭାଷା ଦେଲେ। ଏଠାରେ ରାମ ତ ନିଜକୁ ବ୍ରହ୍ମାଣ୍ଡନାଥ ଭାବିନାହାନ୍ତି, ତେଣୁ ତାରାକୁ ଦେଖି ବିଚାର କଲେ ବାନରୀକୁ ଅସୁନ୍ଦରୀ ବୋଲି ଲୋକେ କାହିଁକି କହନ୍ତି, କେଉଁ ରମ୍ଭା ଏହା ସହିତ ତୁଳନୀୟା। ବିହି ବା ବିଧାତା ଏହାକୁ ବିହୁ ବା ନିର୍ମାଣ କଲାବେଳକୁ ତାହାର ନେତ୍ରର ତାରା ହେବାରୁ ତାରା ନାମ ଦେଲା କି? ଶ୍ରୀରାମ ତାରା ପ୍ରତି ଏଭଳି କୋମଳ ଭାବ ପୋଷଣ କଲାବେଳେ ତାରାର ବାକ୍ୟବାଣରେ ଆକୁଳ ହୋଇଗଲେ। ତାରା କହିଲା, ଯିଏ ମୋତେ ମୋ ପ୍ରାଣବଲ୍ଲଭ ସହିତ ବିଚ୍ଛେଦ କରାଇଲା ତାହାର ବାଳାଭୋଗ ସମ୍ପୂର୍ଣ୍ଣ ନହେଉ। ତାରା ବିଷୟରେ ରାମଙ୍କ ମୁଖରେ ରସସିକ୍ତ ଭାଷା ପ୍ରୟୋଗ କରାଇ ଭଞ୍ଜ କହିଲେ, ବାଳିକୁ ବିନ୍ଧିଥିବା ରାମଙ୍କ ବାଣ ଅପେକ୍ଷା ଅଧିକ ବ୍ୟଥା ରଘୁନାୟକଙ୍କୁ ଦେଲା ବାଳି ପତ୍ନୀ ତାରାର ବାକ୍ୟବାଣ। ଏଇଠି ପୁଣି ଭଞ୍ଜ କବି ଶ୍ରୀରାମଙ୍କୁ ସାଧାରଣରୁ ଅସାଧାରଣ ସ୍ତରକୁ ନେଇଯାଇଛନ୍ତି। ସରାହତ ରାମ କିନ୍ତୁ ତାରାକୁ ଆଶ୍ୱାସନା ଦେଇ କହିଲେ, ତୁ ବିଧବା ହେବୁ କାହିଁକି? ପ୍ରହ୍ଲାଦ ଯେତେବେଳେ ଇନ୍ଦ୍ର ହେଲା ତା ସ୍ତ୍ରୀ ବୃଷା ଥିଲା, ଏହା ସତ୍ତ୍ୱେ ଶଚୀ ତାର ବଲ୍ଲଭୀ ହେଲା, ତୁ ତେଣୁ ସୁଗ୍ରୀବ କୋଳରେ ବସି ଅଭିଷିକ୍ତା ହେବୁ। ତାକୁ ପୁଣି ବୁଝେଇ କହିଲେ, ଇନ୍ଦ୍ରାଣୀ ଶଚୀ ତୋର ଶାଶୁ, ତୁ କ'ଣ ତାଠାରୁ ବଡ଼? ସେ ତ ଏହା କରିଛି, ତେଣୁ ତୁ ସୁଗ୍ରୀବକୁ ଗ୍ରହଣ କର। ଶ୍ରୀରାମ ମିତ୍ର ସୁଗ୍ରୀବକୁ ମୋଦେ ବା ଆନନ୍ଦରେ ବାନରେନ୍ଦ୍ର କଲେ ବା ବାନର ମଧ୍ୟରେ ସୁଗ୍ରୀବ ହେଲା ଇନ୍ଦ୍ର, ଫଳରେ ତାରା ଶଚୀ ହୋଇଗଲା। ଯୁବରାଜ ପଦ ଅଙ୍ଗଦକୁ ଦେଲେ, ତାରା ପଟ୍ଟମହିଷୀ ବା ପାଟରାଣୀ ହେଲା ଓ ଶ୍ରୀରାମଙ୍କ ବର ପାଇ ସାଧ୍ୱୀମାନଙ୍କର ବନ୍ଦ୍ୟା ହେଲା। ଏଥିରେ ପ୍ରକଟିତ ହେଲା ରାମଙ୍କ ପତିତ ପାବନ ଓ କରୁଣା ସିନ୍ଧୁ ନାମର ସାର୍ଥକତା। ସହାନୁଭୂତିଶୀଳ ମର୍ମଜ୍ଞ ପ୍ରଭୁ ଶ୍ରୀରାମ ନିଜେ ବିରହ ବେଦନାର ଅନୁଭବୀ କହିଲେ, ପ୍ରିୟା ବିଚ୍ଛେଦରେ ବହୁ କଷ୍ଟ ପାଇଲଣି ମିତ୍ର, ବିଚ୍ଛେଦିତ ହୋଇ ସ୍ମର ବା କାମଦେବ ସ୍ୱରରେ ବିଚ୍ଛେଦିତ ବା ବିଶେଷ ଭାବରେ ଆହତ ହେଲଣି। ତୁମେ ବର୍ଷା ସମୟ ତକ ନିଜପୁରରେ ବଞ୍ଚ ଏବଂ ଆନନ୍ଦ କର, ଆମେ ମାଲ୍ୟବନ୍ତରେ ରହି ବର୍ଷାରେ ବଞ୍ଚୁ। ଏଠାରେ ବଞ୍ଚିବାର ଅର୍ଥ ହେଉଛି କାଳ କଟେଇବା। ସୁଗ୍ରୀବ ସେନା ନେଇ ଆସିବା ବେଳେ ଶ୍ରୀରାମ ବାଟରୁ ବାହୁଡ଼ାଇ ଦେଲେ, କହିଲେ, ବର୍ଷା ସରିବା ବେଳକୁ କଣ୍ଟ କରି ଆସିବ। ରାମ ଲକ୍ଷ୍ମଣ ମାଲ୍ୟବନ୍ତରେ ବସାଘର କଲେ। ଦୁଃଖ ଦୂର ହେବାରୁ ସୁଗ୍ରୀବ ପତ୍ନୀ ରୁମା ସହିତ ଆନନ୍ଦରେ ବିଳାସ କଲେ। ବୁଦ୍ଧ ବା ପଣ୍ଡିତମାନେ ତୋଷ ହୋଇ ଏ ଗୀତକୁ ବୁଝନ୍ତୁ, ସକଳ ହୃଦୟକୁ ଏହା ପ୍ରମୋଦ କରୁ। ବୈଦେହୀଶଙ୍କର ଚରଣାରବିନ୍ଦରେ ଆନନ୍ଦରେ ଭଞ୍ଜକବି ବନ୍ଦନା କରି 28 ଛାନ୍ଦକୁ ଶେଷ କରିଛନ୍ତି।

ଶ୍ରୋତାବନ୍ଧୁ ଶୁଣିଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ବର୍ଣ୍ଣନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। କଣ୍ଠଶିଳ୍ପୀମାନେ ଥିଲେ ଘନଶ୍ୟାମ ପଣ୍ଡା, ଦିବାକର ମହାନ୍ତି, ଶିବରାଣୀ ମହାପାତ୍ର ଏବଂ ଗୀତାରାଣୀ ଦାସ। ସଙ୍ଗୀତ ପରିଚାଳନା ଅଖିଲ କୁମାର ଲେଙ୍କା। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରର ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିମା ପାଇଁ 11 ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ। ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ୍ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ବୃତ୍ତିଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସ 19 ପର୍ଯ୍ୟନ୍ତ n.a.t.s ପୋର୍ଟାଲରେ ଆବେଦନ କରିପାରିବେ। ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ ମେରି ସନମ କଥାଚିତ୍ରରୁ ମହମ୍ମଦ ରଫି ଗାଇଥିବା ଗୀତଟି। ଗୀତ ରଚନା ମଜରୁ ସୁଲତାନ ପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଓପି ନୟର। କଥାଚିତ୍ର ମେରି ସନମ

ଏଥର ଆସନ୍ତୁ ଶୁଣିବା ସଡ଼କ କଥାଚିତ୍ରର ଗୀତଟି। ସମୀରଙ୍କ ରଚନାରୁ ଯୁଗଳକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ମନହର ଉଦାସ। ସ୍ୱର ସଂଯୋଜନା ନଦୀମ ଶ୍ରବଣ। କଥାଚିତ୍ର ସଡ଼କ।

0: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
1: କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ଆଇ ମିଲନ କି ରାତ କଥାଚିତ୍ରରୁ। ଯୁଗଳକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ମହମ୍ମଦ ଆଜିଜ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ। କଥାଚିତ୍ର ଆଇ ମିଲିନ କି ରାତ।

ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ସୀତାରାମଙ୍କ ବାହାଘର କଥାଚିତ୍ରରୁ ଶୁଣନ୍ତୁ ହ୍ୟୁମାନ ସାଗର ଗାଇଥିବା ଗୀତଟି। ସୁବ୍ରତ ସ୍ୱାଇଁଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି କିଷାନ କାବଡ଼ିଆ। କଥାଚିତ୍ର ସୀତାରାମଙ୍କ ବାହାଘର।

ତୁ କହିବୁ ନା ମୁ କଥାଚିତ୍ରରୁ ଶୁଣନ୍ତୁ ସୌରିନ୍ ଭଟ୍ଟ ଏବଂ ଇରା ମହାନ୍ତି ଗାଇଥିବା ଗୀତଟି। ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତକାର ଗୁଡ଼ଲି ରଥ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ନେଇଛୁ ଫୁଲ ଚନ୍ଦନ କଥାଚିତ୍ରରୁ। ନିଜଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଅଲକା ୟାଜ୍ଞିକ। ସଙ୍ଗୀତ ନିର୍ଦ୍ଦେଶନା ସରୋଜ ପଟ୍ଟନାୟକ।

ଶ୍ରୋତବନ୍ଧୁ ଶୁଣୁଛନ୍ତି ମିଡିୟମ୍ ୱେଭ୍‌ରେ 248 meter ତଥା 1206 kHz FM ଯୋଗେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ କାର୍ଯ୍ୟକ୍ରମ ସମ୍ଭାର ନେଇ ଆସିଛି ମୁଁ ରୀନା ନମସ୍କାର। ମନୁଷ୍ୟ ଜୀବନର ସବୁଠାରୁ ବଡ଼ ଶକ୍ତି ହେଉଛି ତା ଭିତରେ ଥିବା ସେଇ ଅଦୃଶ୍ୟ ଶକ୍ତି ବା ଉର୍ଜା ଯାହାକୁ ଆମେ

ଆତ୍ମବିଶ୍ୱାସ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଏବଂ ଦୃଢ଼ ସଂକଳ୍ପ ରୂପରେ ଚିହ୍ନିଥାଉ। ସଫଳତା କୌଣସି ଆକସ୍ମିକ ଘଟଣା ନୁହେଁ, ବରଂ ଏହା ଚିନ୍ତାଧାରା, ପ୍ରଚେଷ୍ଟା ଏବଂ ବିଶ୍ୱାସର ଏକ ନିରନ୍ତର ଯାତ୍ରାର ପରିମାଣ ଅଟେ। ଯେତେବେଳେ ବ୍ୟକ୍ତି ଭୟ ଏବଂ ସନ୍ଦେହର ବନ୍ଧନକୁ ଭାଙ୍ଗି ଆଗକୁ ବଢ଼େ, ସେତେବେଳେ ସେ ନିଜର ପ୍ରକୃତ ସାମର୍ଥ୍ୟକୁ ଚିହ୍ନିପାରେ। ଆମ ଜୀବନରେ ଏମିତି ଅନେକ ସୁଯୋଗ ଆସେ ଯେତେବେଳେ ପରିସ୍ଥିତି ଆମକୁ ଡରେଇବାକୁ ଲାଗେ ଏବଂ ମନର ଅସଫଳତାର ଆଶଙ୍କା ସୃଷ୍ଟି ହୁଏ। ଏହି ଭୟ ଏବଂ ସନ୍ଦେହ ହିଁ ଆମ ପଥର ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଥାନ୍ତି। ଯେଉଁ ବ୍ୟକ୍ତି ଏହି ମାନସିକ ଶୃଙ୍ଖଳାକୁ ଭାଙ୍ଗିଦିଏ, ସେ ନିଜ ଭିତରେ ଲୁଚି ରହିଥିବା ସମ୍ଭାବନାର ଦ୍ୱାର ଖୋଲିଦିଏ। ମନୁଷ୍ୟ ଯେମିତି ଚିନ୍ତା କରେ ସେ ସେମିତି ହୋଇଯାଏ। ଏହା କେବଳ ଏକ କଥା ନୁହେଁ, ବରଂ ଜୀବନର ଶାଶ୍ୱତ ସତ୍ୟ ଅଟେ। ଯଦି ଆମର ଚିନ୍ତାଧାରା ଦୁର୍ବଳ ଏବଂ ନକାରାତ୍ମକ ହେବ, ତେବେ ଆମର କର୍ମ ମଧ୍ୟ ସେହି ଦିଗରେ ଢଳିଯିବ। କିନ୍ତୁ ଯଦି ଆମ ଭିତରେ ଆଶା, ସାହସ ଏବଂ ଶ୍ରେଷ୍ଠ ଲକ୍ଷ୍ୟର ଭାବନା ଥିବ, ତେବେ ଆମର ଦିଗ ସ୍ୱତଃପ୍ରବୃତ ଭାବେ ଉଜ୍ଜ୍ୱଳ ହୋଇଯିବ। ସକାରାତ୍ମକ ଦୃଷ୍ଟିଭଙ୍ଗୀ ହେଉଛି ଜୀବନର ସେହି ଆଲୋକ, ଯାହା ଅନ୍ଧକାରମୟ ପରିସ୍ଥିତିରେ ମଧ୍ୟ ମାର୍ଗ ଦେଖାଇଥାଏ। ଯେତେବେଳେ ଆମ ଭିତରେ ଏକ ନୂତନ ଶକ୍ତିର ସଞ୍ଚାର ହୁଏ, ଏହି ଶକ୍ତି ଆମକୁ ପଡ଼ିଯାଇ ଉଠାଇବାର ସାହାଯ୍ୟ କରିଥାଏ ଏବଂ ବାରମ୍ବାର ଚେଷ୍ଟା କରିବାର ପ୍ରେରଣା ଯୋଗାଇଥାଏ। ଦୃଢ଼ ସଂକଳ୍ପ ହେଉଛି ସେହି ଶକ୍ତି, ଯାହା ଆମ ସ୍ୱପ୍ନକୁ ବାସ୍ତବରେ ପରିଣତ କରେ। କେବଳ ବଡ଼ ସ୍ୱପ୍ନ ଦେଖିବା ଯଥେଷ୍ଟ ନୁହେଁ, ତାହାକୁ ପୂରଣ କରିବା ପାଇଁ ନିରନ୍ତର ପ୍ରଚେଷ୍ଟା ଏବଂ ଅତୁଟ ବିଶ୍ୱାସ ଆବଶ୍ୟକ। ଯେତେବେଳେ ଆମେ ନିଜ ଲକ୍ଷ୍ୟ ପ୍ରତି ସମର୍ପିତ ରହୁ, ସେତେବେଳେ ଆମର ଆନ୍ତରିକ ଶକ୍ତି ଆମକୁ ପ୍ରତ୍ୟେକ ଆହ୍ୱାନର ସାମ୍ନା କରିବାକୁ ସାହସ ଦେଇଥାଏ। ଏହି ଆନ୍ତରିକ ଶକ୍ତି ହିଁ ଆମକୁ ଆଗକୁ ବଢ଼ିବା ପାଇଁ ପ୍ରେରିତ କରେ। ସେତେବେଳେ ମନ, ଚିନ୍ତା ଏବଂ କର୍ମ ଏକ ଦିଗରେ ସଂଗଠିତ ହୋଇଥାନ୍ତି, ଆଉ ସେତେବେଳେ ହିଁ ସଫଳତା ଆମ ପାଦ ଛୁଇଁବାକୁ ଲାଗେ।

ನೀಳಾಚಳ ನಿವಾಸಾಯ ನಿತ್ಯಾಯ ಪರಮಾತ್ಮನೇ ಬಳಭದ್ರ ಸುಭದ್ರಾಭ್ಯಂ ಜಗನ್ನಾಥ ಯತೆ ನಮ ಜಗತರ ನಾಥ ಜಗನ್ನಾಥ ସେ ହେଉଛନ୍ତି ପରମବ୍ରହ୍ମ ପରମାତ୍ମା ଅନ୍ତର୍ଯ୍ୟାମୀ ନିରାକାର ତାଙ୍କର ଅପାର ମହିମା ତାଙ୍କର ମହିମା ବର୍ଣ୍ଣନା କରିବା ସାଧାରଣ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ ତାଙ୍କ ବିଷୟରେ ବକ୍ତା ଯେତେ କହିଲେ ବି ଲେଖକ ଯେତେ ଲେଖିଲେ ବି ଶେଷ ହେବ ନାହିଁ ଆମ ଓଡ଼ିଶାର ପବିତ୍ର ତୀର୍ଥସ୍ଥାନ ପୁରୀ ଶ୍ରୀକ୍ଷେତ୍ର ବା ଶଙ୍ଖକ୍ଷେତ୍ର ନାମରେ ସାରା ପୃଥିବୀରେ ବିଖ୍ୟାତ ଲାଭ କରିଛି ସେଠାରେ ଥିବା ଶ୍ରୀମନ୍ଦିରରେ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ତିନି ଠାକୁର କେଉଁ କାଳୁ ପୂଜା ପାଇ ଆସୁଅଛନ୍ତି ଗବେଷକମାନଙ୍କ ମତରେ ସେହି ତିନି ଠାକୁର ହେଉଛନ୍ତି ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱରଙ୍କର ରୂପାନ୍ତର ସୃଷ୍ଟି ସ୍ଥିତି ଓ ପ୍ରଳୟର ପ୍ରତୀକ ସତ୍ୱ ରଜ ଓ ତମର ତ୍ରିଗୁଣ ରୂପ ରସ ଓ ଗନ୍ଧର ତ୍ରିବିଧ ଅ ଉ ମ ତ୍ରିବିଜର ସମାହାର ଜଗନ୍ନାଥଙ୍କର ଅନେକ ରୂପ ସେ ବୈଷ୍ଣବମାନଙ୍କର ବିଷ୍ଣୁ ଶୈବମାନଙ୍କର ଶିବ ଏବଂ ଶାକ୍ତମାନଙ୍କର ଶକ୍ତିରୂପା ମା ଦୁର୍ଗା ଗଣପତ୍ୟମାନଙ୍କର ଗଣେଶ ରାମଭକ୍ତମାନଙ୍କର ଶ୍ରୀରାମ କୃଷ୍ଣ ଭକ୍ତମାନଙ୍କର ଶ୍ରୀକୃଷ୍ଣ କିଏ ତାଙ୍କୁ କେଉଁ ରୂପରେ ପୂଜା ଉପାସନା କରୁଛି ଯିଏ ଯେଉଁ ରୂପରେ ଡାକେ ସେ ସେହି ରୂପରେ ଭକ୍ତଙ୍କୁ ଦେଖାଦିଅନ୍ତି ତେଣୁ ସେ କେବଳ ଓଡ଼ିଶାର ବା ଭାରତର ନୁହନ୍ତି ସମଗ୍ର ପୃଥିବୀ ବା ସାରା ଜଗତର ନାଥ ବୋଲି ତାଙ୍କର ନାମ ଜଗନ୍ନାଥ ଏହି ତିନି ଠାକୁରଙ୍କର ତିନୋଟି ରଙ୍ଗ ଯଥା ଶ୍ୱେତ ପୀତ ଓ କୃଷ୍ଣ ରଙ୍ଗ ଅନୁସାରେ ସାରା ପୃଥିବୀର ଲୋକଙ୍କୁ ତିନୋଟି ରଙ୍ଗରେ ବିଭକ୍ତ କରାଯାଏ।

ରହିଛି, ଯଥା ଶ୍ୱେତକାୟ, ପୀତକାୟ ଏବଂ କୃଷ୍ଣକାୟ। ଜଗତର ନାଥ ହୋଇଥିବାରୁ ସାରା ପୃଥିବୀର ସବୁ ଲୋକଙ୍କ ଦେହର ରଙ୍ଗଙ୍କୁ ନିଜ ଦେହରେ ଧାରଣ କରିଛନ୍ତି। ଏହିପରି ଠାକୁର ପୃଥିବୀରେ ବିରଳ ରହିଲେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁଣି ସବୁ ରଙ୍ଗଠାରୁ ଏହି ତିନି ରଙ୍ଗର ଅନେକ ବିଶେଷତ୍ୱ ରହିଛି। ଧଳା ରଙ୍ଗ ଶୁଭ ଓ ଶାନ୍ତିର ପ୍ରତୀକ, ତେଣୁ ଧଳା ରଙ୍ଗର ଧୋତି ବା କପଡ଼ାକୁ କେହି ହେଲେ ନାପସନ୍ଦ କରିପାରନ୍ତି ନାହିଁ। ଧଳା ରଙ୍ଗ ଭିତରେ ଇନ୍ଦ୍ରଧନୁର ସାତଟି ରଙ୍ଗ ରହିଛି, ଅର୍ଥାତ୍ ଇନ୍ଦ୍ରଧନୁର ସାତଟି ରଙ୍ଗ ମିଶାଇଦେଲେ ତାହା ଧଳା ହୋଇଯାଏ। ଧଳା ରଙ୍ଗ ତାପ ବିକିରଣ କରେ, ତେଣୁ ଧଳା ପୋଷାକ ପରିଧାନ କଲେ ଗରମ ଲାଗେ ନାହିଁ। ଇନ୍ଦ୍ରଙ୍କ ବାହନ ଐରାବତ ହସ୍ତିର ରଙ୍ଗ ଧଳା, ପ୍ରତ୍ୟେକ ଶୁଭ କାର୍ଯ୍ୟରେ ବାଜୁଥିବା ଶଙ୍ଖର ରଙ୍ଗ ଧଳା। ଶଙ୍ଖ ଚିଲ ଦେଖିଲେ ଶୁଭ ହୁଏ ବୋଲି ସମସ୍ତେ କହନ୍ତି। ବିଶ୍ୱ ଶାନ୍ତି ଦିବସରେ ଧଳା ପାରା ଉଡ଼ାଯାଏ। ଧଳା ଅପରାଜିତା ଗଛରେ ଅଧିକ ଔଷଧୀୟ ଗୁଣ ରହିଛି। ଏ ସମସ୍ତ ଗୁଣର ଅଧିକାରୀ ହୋଇଥିବାରୁ ବଳଭଦ୍ରଙ୍କ ଦେହର ରଙ୍ଗ ଧଳା।

ଶ୍ରୋତାବନ୍ଧୁ, ହଳଦିଆ ରଙ୍ଗକୁ ପୀତବର୍ଣ୍ଣ କୁହାଯାଏ। ହଳଦୀର ରଙ୍ଗ ଅନୁସାରେ ହଳଦିଆ ହୋଇଛି। ସବୁଠାରୁ ମୂଲ୍ୟବାନ ଧାତୁ ସୁନାର ରଙ୍ଗ ହଳଦିଆ। ହଳଦୀ ଏକ ପ୍ରାକୃତିକ ବିଶୋଧକ ହୋଇଥିବାରୁ କଞ୍ଚା ହଳଦୀକୁ ବାଟି ପ୍ରତିଦିନ ଖାଲି ପେଟରେ ଖାଇଲେ ପେଟରେ ଥିବା କୃମି ବିନାଶ ହୁଏ। ପ୍ରତ୍ୟେକ ପୂଜା, ହୋମ, ବିବାହ, ବ୍ରତ ପ୍ରଭୃତିରେ ହଳଦୀ ଦରକାର ହୁଏ। ହଳଦିଆ ରଙ୍ଗ ଭକ୍ତିର ପ୍ରତୀକ, ତେଣୁ ପୂଜା ଅର୍ଚ୍ଚନା ସମୟରେ କେତେକ ଲୋକ ହଳଦିଆ ରଙ୍ଗର ଧୋତି ବା ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି। ଆଗକାଳରେ ଛୋଟ ଛୋଟ ଶିଶୁମାନଙ୍କୁ ଗାଧୋଇବା ପୂର୍ବରୁ ତେଲ ଆଉ ହଳଦୀ ଘଷା ହୋଇଯାଉଥିଲା, ତେଣୁ ସେମାନଙ୍କ ଶରୀର ନିରୋଗ ରହୁଥିଲା ଏବଂ ସୁନ୍ଦର ଦେଖାଯାଉଥିଲା। ବର୍ତ୍ତମାନ ମଧ୍ୟ ସ୍ତ୍ରୀ ଲୋକେ ଶୁଦ୍ଧ ସ୍ନାନ ସମୟରେ ଦେହରେ ହଳଦୀ ଲଗାଇ ଗାଧୋଇଥାନ୍ତି। ଆୟୁର୍ବେଦ ଶାସ୍ତ୍ରରେ ଲେଖା ଅଛି, ପ୍ରତିଦିନ ଦେହରେ ହଳଦୀ ମାଲିସ କରି ସ୍ନାନ କଲେ ଦେହର ତ୍ୱଚା ଚମ୍ପା ଫୁଲ ପରି ସୁନ୍ଦର ହୋଇଯାଏ। ତେଣୁ ହଳଦିଆ ରଙ୍ଗର ଏସବୁ ଗୁଣ ଥିବାରୁ ମା ସୁଭଦ୍ରାଙ୍କ ଦେହର ରଙ୍ଗ ହଳଦିଆ ବା ପୀତବର୍ଣ୍ଣ ହୋଇଛି।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କଳା ରଙ୍ଗର ମଧ୍ୟ ଅନେକ ବିଶେଷତ୍ୱ ରହିଛି। କଳା ରଙ୍ଗ ତାପ ଅବଶୋଷଣ କରେ, ତେଣୁ ଶୀତଦିନେ କଳା ରଙ୍ଗର ପୋଷାକ ପରିଧାନ କଲେ ଦେହ ଉଷୁମ ରହେ। କୋଇଲାର ରଙ୍ଗ କଳା, କିନ୍ତୁ ସେଥିରୁ କିରାସିନି, ଗନ୍ଧକର୍ପୂର ଏବଂ ନାନା ପ୍ରକାର ରଙ୍ଗ ତିଆରି ହୁଏ। କୋଇଲା ବ୍ୟବହାର କରି ତାପଜ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୁଏ। କୋଇଲାକୁ ଇନ୍ଧନ ରୂପେ ବ୍ୟବହାର କରି ରେଳଗାଡ଼ି ଚାଲେ। ବର୍ତ୍ତମାନ ଯୁଗରେ କୋଇଲାର ଚାହିଦା ଏତେ ବଢ଼ିଯାଇଛି ଯେ ତାକୁ କୃଷ୍ଣ ସୁବର୍ଣ୍ଣ ବୋଲି ଆଖ୍ୟା ଦିଆଯାଇଛି। ଶିଶୁଟିଏ ପ୍ରଥମେ ଯାହା ସାହାଯ୍ୟରେ ଖଡ଼ିଛୁଆଁ ଆରମ୍ଭ କରେ, ସେହି ପଟାଟିର ରଙ୍ଗ କଳା। ବିଦ୍ୟାଳୟମାନଙ୍କରେ କଳାପଟା ବିନା ପଢ଼ାଇବା ଅସମ୍ଭବ। ଦେବୀମାନଙ୍କର ପୂଜା ସମୟରେ କଳା ଶାଢ଼ୀରେ ଆଗ୍ରହ ବେଶୀ, ତେଣୁ ଦେବୀମାନଙ୍କର ପୂଜା ସମୟରେ ତାଙ୍କୁ କଳା ଶାଢ଼ୀ ଅର୍ପଣ କରାଯାଇଥାଏ। ସେହିପରି କଳା କୁକୁଡ଼ା, କଳା ପୋଦା ବଳି ଦିଆଯାଏ। କଳା ଦୁଧ

ରାଫୁଲ ଶିବଙ୍କ ମଥାରେ ଶୋଭା ପାଏ। ଶ୍ରୀକୃଷ୍ଣଙ୍କ ଦେହର ରଙ୍ଗ କଳା ହୋଇଥିବାରୁ ତାଙ୍କୁ କଳାକାହ୍ନୁ କୁହାଯାଏ। ସେ କଳା ହୋଇଥିଲେ ବି ତାଙ୍କର ଆଲୌକିକ ଗୁଣ ସାଧାରଣ ଅସାଧାରଣ ବ୍ୟକ୍ତିତ୍ୱ ଏବଂ ବଂଶୀବାଦନର କଳା ଦ୍ୱାରା ସେ 16,000 ଗୋପୀ ଓ ଗୋପାଳମାନଙ୍କୁ ନିଜ ଆୟତ୍ତରେ ରଖିପାରିଥିଲେ। ମହାଭାରତରେ ଲେଖା ଅଛି ଯେ ଦ୍ରୌପଦୀଙ୍କ ଦେହର ରଙ୍ଗ କଳା ହୋଇଥିଲେ ବି ସେ ପଞ୍ଚୁପାଣ୍ଡବଙ୍କ ବ୍ୟକ୍ତିଗତ ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କରିବା କଳା ସାହାଯ୍ୟରେ ସମସ୍ତଙ୍କ ମନକୁ ଅପ୍ୟାୟିତ କରିପାରୁଥିଲେ। କୋଇଲି କଳା ହୋଇ ବି ତାହାର ସ୍ୱର ଅତି

ରଙ୍ଗ କଳା ହୋଇଥିଲେ ବି ସେ ପଞ୍ଚୁପାଣ୍ଡବଙ୍କ ବ୍ୟକ୍ତିଗତ ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କରିବା କଳା ସାହାଯ୍ୟରେ ସମସ୍ତଙ୍କ ମନକୁ ଅପ୍ୟାୟିତ କରିପାରୁଥିଲେ। କୋଇଲି କଳା ହୋଇ ବି ତାର ସ୍ୱର ଅତି ମଧୁର। ଗୀତ ଗାଇବା, ନୃତ୍ୟ କରିବା, ଚିତ୍ର ଆଙ୍କିବା, ମୂର୍ତ୍ତି ଗଢ଼ିବା, ସଙ୍ଗୀତର ପରିବେଷଣ କରିବା ଇତ୍ୟାଦି ବିଶେଷ ଗୁଣକୁ ମଧ୍ୟ କଳା କୁହାଯାଏ। ଏ ସମସ୍ତ ଗୁଣର ଅଧିକାରୀ ହୋଇଥିବାରୁ ଜଗନ୍ନାଥଙ୍କ ଦେହର ରଙ୍ଗ କଳା, ତେଣୁ ତାଙ୍କୁ କାଳିଆ ଠାକୁର କୁହାଯାଏ। ଶବର ସର ନିକ୍ଷେପ କରିବାରୁ ଶ୍ରୀକୃଷ୍ଣ ଦେହ ତ୍ୟାଗ କଲେ। ଯାରା ଶବର ନିକଟକୁ ଆସି ଶ୍ରୀକୃଷ୍ଣଙ୍କୁ ଦେଖି ଅନୁତାପ କରିଥିଲା। ଏହାପରେ ଅର୍ଜୁନ ଏବଂ ଯାରା ଶବର ଦୁହେଁ ମିଶି ଶ୍ରୀକୃଷ୍ଣଙ୍କ ମର ଶରୀରକୁ ଦାହ କଲେ। ଶରୀରର ସମସ୍ତ ଅଂଶ ଅଗ୍ନିରେ ଦହନ ହୋଇଥିଲା, କିନ୍ତୁ ନାଭିପିଣ୍ଡ ଦହନ ନହେବାରୁ ନିଜ ପାପ କାର୍ଯ୍ୟର ପ୍ରାୟଶ୍ଚିତ କରିବା ପାଇଁ ସେହି ନାଭିପିଣ୍ଡକୁ ନେଇ ଯାରା ଶବର ତାଙ୍କୁ ନୀଳମାଧବ ରୂପେ ପୂଜା ଅର୍ଚ୍ଚନା କରିବାକୁ ଲାଗିଲା। ଏହି ନୀଳମାଧବଙ୍କର ଠାବ କରିବା ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତିଙ୍କୁ ପଠାଇଥିଲେ। ବିଦ୍ୟାପତି ଯାରା ଶବରର ଝିଅ ଲଳିତା ସାହାଯ୍ୟରେ ନୀଳମାଧବକୁ ଦର୍ଶନ କରିଥିଲେ। ବିଦ୍ୟାପତି ସେଠାରୁ ଫେରିଆସି ରାଜା ଇନ୍ଦ୍ରଦ୍ୟୁମ୍ନକୁ ନୀଳମାଧବ ଦର୍ଶନ ପ୍ରସଙ୍ଗ କହିବାରୁ ରାଜା ଇନ୍ଦ୍ରଦ୍ୟୁମ୍ନ ଉତ୍ସାହିତ ହୋଇ ବିଦ୍ୟାପତିଙ୍କୁ ସଙ୍ଗରେ ନେଇ ନୀଳମାଧବ ଦର୍ଶନ କରିବାକୁ ଗଲେ। କିନ୍ତୁ ନୀଳମାଧବ ଆସ୍ଥାନକୁ ପହଞ୍ଚିବା କ୍ଷଣି ନୀଳମାଧବ ଅନ୍ତର୍ଧ୍ୟାନ ହୋଇଯାଇଥିଲେ। ଇନ୍ଦ୍ରଦ୍ୟୁମ୍ନ ନିରାଶ ହୋଇ ନିଜ ବାସସ୍ଥାନକୁ ଫେରିଲେ। ରାତିରେ ସେ ସ୍ୱପ୍ନ ଦେଖିଲେ ମହାପ୍ରଭୁ କହୁଛନ୍ତି, ବାଙ୍କି ମୁହାଣ ନିକଟରେ ଏକ କାଠଗଣ୍ଡି ଭାସୁଛି, ସେଇଟିକୁ ଉଠାଇ ଆଣି ତିନି ମୂର୍ତ୍ତି ଗଢ଼ି ପୂଜା କର। ରାଜା ସକାଳୁ ଉଠି ଦୈତାପତିଙ୍କ ଦ୍ୱାରା କାଠଗଣ୍ଡିକୁ ଉଠାଇ ଆଣି ତିନି ମୂର୍ତ୍ତି ଗଢ଼ାଇଲେ, କିନ୍ତୁ ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ମନ୍ଦିରର ଦ୍ୱାର ଖୋଲି ଦେବାରୁ ତିନି ଠାକୁର ଅଧଗଡ଼ା ହୋଇ ରହିଗଲେ। ଜଗନ୍ନାଥ ଦାରୁ ବିଗ୍ରହ ହୋଇଥିବାରୁ ପ୍ରତି ବାର ବର୍ଷରେ ଥରେ ତାଙ୍କର ନବକଳେବର ହୁଏ। ଅଶ୍ୱତ୍ଥ, ଶାଳ, ପିଆଶାଳ, ଶିଶୁ, କେନ୍ଦୁ, ଖଇର, ଗମ୍ଭାରୀ, ନିମ୍ବ ଆଦି ବୃକ୍ଷର କାଠରେ ବିଗ୍ରହ ନିର୍ମାଣ ହୋଇପାରିଲେ ମଧ୍ୟ ନିମ୍ବ କାଠ ଏମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ। ତେଣୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ତାରୁ ବିଗ୍ରହ ନିମ୍ବ କାଠରେ ତିଆରି ହୋଇଥାଏ।

ବୃକ୍ଷରୋପଣ ପ୍ରାକୃତିକ ଜଙ୍ଗଲକୁ ସମ୍ପୂର୍ଣ୍ଣ ଭାବରେ ପୁନଃସ୍ଥାପିତ କରିପାରିବ ନାହିଁ, ତଥାପି ଏହା କ୍ଷୟପ୍ରାପ୍ତ ଜମିର ପୁନରୁଦ୍ଧାର, ସମ୍ପଦ ସଂରକ୍ଷଣ ଏବଂ ଏକ ସବୁଜ ତଥା ସୁସ୍ଥ ଭବିଷ୍ୟତ ସୃଷ୍ଟି ଦିଗରେ ପ୍ରଭାବଶାଳୀ ଉପକରଣ ଭାବରେ କାର୍ଯ୍ୟ କରେ। ତେଣୁ ଭବିଷ୍ୟତ ପିଢ଼ି ନିମନ୍ତେ ନିରନ୍ତର ବିକାଶ ଏବଂ ପରିବେଶ ସୁରକ୍ଷାକୁ ଏହା ସୁନିଶ୍ଚିତ କରେ। ପ୍ରାଚୀନ ଭାରତର ପରମ୍ପରାକୁ ଅବଲୋକନ କଲେ ଆଜି ଦୃଶ୍ୟମାନ ଥିବା ବ୍ୟାପକ ଧାରାର ବୃକ୍ଷରୋପଣ ସେତେବେଳେ ଅସ୍ତିତ୍ୱରେ ନଥିଲା। କେବଳ କର୍ପୋରେଟ୍ କିମ୍ବା ସାମ୍ରାଜ୍ୟବାଦୀ ଲାଭ ଉଦ୍ଦେଶ୍ୟରେ ଶୋଷଣ ନକରି ବୃକ୍ଷମାନଙ୍କୁ ମଣିଷ ବଞ୍ଚିବା ନିମନ୍ତେ ଅତି ଆବଶ୍ୟକୀୟ ଜୀବସତ୍ତା ଭାବରେ ପୂଜାର୍ଚ୍ଚନା ଏବଂ ବ୍ୟବହାର କରିବା ମୂଳମନ୍ତ୍ର ଥିଲା। ତୁଳସୀ, ଅଶ୍ୱତ୍ଥ, ବର, ନିମ୍ବ, ବେଲ, ଆମ୍ବ, ଅଶୋକ, ନଡ଼ିଆ ଇତ୍ୟାଦି ଉଦ୍ଭିଦକୁ ଐଶ୍ୱର୍ଯ୍ୟ ସତ୍ତାର ନିଦର୍ଶନ ଭାବରେ ପୂଜିତ କରାଯିବାର ପରମ୍ପରା ଆଜି ମଧ୍ୟ ରହିଛି। ପ୍ରକୃତି ସହ ଅନ୍ତରଙ୍ଗ ସମନ୍ୱୟ ସ୍ଥାପନ କରି ବୃକ୍ଷରୋପଣ ଏବଂ ଉଦ୍ଭିଦ କୃଷିର ଦୃଷ୍ଟିକୋଣ କେନ୍ଦ୍ରିତ ଥିଲା। ମତ୍ସ୍ୟ ପୁରାଣ ଭଳି ଗ୍ରନ୍ଥରେ ମଧ୍ୟ ଲିପିବଦ୍ଧ ରହିଛି ଯେ ଗୋଟିଏ ବୃକ୍ଷ ଲଗାଇବା ଆଧ୍ୟାତ୍ମିକ ଭାବରେ 10ଟି ପୁଣ୍ୟାତ୍ମା ସନ୍ତାନ ଲାଭ ସହିତ ସମାନ। ପବିତ୍ର ତୋଟା ସବୁର ରକ୍ଷଣାବେକ୍ଷଣ, ଧର୍ମ, କର୍ତ୍ତବ୍ୟ, ଅର୍ଥ, ସମୃଦ୍ଧ, କାମ, ଇଚ୍ଛା ଏବଂ ମୋକ୍ଷ ମୁକ୍ତି ପରି ଜୀବନର 4ଟି ଚରମ ଲକ୍ଷ୍ୟ ହାସଲ ସହିତ ସମ୍ପୃକ୍ତ ବୋଲି ବିଚାର ହେଉଥିଲା। ପ୍ରାଚୀନ ପଦ୍ଧତିରେ ମହୁ, ଘିଅ,

ଗୋବର ଏବଂ ଔଷଧୀୟ ପାଉଁଶ ଭଳି ସାମଗ୍ରୀର ମିଶ୍ରଣକୁ ବ୍ୟବହାର କରାଯାଇ ବୃକ୍ଷଲତାର ପୋଷଣ ଏବଂ ସେସବୁର ମାନବ ରୋଗ ଉପଶମରେ ବ୍ୟବହାର କରାଯାଉଥିଲା। ମାତ୍ର ଆଧୁନିକ ସମାଜରେ ଏସବୁ ପଦ୍ଧତି ବର୍ଜିତ ହୋଇ ଏକ ଅସନ୍ତୁଳିତ ପ୍ରକ୍ରିୟାରେ କାର୍ଯ୍ୟଧାରା ଚାଲୁ ରହିଛି। ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ସୁରକ୍ଷା, ଜଙ୍ଗଲ ହ୍ରାସ, ବିଭିନ୍ନ ପ୍ରଦୂଷଣ, ଜୈବ ବିବିଧତା ତଥା ଅନ୍ୟ ପରିବେଶଜନିତ ସମସ୍ୟା ସମ୍ପର୍କରେ କ୍ରମଶଃ ସଚେତନତା ବୃଦ୍ଧି ପାଉନଥିବାରୁ ପରିବେଶ ସନ୍ତୁଳନ ବଜାୟ ରଖିବା ଏବଂ ମାନବ ସମାଜର ହିତ ସାଧନ ହେବା ନିମନ୍ତେ ଗୁରୁତ୍ୱ କମି କମି ଯାଉଛି। ବୃକ୍ଷଲତାମାନେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶୋଷଣ କରନ୍ତି ଏବଂ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଅମ୍ଳଜାନ ନିର୍ଗତ କରନ୍ତି। ଏଥିସବୁ ପ୍ରଦୂଷଣ ବାୟୁକୁ ବିଶୁଦ୍ଧ କରନ୍ତି ଆଉ ଅଙ୍ଗାରକାମ୍ଳ ସବୁଜ ଗୃହ ବାଷ୍ପର ମାତ୍ରାକୁ ହ୍ରାସ କରି ବିଶ୍ୱ ତାପନ ଏବଂ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରନ୍ତି। ତେଣୁ ଆମେ ପ୍ରତ୍ୟେକ ନିଶ୍ଚିତ ଭାବରେ ବୃକ୍ଷ ଲଗାଇ ତାର ଯତ୍ନ ନେବା, ତେବେ ଯାଇ ଆମ ପରବର୍ତ୍ତୀ ପିଢ଼ିଙ୍କୁ ଏକ ସୁନ୍ଦର ପରିବେଶ ପ୍ରଦାନ କରିପାରିବା।

ଶ୍ରୋତବନ୍ଧୁ ଆସନ୍ତୁ ଜାଣିବା ଆଜିର ଦିନଟିର ମହତ୍ଵ ସମ୍ପର୍କରେ। ଆଜି ହେଉଛି ରାଷ୍ଟ୍ରୀୟ ମତ୍ସ୍ୟପାଳନ ଦିବସ। ଭାରତରେ ମତ୍ସ୍ୟପାଳନକୁ ପ୍ରୋତ୍ସାହନ ଦେବା ଏବଂ ଉନ୍ନତ ପ୍ରଣାଳୀକୁ ବିକଶିତ କରିଥିବା ବୈଜ୍ଞାନିକମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳିତ ହୁଏ। ଦେଶର ସମସ୍ତ ମତ୍ସ୍ୟ ଉଦ୍ୟୋଗରେ କାର୍ଯ୍ୟରତ ମତ୍ସ୍ୟଜୀବୀ ତଥା ମତ୍ସ୍ୟପାଳକଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହାକୁ ଭାରତବର୍ଷରେ ପାଳନ କରାଯାଏ। ଆଜି ହେଉଛି ବୈଶ୍ୱିକ ଉର୍ଜା ସ୍ୱତନ୍ତ୍ରତା ଦିବସ ବା ଗ୍ଲୋବାଲ୍ ଏନର୍ଜି ଇଣ୍ଡିପେଣ୍ଡେନ୍ସ ଡେ। ନବୀକରଣୀୟ ଉର୍ଜା ଯଥା ସୌର ଏବଂ ପବନ ଶକ୍ତିକୁ ଉପଯୋଗ ବିନିଯୋଗ କରିବାକୁ ପ୍ରୋତ୍ସାହନ ଏବଂ ଏହି କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ମହତ୍ତ୍ୱକୁ ଜାଗର କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। 1806 ଜୁଲାଇ 10 ତାରିଖରେ ଭାରତରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ପ୍ରଥମ ବଡ଼ ସୈନ୍ୟ ଆନ୍ଦୋଳନ ବେଲୋର ବିଦ୍ରୋହ ହୋଇଥିଲା। 1940 ଆଜିର ଦିନରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆକାଶରେ

ଲଢ଼ିଥିବା ପ୍ରଥମ ଯୁଦ୍ଧ ବେଟଲ୍ ଅଫ୍ ବ୍ରିଟେନ୍ ଆରମ୍ଭ ହୋଇଥିଲା। ବିଶ୍ୱର ପ୍ରଥମ ସକ୍ରିୟ ସଞ୍ଚାର ଉପଗ୍ରହ ଟେଲଷ୍ଟାର 1 ଅନ୍ତରୀକ୍ଷକୁ ପଠାଯାଇଥିଲା 1962 ମସିହା ଆଜିର ଦିନରେ।

ଶ୍ରୋତିବନ୍ଧୁ ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ବିରାମ ଦେବା ପାଇଁ। ହେଲେ ଯିବା ପୂର୍ବରୁ କାର୍ଯ୍ୟକ୍ରମଟି କିପରି ଲାଗିଲା ମତାମତ ନିଶ୍ଚୟ ଦେବେ। ଆମର ଠିକଣା, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ଦେଇପାରିବେ। ଫୋନ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛୁ, ଫୋନ୍ ନମ୍ବରଟି 8895994143। ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଉପସ୍ଥାପନାରେ ମୁଁ ଥିଲି ରୀନା। ନମସ୍କାର।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12:00। ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ, FM 103.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଆଦିବାସୀ ଗୀତ କ୍ରମରେ କୁଇ ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ରାମଜାନୀ ଏବଂ ସାଥୀ।

ଶୁଣୁଥିଲେ ଆଦିବାସୀ ଗୀତକ୍ରମରେ ଶିଳ୍ପୀ ରାମଚନୀ ଏବଂ ସାଥୀଙ୍କ ପରିବେଷିତ କୁଇ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଜରେ ଏବଂ ନ୍ୟୁଜାଲ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀ ଡିପ୍ଲୋମା ଇନ୍

ଇଞ୍ଜିନିୟରିଂ କରିଥିବେ। ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ତାରିଖ ପର୍ଯ୍ୟନ୍ତ n.a.t.s ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ଅର୍ଜୁନ ଚରଣ ସାମଲ ଏବଂ ଗୀତା ପଟ୍ଟନାୟକଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ହିମାଂଶୁ ଭୂଷଣ ସାବତ।

ଶୁଣୁଥିଲି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀରେ ସମ୍ବାଦ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଲେ ଗଛ ମାଟନୁ ଖାଇବାରୁ ପାଣି ଭଲ କରି ନେଇ ପାଇପାରେ ନା। ମାତ୍ର କ ଏଇ ପଦ୍ଧତିନେ କଲା ବେଲକେ ଆମେ କ୍ଷେତନେ କମ୍ ପାଣି ରଖସୁଁ ବୋଲି ଚେରମାନେ ଖରାପ ନେଇ ହେଇକରି ଗଛକେ ଅଧିକ ପାଣି ଆରୁ ଖାଦ ମିଳିପାରସି। ଏଥିଲାଗି ବୋଲିକରି ଅମଲଟା ବି ଜହେସି। ଏ ଉପେନେ ଚାଷ କଲା ବେଲକେ ଠିଆ ପାଣି ନେଇ ବାନ୍ଧିକରି ମାଟକେ ଖାଲି ଓଲ୍ ରଖବାର ଲାଗି ସମୟ ଦେଖି ଦେଖି ପାଣି ଟିକେ ଟିକେ ମଡ଼ାମା। ଏନ୍ତା କଲେ ଚେର ଭଲ କରି ବଢ଼ବା ଆରୁ ଗଛକେ ଅଧିକ ଖାଦ ମିଳିପାରବା। ଗୋଟେ କଥା ମନେ ରଖମା ଯେ ଘାସ ବାଛବାର ଆଗର ଦିନ ସଞ୍ଜବେଲୁ ଏକା କ୍ଷେତେନେ ପାଣି ଭର୍ତ୍ତି କରି ଦେଇଥିମା, ତେନ୍କେ ସେଦିନ ସକାଳୁ ପାଣି ଛାଡ଼ି ଦେଇକରି ପଛକେ ଘାସ ବଛା ଯନ୍ତର ବ୍ୟବହାର କର୍ମା। ଛଅ ନମ୍ବର କଥା ହେଲା ଜୈବିକ ଖତ ସାରର ବ୍ୟବହାର। ଏ ପଦ୍ଧତିନେ ଜୈବିକ ଖତ ବ୍ୟବହାର କରିକରି ଫସଲକେ ଠିକ୍ ହିପାସେ ଖାଦ ମିଳିବାର ସନେ ଆମର ପରିବେଶ ପୁଣି ସୁରକ୍ଷିତ ହୋଇକରି ରହିବ।
1: ଶୁଣିଥିଲେ କାର୍ଯ୍ୟକ୍ରମ ଚାଷର କଥା ଆକାଶବାଣୀ ଭବାନୀପାଟଣା। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜରେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆକାଶବାଣୀ ହିଁ ଆପଣଙ୍କ ବାଣୀ, ସୂଚନା ଓ ମନୋରଞ୍ଜନର ପରସ୍ପର।
1: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। ବିଚିତ୍ରା କାର୍ଯ୍ୟକ୍ରମରେ ପ୍ରଥମେ ଆସନ୍ତୁ ଶୁଣିବା ଓଡ଼ିଶୀ ଶିଳ୍ପୀ ଶିଳ୍ପୀ ପଦ୍ମଜା ପଟ୍ଟନାୟକ ଗୋପାଳକୃଷ୍ଣଙ୍କ ରଚନା।

ଏଠାରେ ଆସନ୍ତୁ ଶୁଣିବା ଶିଳ୍ପୀ ନିହାରିକା ପଟ୍ଟନାୟକ ଏବଂ ପଙ୍କଜ ବେହେରାଙ୍କ କଣ୍ଠରେ ଆଧୁନିକ ଗୀତ। ଗୀତ ରଚନା କରିଛନ୍ତି କୀର୍ତ୍ତନ ନାରାୟଣ ପାଢ଼ୀ।

ଶୁଣୁଛନ୍ତି ବିଚିତ୍ରା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ଧନଞ୍ଜୟ ଶତପଥୀଙ୍କ କଣ୍ଠରେ ପଲ୍ଲୀ ଗୀତ, ପୁରାତନ ରଚନା।

0: ଶୁଣୁଥିଲେ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ 1:50। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ମିଡ୍ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ। ତାପରେ ରହିଛି ଆଞ୍ଚଳିକ ସମ୍ବାଦ, ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କଟକ।

ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଦୃଢ଼ ସଂକଳ୍ପ ପ୍ରଦାନ କରିଥିବା ସୂଚନା। ଦ୍ୱିତୀୟ ଥର ଲାଗି ଦେଶର ବିଦ୍ୟୁତ୍ ଚାହିଦାର 50% ପୂରଣ କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ଲାଗି 7-ଜଣିଆ କମିଟି ଗଠିତ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ଅନୁଷ୍ଠିତ ହେବ ସ୍ପେନ୍ ଓ ବେଲଜିୟମ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇଦିନିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଅକ୍ଲାଣ୍ଡରେ ପହଞ୍ଚିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ବିଶେଷ କରି ଗତ 2 ବର୍ଷରେ ବାଣିଜ୍ୟ, ବ୍ୟବସାୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ଗତ 40 ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ଗସ୍ତ କରୁଛନ୍ତି। ସେଠାରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟିକ ଏବଂ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ସହ ବାର୍ତ୍ତାଳାପ କରିବେ। ଶ୍ରୀ ମୋଦି ଏହି ଗସ୍ତକାଳରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ଭାରତ ଅଷ୍ଟ୍ରେଲିଆ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଭବିଷ୍ୟତ ପାଇଁ ଏକ ଦୃଢ଼ ବିଶ୍ୱାସ ପ୍ରଦାନ କରିଛି। ଏହି ଯାତ୍ରାକାଳରେ ଦୁଇ ଦେଶ ମଧ୍ୟରେ କୂଟନୈତିକ, ଆର୍ଥିକ ଏବଂ ସୁରକ୍ଷା ସମ୍ପର୍କ ନୂଆ ଶିଖର ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ଅଷ୍ଟ୍ରେଲିଆ ଗସ୍ତର ପ୍ରାରମ୍ଭରେ ଉଭୟ ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀରେ 2022 ବୁଝାମଣା କ୍ଷେତ୍ରରେ 55% ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧିକୁ ସ୍ୱାଗତ କରାଯାଇଥିଲା। ଏହାକୁ ଆହୁରି ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ବ୍ୟାପକ ଆର୍ଥିକ ସହଯୋଗ ବୁଝାମଣା ଉପରେ ମତ ବିନିମୟକୁ ତ୍ୱରାନ୍ୱିତ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଉଭୟ ଦେଶ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଐତିହାସିକ ସଫଳତା ଲାଭ କରିଛନ୍ତି। ଭାରତକୁ ଅଷ୍ଟ୍ରେଲିଆରୁ ୟୁରାନିୟମ୍ ଆମଦାନୀ ନେଇ ଏହି ଗସ୍ତକାଳରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ଲାଗି ଉଭୟ ଦେଶ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ନେଇ ସଂଯୁକ୍ତ ଘୋଷଣାନାମା ଓ ସାମୁଦ୍ରିକ ସୁରକ୍ଷା ସହଯୋଗ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ମେଲବର୍ଣ୍ଣର ମାର୍ବଲ ଷ୍ଟାଡିୟମରେ ଆୟୋଜିତ ମେଲବର୍ଣ୍ଣ ମିଟ୍ସ ମୋଦି ପ୍ରବାସୀ ଭାରତୀୟ ସମ୍ମିଳନୀରେ 25,000 ଲୋକ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ମୋଦି ଉଭୟ ଦେଶ ମଧ୍ୟରେ 10 ଲକ୍ଷ ଭାରତୀୟ ଅଧିବାସୀ ଏବଂ ଅଷ୍ଟ୍ରେଲିଆର ଜନସାଧାରଣ ସୁସମ୍ପର୍କ ସ୍ଥାପନ କରିଛନ୍ତି ବୋଲି କହିଥିଲେ। ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଆଲବାନିଜ୍ ଅଷ୍ଟ୍ରେଲିଆର ବିକାଶ ଦିଗରେ ବହୁମୁଖ୍ୟ ସାଂସ୍କୃତିକ ଶକ୍ତିର ଯୋଗଦାନ ରହିଛି ବୋଲି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ବିରୋଧୀ ଦଳ ନେତା ଏଙ୍ଗସ୍ ଟେଲରଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଶ୍ରୀ ଟେଲର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଷ୍ଟ୍ରେଲିଆର ପ୍ରକୃତ ବନ୍ଧୁ ବୋଲି ବର୍ଣ୍ଣନା କରି ଆନ୍ତର୍ଜାତିକ ସୌରମେଣ୍ଟ ଏବଂ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ୟୁରାନିୟମ୍ ରପ୍ତାନୀ ଭଳି ପଦକ୍ଷେପକୁ ସମର୍ଥନ କରିଥିଲେ। ଦେଶର ବିଦ୍ୟୁତ୍ ଚାହିଦାର 50% ଦ୍ୱିତୀୟ ଥର ଲାଗି ସ୍ୱଚ୍ଛ ଶକ୍ତି ଦ୍ୱାରା ପୂରଣ ହୋଇପାରିଛି ବୋଲି ନୂତନ ଏବଂ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ଚଳିତ ମାସ 6 ତାରିଖରେ ନବୀକରଣୀୟ ଶକ୍ତି ଉତ୍ସରୁ 50.2% ଶକ୍ତି ଯୋଗାଣ

ସଫଳ ହୋଇଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏ କ୍ଷେତ୍ରରେ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରୁଛି। ଜମ୍ମୁ କାଶ୍ମୀରରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଡିଜିଟାଲ ତଥ୍ୟ ଆଧାରରେ ଶତ ପ୍ରତିଶତ ଗୃହ ଗଣନା କରାଯାଇଛି। ପ୍ରାୟ ମାସେ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟରେ 24,000 ଗୃହ ଗଣନା କରାଯାଇଥିବା ଜଣାପଡ଼ିଛି। ଏବେ ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଜନଗଣନା ଏବଂ ଅକ୍ଟୋବର ମାସ ସୁଦ୍ଧା ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନୀତି ଆୟୋଗ ସଦସ୍ୟ ଡକ୍ଟର ଜୋରାମ ଅନିୟ ଆଜି ନୂଆଦିଲ୍ଲୀରେ ୟୁନିସେଫ୍ ଇଣ୍ଡିଆର ପ୍ରତିନିଧି ସିନ୍ଥିଆ ମାକ୍ରାଫି ଏବଂ ତାଙ୍କ ପ୍ରତିନିଧି ଦଳ ସହ ଶିଶୁ କୈନ୍ଦ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦେଶରେ ବିଦ୍ୟାଳୟ, ଶିକ୍ଷା ଏବଂ ମାନବ ବିକାଶ ସମ୍ବନ୍ଧୀୟ ବ୍ୟବସ୍ଥାକୁ ସହଯୋଗ ଭିତ୍ତିରେ ଆହୁରି ସୁଦୃଢ଼ କରିବା ଲାଗି ଆଲୋଚନା ହୋଇଛି। ନୀତି ଆୟୋଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆଲୋଚନା କାଳରେ ନିରାପଦ ଏବଂ ସମାବେଶୀ ଶିକ୍ଷଣ, ଶିକ୍ଷକ ଶିକ୍ଷା, ଛାତ୍ରଛାତ୍ରୀଙ୍କ ବିକାଶ, ସାଇବର ନିରାପତ୍ତା ଓ ଡିଜିଟାଲ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ୍ଗୁଡ଼ିକରେ ଏହିସବୁ ବ୍ୟବସ୍ଥାଗୁଡ଼ିକ କିଭଳି ସୁଦୃଢ଼ ଭାବେ ଲାଗୁ କରାଯାଇପାରିବ ସେ ନେଇ ପ୍ରତିନିଧି ଦଳଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ଆଲୋଚନା କାଳରେ ଡକ୍ଟର ଅନିୟ ନୀତି ନିର୍ଦ୍ଧାରଣ, ସମ୍ପ୍ରଦାୟ ଯୋଗଦାନ, ବିପର୍ଯ୍ୟୟ ମୁକାବିଲା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଯୋଗଦାନ ସୁନିଶ୍ଚିତ କରି ଶିଶୁ ବିକାଶ ଏବଂ ଶିକ୍ଷା ପ୍ରସାର ଉପରେ ମତ ଉପସ୍ଥାପନ କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ରାଜ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ ଏକ ସାତଜଣିଆ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଚଳିତ ବର୍ଷ ବଜେଟ୍ ଅଧିବେଶନରେ କମିଟି ଗଠନ ଲାଗି ଘୋଷଣା କରିଥିଲେ। ଆସନ୍ତା 6 ମାସ ମଧ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ କମିଟି ଦାଖଲ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଗୁଜରାଟର ସୁରତରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ କାର୍ଯ୍ୟ ଆରମ୍ଭ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲା ସମନ୍ୱୟ କମିଟି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଥଇଥାନ ବ୍ୟବସ୍ଥା ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 48-72 ଘଣ୍ଟା ମଧ୍ୟରେ ସାଧାରଣ ଜନଜୀବନ ଓ ବ୍ୟବସାୟିକ କାର୍ଯ୍ୟକଳାପ ସ୍ୱାଭାବିକ କରିବା ଲାଗି ଶ୍ରୀ ସାଙ୍ଗଭି ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ 9,000 ପରିବାରର ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବେଳେ 800 ଅଧିକ ପରିବାରକୁ 6,800 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗୋଆ ସରକାର ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ପଦକ୍ଷେପକୁ ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଦେଶରେ ବିକାଶ ଏବଂ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇପାରିବ। ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ଯୁଗ୍ମ ସଂସଦୀୟ କମିଟି ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ଉପରେ ଗୋଆରେ ବିସ୍ତୃତ ଆଲୋଚନା କରିବେ। ଏହି ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ କମିଟି ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କଠାରୁ ସେମାନଙ୍କ ମତାମତ ସଂଗ୍ରହ କରୁଛନ୍ତି। କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ ସମ୍ବିଧାନ 129ତମ ସଂଶୋଧନ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ 2024 ପରୀକ୍ଷା ନିରୀକ୍ଷା କରୁଛନ୍ତି। ଇରାନ ଉପରେ ଆମେରିକାର ସଦ୍ୟ ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଆମେରିକାର ସାମରିକ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉଭୟ ନେତା ଗତ ରାତିରେ ଫୋନ୍ ଯୋଗେ ଦୀର୍ଘ ସମୟ ବାର୍ତ୍ତାଳାପ କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମନ୍ୱୟ ରକ୍ଷା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଇତିମଧ୍ୟରେ ଇରାନର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ କୁହାଯାଇଛି ଗତକାଲି ଜୋର୍ଡାନରେ ଥିବା ଆମେରିକାର ଏକ ବାୟୁସେନା ଘାଟି ଉପରେ 10 କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଆମେରିକାର ସଦ୍ୟ ଆକ୍ରମଣର ଜବାବରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ଇରାନ କହିଛି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସାଦର ଇମାମ ରେଜାଠାରେ ତାଙ୍କ ଶେଷକୃତ୍ୟରେ ହଜାର ହଜାର ସମର୍ଥକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଇରାନ ଗଣମାଧ୍ୟମର ସୂଚନା ଅନୁଯାୟୀ ବିଧି ମୁତାବକ ଖାମେନେଇଙ୍କ କଫିନ୍କୁ ଇମାମ ରେଜାକୁ ନିଆଯିବା ପରେ ଦର୍ ଅଲ୍ ଧିକର୍ଠାରେ ସମାଧି ଦିଆଯାଇଛି। ତାଙ୍କ ବଡ଼ପୁଅ ସୟଦ ମୁସ୍ତାଫା ଖାମେନେଇ ଅନ୍ତିମ ପ୍ରାର୍ଥନା ସଭାର ନେତୃତ୍ୱ ନେଇଥିଲେ। ସେଠାକାର ଗଣମାଧ୍ୟମ ସୂଚନା ମୁତାବକ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱର୍ଗତ ଖାମେନେଇଙ୍କ ପାର୍ଥିବ ଶରୀରକୁ ବିମାନ ସହାୟତାରେ ଇମାମ ରେଜା ପର୍ଯ୍ୟନ୍ତ ନିଆଯାଇଥିଲା। ଫିଫା ବିଶ୍ୱକପ୍ରେ ଆଜି ବିଳମ୍ବିତ ରାତିରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍ପେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ର ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 370,947 ଜଣ ନୂଆ ଆବେଦନ କରିଛନ୍ତି। ଡିବିଟି ସକ୍ରିୟକରଣ, ଇ କେୱାଇସି, ଏନ୍ପିସିଆଇ ମ୍ୟାପିଂ ଆଦି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ଏଥିରେ 82,036 ଡିବିଟି ସକ୍ରିୟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 25 ତାରିଖ ସୁଦ୍ଧା ହିତାଧିକାରୀଙ୍କ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
2: 370,966 ସମସ୍ତଙ୍କର ଡିବିଟି ସକ୍ରିୟକରଣ, ଇ କେୱାଇସି, ଫିଲ୍ଡ ଇନ୍କ୍ୱାରି, ଏନ୍ପିସିଆଇ ମ୍ୟାପିଂ, ପେମେଣ୍ଟର ଫାଇଲ୍ ପ୍ରସ୍ତୁତି ଏବଂ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟରେ ଅଗ୍ରଗତିର ଆଜି ପୁରା ସମୀକ୍ଷା ହୋଇଥିଲା। 82,036 ଡିବିଟି ସକ୍ରିୟକରଣ ପାଇଁ କୁହାଯାଇଛି। 28,611

0: ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଓଡ଼ିଆ ଅସ୍ମିତାର ମହାପର୍ବ। ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରଥରେ ବସି ଅଗଣିତ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
1: ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶରେ ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲ୍

ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶରେ ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲକୁନିଙ୍କ ଅବଦାନକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତୀୟ ମତ୍ସ୍ୟଚାଷୀ ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ମତ୍ସ୍ୟଚାଷୀ ମତ୍ସ୍ୟଜୀବୀ ଉଦ୍ୟୋଗୀ ଏବଂ ମତ୍ସ୍ୟଚାଷ ସହ ଜଡ଼ିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ 78 ପରିବାରକୁ ପୁନର୍ବାସ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର 8,48,63,932 ଟଙ୍କାର ସଂଶୋଧିତ ଆର୍ଥିକ ରାଶି ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ଆଦେଶ ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ହୋଇଛି। ବରଗଡ଼ ଜିଲ୍ଲାରେ ଜନଗଣନା ନିମନ୍ତେ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କ ଚାରିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ଜନଗଣନା 2027 କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲାରେ ଚଳିତ ମାସ 7 ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା। ଜନଗଣନା 2027ର ସଫଳ ରୂପାୟନ ପାଇଁ କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ 5 ପ୍ରଶିକ୍ଷଣ ଶିବିର ଆଜି ସମାପ୍ତ ହୋଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାରରେ ଅନ୍ତେବାସୀଙ୍କ ଆଇନ ସହାୟତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ୍ଦୀ ଜୀବନରୁ ମୁକ୍ତ ହେବା ପରେ ଅନ୍ତେବାସୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଆଲୋଚନା କରିଥିଲେ। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସମୟୋପଯୋଗୀ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା ନେଇ ବୌଦ୍ଧ ଜିଲ୍ଲା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଅଧିକାରୀମାନେ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁରୀ ଜିଲ୍ଲାପାଳ ସହରର 5 ପରିସର ମଧ୍ୟରେ ଥିବା ଅଞ୍ଚଳକୁ ଆସନ୍ତା 16-27 ତାରିଖ ପର୍ଯ୍ୟନ୍ତ ନିଷେଧ ଉଡ଼ାଣ କ୍ଷେତ୍ର ଭାବରେ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଡ୍ରୋନ୍ର ଅନଧିକୃତ ପରିଚାଳନା ଉପରେ ନିଷେଧାଦେଶ ଜାରି କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା 4 ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର 5ମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଶ୍ରୀମନ୍ଦିରରେ ଆଜି 10ମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 2:45। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ନେଇଛୁ କଥାଚିତ୍ର ଧଡ଼କ 2। ଗାଇଛନ୍ତି ବିଶାଲ ମିଶ୍ରା, ଗୀତ ରଚନା ରଶ୍ମି ବିରାଗ, ସଙ୍ଗୀତ ଦେଇଛନ୍ତି ଜାଭେଦ ମୋସିନ୍।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 କୋଟି ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ। ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ୍ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ତାରିଖ ପର୍ଯ୍ୟନ୍ତ n.a.t.s ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥିରୁ ନେଇଛୁ କଥାଚିତ୍ର କିସି କା ଭାଇ କିସି କି ଜାନ। କଥାଚିତ୍ର ଗାଇଛନ୍ତି କୁମାର, ଗାଇଛନ୍ତି ସୁଖବୀର, ଗୀତ ରଚନା କୁମାର।

ଶୁଣୁଥିଲି କିସି କି ଭାଇ କିସି କି ଜାନ କଥାଚିତ୍ରରୁ ନିଜ ସଙ୍ଗୀତ ସଂଯୋଜନାରୁ ଗାଇଥିଲେ ସୁଖବୀର ଗୀତ କୁମାର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 meters ତଥା 1206 kHz ଯୋଗେ, FM 100.3 MHz ଏବଂ ନ୍ୟୁଜନ AIR ଆପ୍ ମାଧ୍ୟମରେ। ଶେଷରେ ନେଇଛୁ କଥାଚିତ୍ର ସତ୍ୟ ପ୍ରେମ କି କଥା, ଗାଇଛନ୍ତି ଅରିଜିତ ସିଂ, ଗୀତିକାର ତନିଷ୍କ ବାଗ୍ଚି ଏବଂ ବାୟୁ ସଙ୍ଗୀତ ଦେଇଛନ୍ତି ତନିଷ୍କ ବାଗ୍ଚି।

ଶୁଣୁଥିଲି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଅପରାହ୍ନ 3 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଅପରାହ୍ନ 3:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ତୃତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଅପରାହ୍ନ 5:00 ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଯୁବବାଣୀରେ ଶୁଣିବେ ସମ୍ଭାବନା କାର୍ଯ୍ୟକ୍ରମ ଅପରାହ୍ନ 5:30। ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ରହିଛି ଓରାମ ଗୀତ, ପରିବେଷଣ କରିବେ ଶିଳ୍ପୀ ସୁଶୀଳା ଟୋପୋ ଏବଂ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ରହିଛି ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ, ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଚାଷବାସ ରାତି 7:30। ରାତି 8:00 ଗୀତ ଗଜଲ ପରିବେଷଣ କରିବେ ମେହେନ୍ଦି ହାସନ। ଆଞ୍ଚଳିକ ଗୀତ କ୍ରମରେ ଶୁଣିପାରିବେ ସମ୍ବଲପୁରୀ ଗୀତ ରାତି 8:15 ଶିଳ୍ପୀ ସସ୍ମିତା ମହାନ୍ତି। ସ୍ପୋର୍ଟସ୍ ସ୍କାନ୍ ରାତି 8:30, ସ୍ପଟ୍ଲାଇଟ୍ ରାତି 9:16 ଏବଂ କରେଣ୍ଟ ଆଫେୟାର୍ସ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ରହିଛି ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଏବଂ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ ରାତି 10:30 ପରିବେଷଣ କରିବେ ଗିରିଜା ଦେବୀ। ଏଥିଲା ଆଜି ଆମ କେନ୍ଦ୍ରରୁ ତୃତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ତୃତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ ପୁଣି ଥରେ ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଅପରାହ୍ନ 5ଟା ହେବାକୁ ଯାଉଛି। ଶ୍ରୋତାବନ୍ଧୁଙ୍କ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିଆ ମୁଭିରେ 248 ମିଟର ତଥା 1206 କିଲୋହର୍ଜ FM ରେ 103.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର, ଶୁଭ ସନ୍ଧ୍ୟା। ଆପଣମାନଙ୍କ ସାଥିରେ ଆଉ ଏକ ସୁନ୍ଦର ମଜାଦାର ବର୍ଷା ଭିଜା ସନ୍ଧ୍ୟାକୁ ଉପଭୋଗ କରିବା ପାଇଁ ଆଉ ଆପଣମାନଙ୍କ ପାଖରେ ସୂଚନା, ତଥ୍ୟ ଓ ମନୋରଞ୍ଜନକୁ ପହଞ୍ଚାଇ ଦେବା ପାଇଁ ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳି ପୁଣି ଥରେ ନେଇ ଆସିଛି ଯୁବବାଣୀର ଆଉ ଏକ ନୂତନ ଅଧ୍ୟାୟ। ଆଜିର ଏହି ସନ୍ଧ୍ୟାରେ ଆମ ପ୍ରିୟର ଶ୍ରୋତାବନ୍ଧୁମାନଙ୍କ ପାଇଁ ଭରି ରହିଛି କିଛି ନିଯୁକ୍ତି ସୂଚନା, କିଛି ସାକ୍ଷାତକାରର କଥାବାର୍ତ୍ତା ସହ ମନୋରଞ୍ଜନର କିଛି ଗୀତ। ତେବେ ଆସନ୍ତୁ ଏହି ନିଯୁକ୍ତି ସୂଚନା ତଥା ଜାତୀୟ ଅନ୍ତର୍ଜାତୀୟ ସୂଚନାର ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା, ଯାହାର ନାମ ହେଉଛି ସମ୍ଭାବନା।

ଯୁବବନ୍ଧୁ, ଆଜିର ସନ୍ଧ୍ୟାରେ ଆମେ ଆମ ଗହଣରେ ଥିବା ଅତିଥିଙ୍କୁ ଭେଟିବା, ତା ସହ କିଛି ମିଠା ମିଠା ଗୀତ ବି ଶୁଣିବା। ହେଲେ ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣକୁ ପ୍ରଥମେ ଜାଣିବା। ଆସନ୍ତୁ ଆଜି ସନ୍ଧ୍ୟାରେ ପ୍ରଥମେ କିଛି ନିଯୁକ୍ତି ସମ୍ପର୍କିତ ସୂଚନା ଶୁଣିବା। ଆଜି ସନ୍ଧ୍ୟାର ପ୍ରଥମ ନିଯୁକ୍ତି ସୂଚନାଟି ରହିଛି ଆକାଶବାଣୀ ତରଫରୁ। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନି ପାଇଁ 11 ପ୍ରାର୍ଥୀଙ୍କ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ। ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ପର୍ଯ୍ୟନ୍ତ ଏନ୍ଏଟିଏସ୍ ପୋର୍ଟାଲରେ ଆବେଦନ କରିପାରିବେ। ଆଜି ସନ୍ଧ୍ୟାର ଦ୍ୱିତୀୟ ନିଯୁକ୍ତି ସୂଚନାଟି ରହିଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତରଫରୁ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଇଳା ଚୁଆଁ ଛାତ୍ରାବାସର ଅସ୍ଥାୟୀ ନିଯୁକ୍ତି ନିମନ୍ତେ କିଛି ପଦବୀ ପାଇଁ ଦରଖାସ୍ତର ଆହ୍ୱାନ କରାଯାଇଛି। ଓଡ଼ିଶା ସରକାରଙ୍କ ଅଧୀନରେ ପରିଚାଳିତ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଅଞ୍ଚଳରେ ରହିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଇଳାଚୁଆର ଛାତ୍ରାବାସ ନିମନ୍ତେ ୱାର୍ଡେନ, ହେଡ୍ କୁକ୍, ଆସିଷ୍ଟାଣ୍ଟ କୁକ୍, ଚୌକିଦାର କମ୍ ସୁଇପର ପଦବୀ ପାଇଁ ଅସ୍ଥାୟୀ ନିୟୋଜନ ନିମନ୍ତେ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ନିର୍ଦ୍ଧାରିତ ଫର୍ମରେ ଦରଖାସ୍ତର ଆହ୍ୱାନ କରାଯାଇଛି। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଚଳିତ ମାସର 17। ଏହି ପଦବୀ ପାଇଁ କେବଳ ପୁରୁଷ ପ୍ରାର୍ଥୀମାନେ ହିଁ ଆବେଦନ କରିପାରିବେ। ଆଦର୍ଶ ବିଦ୍ୟାଳୟର ଅଫିସିଆଲ ୱେବସାଇଟ୍ରୁ ଆବେଦନ ଫର୍ମଟି ମିଳିଯିବ। ଶେଷ ତାରିଖ ସୁଦ୍ଧା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଇଳାଚୁଆଁ ଠିକଣାରେ ରେଜିଷ୍ଟ୍ରି ପୋଷ୍ଟ ବା ସ୍ପିଡ୍ ପୋଷ୍ଟ ତଥା ସିଧାସଳଖ ଭାବରେ ବିଦ୍ୟାଳୟରେ ଏହି ଆବେଦନଟି ଦାଖଲ କରିପାରିବେ। ଏହି ସମ୍ପର୍କରେ ଅଧିକ ବିବରଣୀ ଜାଣିବା ପାଇଁ ଓ ଆବେଦନ ଫର୍ମଟି ଡାଉନଲୋଡ଼ କରିବା ପାଇଁ ପରିଦର୍ଶନ କରନ୍ତୁ bouth.odisha.gov.in କିମ୍ବା oav.edu.in କିମ୍ବା oavain। ଆଜି ସନ୍ଧ୍ୟାର ତୃତୀୟ ନିଯୁକ୍ତି ସୂଚନାଟି ରହିଛି ଭାରତ ସରକାର ରେଳ ମନ୍ତ୍ରଣାଳୟ ରେଳ ନିଯୁକ୍ତି ବୋର୍ଡ RRB ତରଫରୁ। ଏହି ନିଯୁକ୍ତିର ପଦବୀର ନାମ ହେଉଛି ସେକ୍ସନ କଣ୍ଟ୍ରୋଲର ପଦବୀ। ଏହି ସେକ୍ସନ କଣ୍ଟ୍ରୋଲର ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଆବେଦନ ଆମନ୍ତ୍ରଣ କରିଛନ୍ତି। ଆବେଦନ ଦାଖଲ କରିବାର ଶେଷ ତାରିଖ ଚଳିତ ବର୍ଷ ଅଗଷ୍ଟ ମାସର 14। ଏହି ପଦବୀ ପାଇଁ ଆବେଦନ ପତ୍ର କେବଳ ଅନ୍ଲାଇନ୍ ମାଧ୍ୟମରେ ହିଁ ଦାଖଲ କରାଯାଇପାରିବ। ଅନ୍ଲାଇନ୍ ଆବେଦନର ଆରମ୍ଭ ତାରିଖ ହେଉଛି ଚଳିତ ମାସର 15 ଓ ଶେଷ ତାରିଖ ହେଉଛି ଚଳିତ ବର୍ଷ ଅଗଷ୍ଟ ମାସର 14। ଅନ୍ଲାଇନ୍ ଆବେଦନ କରିବାର ୱେବସାଇଟ୍ଟି ପରିଦର୍ଶନ କରନ୍ତୁ। ୱେବସାଇଟ୍ଟି ହେଉଛି www.rrbapply.gov.in। ଆଜି ସନ୍ଧ୍ୟାର ଚତୁର୍ଥ ତଥା ଶେଷ ନିଯୁକ୍ତି ସୂଚନାଟି ରହିଛି କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ ଆୟୁଷ ମନ୍ତ୍ରଣାଳୟ ଭାରତ ସରକାରଙ୍କ ସ୍ୱୟଂ ଶାସିତ ସଂସ୍ଥାନ ତରଫରୁ। କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ ହେଉଛି ଆୟୁଷ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଏକ ସ୍ୱୟଂ ଶାସିତ ସଂସ୍ଥାନ। ଜବାହରଲାଲ ନେହେରୁ ଭାରତୀୟ ଚିକିତ୍ସା ଏବଂ ହୋମିଓପାଥି ଅନୁସନ୍ଧାନ ଭବନରୁ ଏହି ନିଯୁକ୍ତିର ପଦବୀଟି ବାହାରିଛି। ଏହି ପଦବୀଗୁଡ଼ିକ ଚୁକ୍ତିଭିତ୍ତିକ ଆଧାରରେ ଅନେକ ପଦବୀ। CCRH ନିଜର ମୁଖ୍ୟାଳୟ, ଅନୁଷ୍ଠାନ ବା ୟୁନିଟ୍ ତଥା ଅନ୍ୟାନ୍ୟ ସ୍ଥାନରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ ବା ଗବେଷଣା ପ୍ରକଳ୍ପ ଅଧ୍ୟୟନରେ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ କିମ୍ବା ନିର୍ଦ୍ଧାରିତ ଅବଧି ଭିତ୍ତିକ ଆଧାରରେ

ବୈଷୟିକ ଏବଂ ଅଣବୈଷୟିକ ମାନବ ସମ୍ବଳକୁ ନିୟୋଜିତ କରିବାକୁ ଇଚ୍ଛୁକ ଇଚ୍ଛୁକ ପ୍ରାର୍ଥୀମାନେ ଯୋଗ୍ୟତା ମାନଦଣ୍ଡ, ଅନ୍ୟାନ୍ୟ ନିୟମ ଓ ସର୍ତ୍ତାବଳୀ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଓ ଆବେଦନ କରିବା ପାଇଁ ପରିଷଦର ଅଫିସିଆଲ ୱେବସାଇଟଟି ପରିଦର୍ଶନ କରନ୍ତୁ। ୱେବସାଇଟଟି ହେଉଛି www.ccrhindia.ayush.gov.in। ଏତେ ସବୁ କଥା ପରେ ତ ଟିକେ ମନୋରଞ୍ଜନର ଆବଶ୍ୟକତା ରହିଛି, ତେବେ ମନୋରଞ୍ଜନ ପାଇଁ ଚାଲନ୍ତୁ ଶୁଣିନେବା ଏହି ସୁନ୍ଦର ଗୀତଟିଏ।

0: ନମସ୍କାର
1: ନମସ୍କାର
0: ଭଉଣୀ, ଆପଣଙ୍କୁ ଆମର ଏହି ସମ୍ଭାବନା ସନ୍ଧ୍ୟାକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ଆପଣ ପ୍ରଥମେ ନିଜର ପରିଚୟ ଟିକେ ଆମ ଯୁବବନ୍ଧୁମାନଙ୍କୁ ଦେଇଦିଅନ୍ତୁ।
1: ମୋ ନାଁ ଉତ୍କାଳିକା ପ୍ରିୟଦର୍ଶିନୀ ଜେନା, ମୁଁ ଭବାନୀପାଟଣାରୁ ରହୁଛି, ପରମାନନ୍ଦପୁର।
0: କ'ଣ କରନ୍ତି ଆପଣ?
1: ମୁଁ ମୋର ଗ୍ରାଜୁଏସନ୍ ମା ମାଣିକେଶ୍ୱରୀ ୟୁନିଭର୍ସିଟି ଜୁଲୋଜି ଅନର୍ସରୁ ପାସ୍ କରିଛି।
0: ଆଜି ତ ଆପଣଙ୍କୁ ଆମେ ଆମ ଅତିଥି ଭାବରେ ଡାକିଛୁ, କାରଣ ଆମେ ଜାଣିଛୁ ଯେ ଆପଣ ମା ମାଣିକେଶ୍ୱରୀ ୟୁନିଭର୍ସିଟିରେ ଆପଣଙ୍କର ଜୀବବିଜ୍ଞାନ ବିଷୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତେବେ ସେ ସମ୍ପର୍କରେ ଟିକେ କୁହନ୍ତୁ ଯେ କେମିତି ପ୍ରଥମ ସ୍ଥାନ ଅଧିକାର କଲେ, କେମିତି ପାଠପଢ଼ି କରୁଥିଲେ, କେମିତି ନିଜ ସମୟ ଦେଉଥିଲେ?
1: ମୋତେ ଏଇଠି ଡାକିଥିବାରୁ ବହୁତ ବହୁତ ଧନ୍ୟବାଦ। ମୁଁ ପ୍ରଗତି ଡିଗ୍ରୀ କଲେଜରୁ ଗ୍ରାଜୁଏସନ୍ କଲି ମା ମାଣିକେଶ୍ୱରୀ ୟୁନିଭର୍ସିଟି ଅଣ୍ଡରରେ। ମୁଁ ବହୁତ ପରିଶ୍ରମ କରିଥିଲି ଗ୍ରାଜୁଏସନ୍ ଆଗରୁ। ଗୋଟେ ବର୍ଷ ଆଲେନ୍ ଭୁବନେଶ୍ୱରରେ ନିଟ୍ ପାଇଁ ବି କୋଚିଂ ନେଇଥିଲି। ସେ କୋଚିଂର ନଲେଜଟା ନିହାତି ଭାବରେ MBBS ତ ଗୋଟେ ଆଟେମ୍ପ୍ଟରେ କ୍ରେକ୍ ହେଲା ନାହିଁ, କିନ୍ତୁ ତା'ର ଯେଉଁ ନଲେଜଟା ମୁଁ ଗେନ୍ କରିଥିଲି ସେଇଟା ମୋତେ ଗ୍ରାଜୁଏସନ୍ରେ ବହୁତ ସାହାଯ୍ୟ କଲା। ଏବଂ ମୋର ଫ୍ୟାମିଲି ମେମ୍ବର୍ସ, ଟିଚର୍ ବି ସମସ୍ତେ ମୋ ଡାଉଟ୍ କ୍ଲିୟର୍ କରିବାରେ ଆଉ ପ୍ରତ୍ୟେକ ଜିନିଷରେ ସାହାଯ୍ୟ କରିଛନ୍ତି। ମୁଁ ଦିନ ଭିତରେ ଯେତିକି ବି ସମୟ ପଢ଼ୁଥିଲି, ମୋର କିଛି ନିର୍ଦ୍ଧାରିତ ସମୟ ନଥିଲା, ମୁଁ ଯେତିକି ବି ସମୟ ପଢ଼ୁଥିଲି ମନ ଧ୍ୟାନ ଦେଇକିନା ପଢ଼ୁଥିଲି ଏବଂ କ୍ଲାସ୍ରେ ପଢ଼ାଯାଉଥିବା ଜିନିଷମାନଙ୍କୁ ସବୁବେଳେ ଧ୍ୟାନସେ ଶୁଣୁଥିଲି।
0: ଜୀବବିଜ୍ଞାନକୁ ହିଁ କାହିଁକି ଚୟନ କଲେ?
1: ଯେହେତୁ କି ମୁଁ ଯେଉଁଠି ଜନ୍ମ ପାଇଛି ଓଡ଼ିଶା ମାଟି, କଳାହାଣ୍ଡି ମାଟି, ଜନ୍ମରୁ ହିଁ ମୁଁ ନେଚର୍କୁ ଆଉ ଭିନ୍ନ ଭିନ୍ନ ପଶୁପକ୍ଷୀକୁ ସବୁବେଳେ ନିକଟରେ ପାଇଛି। ଆମର ପରିବାର ଏମିତି ଥିଲା, ମୁଁ ଯେଉଁଠି ବଢ଼ିଥିଲି ଆମର ସେଇଠି ଗାଈ ରଖା ହେଇଥିଲା, ବିଭିନ୍ନ ପ୍ରକାରର ପଶୁପକ୍ଷୀ

0: ଘରେ ବି ବହୁତ ସ୍ନେହରେ ମୋ ଜେଜେମା ଜେଜେବାପା ଆଇ ଅଜା ପାଳୁଥିଲେ, ତ ସେଟା ମାନେ ଦେଖିକିନା ମୋ ମନରେ ସବୁବେଳେ ତାଙ୍କର ଜୀବନଶୈଳୀ, ତାଙ୍କର ଲାଇଫ ଷ୍ଟାଇଲ, ତାଙ୍କର ଫୁଡ୍ ହ୍ୟାବିଟ୍ସ ସବୁ ଜାଣିବାର ଇଚ୍ଛା ଜାତ କଲା। ଆଉ ଗୋଟେ କାରଣ ଏଇଟା କି ମୋତେ ଛୁଆବେଳୁ ଡକ୍ଟର ହବାର ଥିଲା, ତ ସେଥିପାଇଁ ମୁଁ ଲାଇଫ ସାଇନ୍ସ କିମ୍ବା ଜୁଲୋଜିକୁ ଚୁଜ୍ କଲି ମୋର କରିୟର ଅପସନ ପାଇଁ।
1: ତେବେ ଆପଣ ଜୀବବିଜ୍ଞାନକୁ ଚୟନ କରିବା ପୂର୍ବରୁ ଆପଣ ମେଡିକାଲ ଲାଇନରେ ବା MBBS ଲାଇନରେ ଚେଷ୍ଟା କରୁଥିଲେ?
0: ହଁ,
1: ଅନେକ ସମୟରେ ଦେଖିବାକୁ ମିଳେ ଯେ ଯେତେବେଳେ ଛାତ୍ରଛାତ୍ରୀ କୌଣସି ଗୋଟିଏ ପ୍ରକାର ଲକ୍ଷ୍ୟକୁ ନେଇ ଚେଷ୍ଟା କରୁଥାନ୍ତି ଆଉ ସେଇ ଲକ୍ଷ୍ୟରେ ସେମାନଙ୍କୁ ସଫଳତା ମିଳିନଥାଏ, ତ ସେମାନେ ନୂତନ ଭାବରେ ଆଉ କୌଣସି ବିଷୟ ଚୟନ କରିପାରନ୍ତି ନାହିଁ ବା ସେଠାରେ ସଫଳତା ଏତେ ମାତ୍ରାରେ ହାସଲ କରିପାରନ୍ତି ନାହିଁ। ଆପଣ କେମିତି ସେହି ଗୋଟିଏ ଲକ୍ଷ୍ୟକୁ ଛାଡ଼ିଲା ପରେ ମଧ୍ୟ ଆଉ ଏକ ବିଷୟରେ ଏତେ ସୁନ୍ଦର ଭାବରେ ସଫଳତା ହାସଲ କଲେ, ଆଉ କ'ଣ ଆପଣଙ୍କୁ ଏତେ ସାହାଯ୍ୟ କରିଥିଲା?
0: ଏହା ପଛରେ ସବୁଠୁ ଅଧିକା କ୍ରେଡିଟ୍ ମୋର ପ୍ୟାରେଣ୍ଟସଙ୍କର, ମୋ ବାପା ମାଙ୍କର ଓ ମୋ ସାନ ଭାଇର। ସେମାନେ ମୋତେ କେବେ ବି ଭାଙ୍ଗିବାକୁ ଦେଲେନି। ମୁଁ ଯେତେବେଳେ ଗୋଟେ ଦୁଇଟା ଆଟେମ୍ପ୍ଟ ପରେ MBBS ନିଟ୍ କ୍ରାକ୍ କରିପାରିଲି ନାହିଁ, ତ ମୋ ବାପା ମୋତେ ଗୋଟେ ଜିନିଷ କହିଲେ, ଯଦି ଏଇଟା ନ ହେଉଛି ଏଇ ଲାଇନ୍

0: ମଧ୍ୟ ଆଉ ଏକ ବିଷୟରେ ଏତେ ସୁନ୍ଦର ଭାବରେ ସଫଳତା ହାସଲ କଲେ, ଆଉ କ'ଣ ଆପଣଙ୍କୁ ଏତେ ସାହାଯ୍ୟ କରିଥିଲା?
1: ଏହା ପଛରେ ସବୁଠୁ ଅଧିକା କ୍ରେଡିଟ୍ ମୋର ପ୍ୟାରେଣ୍ଟସଙ୍କର, ମୋ ବାପା ମାଆଙ୍କର ଓ ମୋ ସାନ ଭାଇର। ସେମାନେ ମୋତେ କେବେ ବି ଭାଙ୍ଗିବାକୁ ଦେଲେନି। ମୁଁ ଯେତେବେଳେ ଗୋଟେ ଦୁଇଟା ଆଟେମ୍ପ୍ଟ ପରେ MBBS ନିଟ୍ କ୍ରାକ୍ କରିପାରିଲି ନାହିଁ, ତ ମୋ ବାପା ମୋତେ ଗୋଟେ ଜିନିଷ କହିଲେ, କହିଲେ ଯଦି ଏଇଟା ନ ହେଉଛି ଏଇ ଲାଇନ୍ରେ ଆହୁରି ଆଗକୁ ବଢ଼େ, ବହୁତ ଗୁଡ଼ା ଜିନିଷ ଅଛି ଯେଉଁଥିରେ କି ତୁ ଆହୁରି ଭଲ କରିପାରିବୁ। ତ ସେଥିପାଇଁ ମୁଁ ସେ ସେମ୍ ଲାଇନ୍ଟା ମୋର ସମାନ ରଖିଲି, ଜୁଲୋଜି ସାଇନ୍ସ ହିଁ ରଖିଲି। ଅନ୍ୟ କେଉଁ ଷ୍ଟ୍ରିମ୍କୁ ନ ଯାଇକିନା, ଅଲଗା ଲାଇନ୍ ପୁରା ଡାଇଭର୍ଟ ନ ହେଇକିନା, ମୁଁ ସାଇନ୍ସରେ ହିଁ ଜୁଲୋଜିରେ ହିଁ ଗୋଟେ ଆଉ ଗୋଟେ ଫିଲ୍ଡ ଆଡ଼କୁ, ଯେଉଁଟା ହେଇଗଲା ଆମର ଆସିଷ୍ଟାଣ୍ଟ ପ୍ରଫେସର ହେଇଗଲା, ଲେକ୍ଚରର୍ ଲାଇନ୍ ହେଇଗଲା, ଆଉ କିଛି ବି ତା ରିଲେଟେଡ୍ ଗଭର୍ଣ୍ଣମେଣ୍ଟର କିଛି ପୋଷ୍ଟ ବାହାରିବ ସେ ଜିନିଷ ଆଡ଼କୁ ଲକ୍ଷ୍ୟ କରିକିନା ମୁଁ BSc ଜୁଲୋଜି ରଖିଲି। ଆଉ ଏଥିରେ ପରିବେଶ, ନିଜ ମାତାପିତା ଆଉ ନିଜର ମନୋବଳ ଠିକ୍ ରହିବା ଜରୁରୀ। ଯେତେ ବି ଛୁଆ ଅଛନ୍ତି ଆଜିର କମ୍ପିଟେଟିଭ୍ ଯୁଗକୁ ନେଇକିନା ଗୋଟେ ଦୁଇଥର ଆଟେମ୍ପ୍ଟରେ ବହୁତ ଗୁଡ଼ା ଏଣ୍ଟ୍ରାନ୍ସ ଏକ୍ସାମ୍ କ୍ରାକ୍ କରିପାରୁନାହାନ୍ତି, ତା ଅର୍ଥ ଏହା ନୁହେଁ କି ତାଙ୍କ ପାଖରେ ଟ୍ୟାଲେଣ୍ଟ ନାହିଁ କି କ୍ୟାପାବିଲିଟି ନାହିଁ। ଆଜିର ଗୋଟେ ସ୍ପଟ୍ ପାଇଁ କମ୍ପିଟିସନ୍ ଏତେ ବଢ଼ିଯାଇଛି ଯେ ଲକ୍ଷ୍ୟରୁ ଗୋଟେ ଛୁଆ ବି ପାଇବାଟା କଷ୍ଟ ହେଇଯାଉଛି। ସେଥିପାଇଁ ଆମକୁ ଭିନ୍ନ ଭିନ୍ନ ପ୍ରକାର ଲାଇନ୍ ଏକ୍ସପ୍ଲୋର୍ କରିବା କଥା। ଆଉ ଯେମିତି ମୋ ବାପା ମା ମୋତେ ପ୍ରତ୍ୟେକ ଜିନିଷରେ ସପୋର୍ଟ କଲେ, କହିଲେ କି ଯାହା ତୋର ଇଚ୍ଛା ଯେଉଁ ଲାଇନ୍ରେ ଯେମିତି ବି ତୁ ପଢ଼ିବାକୁ ଚାହୁଁଛୁ ତୁ ପଢ଼େ, ତୁ ଭାଙ୍ଗି ପଡ଼ନି, ଘରେ ରହନି, ତୁ ଆକୁ କଣ୍ଟିନ୍ୟୁ କରିଚାଲ, କିଛି ନା କିଛି ଭଲ ହେବ, ଆଉ ଜ୍ଞାନ କେବେ ବ୍ୟର୍ଥ ଯାଏନି। ତ ମୁଁ ମୋର ସେଇ ନଲେଜଟା ହିଁ ମୋତେ ଜୁଲୋଜିରେ ଟପ୍ କରିବାରେ, ଫାର୍ଷ୍ଟ ପୋଜିସନ୍ ଗ୍ରହଣ କରିବାରେ ବହୁତ ସାହାଯ୍ୟ କରିଛି। ସେଥିପାଇଁ ମନୋବଳ ନ ହାରିକି ଆଗକୁ ହିଁ ବଢ଼ିବା କଥା।
0: ଆପଣଙ୍କ ପରିବାର ଆପଣଙ୍କୁ ଏତେ ମାତ୍ରାରେ ସପୋର୍ଟ କରିଥିଲେ, ତେବେ ଆପଣଙ୍କର ଏତେ ସଫଳତା ପରେ ପ୍ରଥମ ସ୍ଥାନ ଅଧିକାର କଲା ପରେ ତାଙ୍କ ଅନୁଭୂତି କେମିତି ଥିଲା?
1: ମୁଁ ଯେତେବେଳେ ରିଜଲ୍ଟଟା ଜାଣିଲି, ମୁଁ ନିଜେ ଦେଖିନଥିଲି, ମୋର ସାନ ଭାଇର ଗୋଟେ ସାଙ୍ଗଟେ ଫୋନ୍ କରିକିନା କହିଲା କି ଦିଦି ତମର ଫାର୍ଷ୍ଟ ପୋଜିସନ୍ ଆସିଛି, ୟୁନିଭର୍ସିଟି ଟପ୍ କରିଛ ତମେ, ଭୋଜି କାଇଁ। ତ ଏମିତି ଭାବରେ ମୁଁ ମୋ ରିଜଲ୍ଟଟା ଜାଣିଲି, ଆଉ ମୋ ପ୍ୟାରେଣ୍ଟସ୍ ବହୁତ ଖୁସି ହେଲେ। ମୋ ମମି ତ ବହୁତ କାନ୍ଦିଲେ ଖୁସିରେ, ପାପା ବି ମଧ୍ୟ ବହୁତ ଗର୍ବିତ ଅନୁଭବ କରିଛନ୍ତି। ସେ ତାଙ୍କ ସାଙ୍ଗମାନଙ୍କ ଭିତରେ ସମସ୍ତଙ୍କୁ କହିଦେଲେ କି ମୋ ଝିଅ ଏମିତି କରିଛି ସେମିତି କରିଛି, ମାନେ ମୁଁ ଯେଉଁ ଜିନିଷଟା କିଛି ବର୍ଷ ଆଗରୁ ତାଙ୍କ ଆଖିରେ ଦେଖିବାକୁ ଚାହୁଁଥିଲି କିନ୍ତୁ ଦେଖିପାରିନଥିଲି, ସେଇଟା ମୁଁ 3 ବର୍ଷ ପରେ ଗ୍ରାଜୁଏସନ୍ ପରେ ସେ ଜିନିଷଟା ଦେଖିଲି। ତା ପାଇଁକି ମୋତେ ବହୁତ ଖୁସି ଲାଗୁଛି କି ମୁଁ ମୋ ସେଇ ଯେଉଁ ଇଚ୍ଛା ଥିଲା କି ନିଜ ପ୍ୟାରେଣ୍ଟସ୍କୁ ଟିକେ ହେଲେ ପ୍ରାଉଡ୍ ଆଉ ଗର୍ବିତ ଅନୁଭବ କରାଇ ପାରିବି, ସେଇଟା ମୁଁ କିଛି ମାତ୍ରାରେ ଦେଖିପାରିଲି। କିନ୍ତୁ ଆହୁରି ବି ଅଛି, ମୋ ବାପା ଚାହାନ୍ତି କି ମୁଁ ସିଭିଲ୍ ଆଡ଼ମିନିଷ୍ଟ୍ରେସନ୍ ଲାଇନ୍ରେ ଯାଏ, IAS ପାଇଁ OAS ପାଇଁ ଟ୍ରାଏ କରେ, ଆଉ ମୁଁ ନିଶ୍ଚିତ ଭାବରେ ସେଇଟା କରିବାରେ ଏବେ ଲକ୍ଷ୍ୟ ରଖିଛି, ଆଉ ଚେଷ୍ଟା କରିବି କି ମୋ ବାବା ମୋ ମାଙ୍କୁ ଆଉ ମୋ ସାନ ଭାଇ ତାଙ୍କ ଇଚ୍ଛା ସଫଳ କରିପାରିବି।
0: ତେବେ ଏହି ଜୀବବିଜ୍ଞାନ ଆଉ ପଢ଼ାପଢ଼ିକୁ ଛାଡ଼ିଦେଲେ ଆପଣ ଆଉ କ'ଣ କ'ଣ ରୁଚି ରଖନ୍ତି?
1: ମୋତେ ଡିବେଟ୍, ସେମିନାର ଏବଂ ଡ୍ୟାନ୍ସ କରିବା ବହୁତ ପସନ୍ଦ। ମୁଁ ଛୁଆବେଳୁ କିଛି ବର୍ଷ ପାଇଁ ନୃତ୍ୟ ଶିଖିଛି ମଧ୍ୟ, କଲେଜ ସ୍କୁଲ ଯେତେବେଳେ ବି ଆନୁଆଲ୍ ଫଙ୍କସନ୍ ହୁଏ ମୁଁ ନିଜେ ଗୋଟେ ଟ୍ରୁପ୍କୁ ଶିଖାଏ, ମୁଁ ନିଜେ ସେଠି ପରଫର୍ମ ବି ମଧ୍ୟ କରିଛି ବହୁତ ଥର। ସ୍କୁଲରେ ଥିଲାବେଳେ ଜୁନିୟର ଛୁଆମାନଙ୍କୁ ଡ୍ୟାନ୍ସ ଶିଖାଇବା ଏସବୁ ମୋତେ ବହୁତ ଭଲ ଲାଗେ।
0: ଆପଣ ଆଗାମୀ ଭବିଷ୍ୟତକୁ ନେଇ କ'ଣ ଚିନ୍ତା କରିଛନ୍ତି?
1: ଯେମିତିକି ମୁଁ କହିଲି, ମୁଁ MBBS ପାଇଁ ଆଉ ଚେଷ୍ଟା କରୁନାହିଁ, ମୁଁ ମୋ ମନ ସ୍ଥିର କରିଦେଇଛି କି ମୋତେ ସିଭିଲ୍ ଲାଇନ୍ରେ ହିଁ ପ୍ରିପାରେସନ୍ କରିକି ଗଭର୍ଣ୍ଣମେଣ୍ଟ ଜବ୍ ପାଇବାର ଅଛି। ତା ଆଗରୁ ମୁଁ ଏବେ PG ପର୍ସ୍ୟୁ କରିବା ପାଇଁ ଇଚ୍ଛା ରଖିଛି, ମୋର ରେଭେନ୍ସା ୟୁନିଭର୍ସିଟିରେ ହେଇଯାଇଛି ମଧ୍ୟ ଆଡ଼ମିସନ୍, କିନ୍ତୁ ତା ପରେ ପରେ ମୁଁ BBAU ଲକ୍ଷ୍ନୌରେ ସେଣ୍ଟ୍ରାଲ ୟୁନିଭର୍ସିଟିରେ ବି ଉତ୍ତୀର୍ଣ୍ଣ ହେଇଛି। ଇଚ୍ଛା ଅଛି କି ମୁଁ ଲକ୍ଷ୍ନୌରେ ଯାଇକି ପଢ଼ିବି।
0: ବହୁତ ସୁନ୍ଦର, ଆପଣଙ୍କର ଉଜ୍ଜଳ ଭବିଷ୍ୟତର କାମନା ଆମେ କରିବୁ, ଯେ ଆପଣଙ୍କ ଆଶା ପୂର୍ଣ୍ଣ ହେଉ, ଆପଣ ଯେଉଁଠାରେ ଚାହୁଁଛନ୍ତି ସେମିତି ଗୋଟେ ସୁନ୍ଦର ଭବିଷ୍ୟତ ପାଆନ୍ତୁ। ଆପଣଙ୍କ ବ୍ୟକ୍ତିଗତ କଥା ଛାଡ଼ିଦେଲେ ଏବେ ଟିକେ କଥା ହେବା ଆମ ଦେଶର ଭବିଷ୍ୟତର କଥା, ଆମ ଆଗାମୀ ପିଢ଼ିର ଭବିଷ୍ୟତର କଥା। ଆପଣ ଯେହେତୁ ଜୀବବିଜ୍ଞାନ ବିଷୟରେ ପାଠ ପଢ଼ିଛନ୍ତି, ଜୀବବିଜ୍ଞାନକୁ ନେଇ ଏତେ ସୁନ୍ଦର ସୁନ୍ଦର ସ୍ୱପ୍ନ ଦେଖିଛନ୍ତି, ଯଦି ଆପଣଙ୍କୁ ପଚରାଯାଏ ବିଜ୍ଞାନ ଦେଲେ ଆପଣ ଆଗାମୀ ଭବିଷ୍ୟତର ସ୍ୱପ୍ନ କେମିତି ଦେଖନ୍ତି?
1: ମୁଁ ଫ୍ୟୁଚର ଜେନେରେସନ୍ ପାଇଁ ଚିନ୍ତିତ। ଯେମିତିକି ଆମେ ସମସ୍ତେ ଜାଣିଛୁ କି ଏବର ଯୁଗରେ ଆମେ ଟେକ୍ନୋଲୋଜିକୁ ନେଇକି ଏତେ କନ୍ସର୍ଣ୍ଣ ହେଇଯାଉଛୁ ଏତେ, ଯେ ଆମେ ତାର ସଷ୍ଟେନେବଲ୍ ଡେଭଲପମେଣ୍ଟ ଉପରୁ ଆମ ନଜରଟା ହଟିଯାଉଛି, ଯାହା ପାଇଁ କି ନା କେବଳ ଆମେ କିନ୍ତୁ ଆମର ଆସନ୍ତା ଫ୍ୟୁଚର ଜେନେରେସନ୍ ବି ପ୍ରବ୍ଲେମ୍ରେ ପଡ଼ିପାରେ। ତ ମୁଁ ଚାହୁଁଛି କି ଆମେ ସାଇନ୍ସ ସହିତ ନେଚର୍କୁ ବି ବାଲାନ୍ସ କରିକି ଚାଲିବା। ପ୍ରକୃତି ଆମକୁ ଯେତେ ବି ରିସୋର୍ସେସ୍ ଦେଇଛି, ପାଣି, ପବନ, ପଥର, ସବୁ ଜିନିଷ, ମିନେରାଲ୍ସ ହେଇଯାଉ, ଆମେ ସଷ୍ଟେନେବଲ୍ ଇନୋଭେସନ୍ ଆଡ଼କୁ ଗତି କଲେ

0: ଆହୁରି ବହୁତ ଭଲ ହୁଅନ୍ତା, ଯେଉଁଟାକି ନେଚର୍କୁ ଯେତେ କମ୍ ହାର୍ମ କରିକି ଡେଭଲପମେଣ୍ଟ ଉପରକୁ ବଢ଼ିବ। ଯେମିତିକି ଆମେ AI ଫାର୍ମିଂ ବିଷୟରେ ଆଉ ଆମକୁ ଡେଭଲପ୍ କରିକିନା ଆମର ଯେଉଁ ଯେତିକି ବି ଫାର୍ମର୍ସ ଅଛନ୍ତି ସେମାନଙ୍କୁ ସାହାଯ୍ୟ କରିବା କଥା, ନୂଆ ନୂଆ ଟେକ୍ନୋଲୋଜି ତାଙ୍କୁ ବତେଇବା କଥା, ଯେଉଁଠିକି ତାଙ୍କର ଶାରୀରିକ ପରିଶ୍ରମଟା କମିଯିବ କିନ୍ତୁ ଫଳଟା ସେତିକି ହିଁ ମିଳିବ। ଆଉ ଗୋଟେ ହେଲା ଇକୋଟୁରିଜମ୍ ବି ଆମେ ବୁଷ୍ଟ କରିପାରିବା। ଯେମିତିକି ଆମେ ଜାଣିଛୁ ଆମର ଓଡ଼ିଶା ଗୋଟେ ବହୁତ ସୁନ୍ଦର ପାହାଡ଼, ନଦୀ, ଗଛପତ୍ର, ବନ୍ୟଜୀବ, ପଶୁପକ୍ଷୀରୁ ପରିପୂର୍ଣ୍ଣ, ଯେଉଁଠି ଟୁରିଷ୍ଟମାନେ ଆସିକି ପ୍ରକୃତିକୁ ନ ହାର୍ମ କରିକି, ପଶୁପକ୍ଷୀକୁ ନ ତାଙ୍କ ଜୀବନରେ କିଛି ବାଧା ନ ପକେଇକି ତାଙ୍କର ଭ୍ରମଣ କରିପାରିବେ, ତାଙ୍କର ଜୀବନଶୈଳୀକୁ ଦେଖିକିନା ନିଜ ଭିତରେ ଗୋଟେ ଆୱେର୍ନେସ୍ ଆଣିପାରିବେ କି ଆମେ ପ୍ରତିଦିନ କେମିତି ଭାବରେ ରହିବା କଥା, ଯେହେତୁକି ମଣିଷ ସମସ୍ତଙ୍କଠୁ ସର୍ବଶ୍ରେଷ୍ଠ କ୍ରିଏସନ୍ ଭଗବାନଙ୍କର, ତ ଏଇଟା ଆମ ରେସ୍ପନ୍ସିବିଲିଟି କି ଆମେ ଆମ ସାଙ୍ଗରେ ବାକି ସବୁ ସ୍ପିସିସ୍ମାନଙ୍କୁ ବି ଧରିକିନା ପୃଥିବୀରେ ଆଗକୁ ବଢ଼ିବା କଥା, ଯେଉଁଠିକି ସଷ୍ଟେନେବଲ୍ ଡେଭଲପମେଣ୍ଟଟା ହେଇପାରିବ।
1: ଅନେକ ସମୟରେ ତର୍କ ଆସେ ଯେ ବିଜ୍ଞାନ ଆମ ପାଇଁ ଆଶୀର୍ବାଦ ନା ଅଭିଶାପ ବୋଲି, ସେ ସମ୍ପର୍କରେ କ'ଣ କହିବାକୁ ଚାହିଁବେ?
0: ନିହାତି ଭାବରେ ବିଜ୍ଞାନ ଆମ ପାଇଁ ଏକ ଆଶୀର୍ବାଦ। ପୁରାତନ କାଳରୁ ଆମେ ଦେଖି ଆସିଛୁ କି ଗ୍ରହମାନଙ୍କର ଦୂରତା ଜାଣିବାରେ ହେଉ, ସମୟ ଜାଣିବାରେ ହେଉ, ସମୟ ଚକ୍ରକୁ ବୁଝିବାର ହେଉ, ଗ୍ରହ ନକ୍ଷତ୍ର ଏବଂ ଅନେକ ଜିନିଷ ବିଜ୍ଞାନରୁ ଜଡ଼ିତ ଏବଂ କନେକ୍ଟେଡ଼। କିନ୍ତୁ ଆଜି ଡେଟ୍ରେ ଆମେ ସାଇନ୍ସକୁ ଅନ୍ଏଥିକାଲି ବହୁତ ଜାଗାରେ ୟୁଜ୍ ହେବାକୁ ଲାଗୁଛି, ଯେଉଁଟାକି ସମାଜ ପାଇଁ ଉଚିତ ନୁହେଁ। ସେଇଟା ହିଁ ଆମ ପାଇଁ ଗୋଟେ ଅଭିଶାପଟେ, ନେଗେଟିଭ୍ ଜିନିଷ ହେବାକୁ ଲାଗିଛି, ଯାହା ଲାଗିକି ଭିନ୍ନ ଭିନ୍ନ ପ୍ରକାରର କ୍ଲାଇମେଟିକ୍ ଡିଜାଷ୍ଟର ହେଉଛି, ମ୍ୟାନ୍କାଇଣ୍ଡକୁ ସେଇଟା ସହିବାକୁ ପଡ଼ୁଛି। ତ ଆମେ ସେ ଜିନିଷକୁ ଠିକ୍ ଭାବରେ ବ୍ୟବହାର କରିବାଟା, ଜାଣିବାଟା ହିଁ ମୂଳ।
1: ବହୁତ ସୁନ୍ଦର ଭାବରେ ବୁଝାଇଲେ ଭଉଣୀ। ଏବେ ଯିବା ଆପଣଙ୍କ ବିଷୟ ଆଡ଼କୁ ଟିକେ। ଆପଣ ଯେଉଁ ବିଷୟ ରଖିଛନ୍ତି ମାନେ ଜୀବବିଜ୍ଞାନ, ସେହି ବିଷୟଟି ବିଜ୍ଞାନ କ୍ଷେତ୍ରରେ କେତେ ଜରୁରୀ ବା କେତେ ଆବଶ୍ୟକ ସେ ସମ୍ପର୍କରେ ଟିକେ କୁହନ୍ତୁ।
0: ଜୁଲୋଜିଟା ବିଜ୍ଞାନ ଲାଗି ବହୁତ ହି ଜରୁରୀ। ଯେମିତିକି ମୁଁ କହିଲି କି ଆମେ ମଣିଷ ଜୀବନ ପାଇଛୁ ସବୁଠୁ ଶ୍ରେଷ୍ଠ ଜୀବନ, ତ ଏଇଟା ଆମର ରେସ୍ପନ୍ସିବିଲିଟି ବି ଏବଂ ଗୋଟେ ଏଥିକାଲି ରେସ୍ପନ୍ସିବିଲିଟି ବି କି ଆମେ ବାକି ସମସ୍ତଙ୍କର ଯେତେ ବି ଜୀବଜନ୍ତୁ ପୃଥିବୀରେ ଅଛନ୍ତି ତାଙ୍କର ଜୀବନଶୈଳୀ, ତାଙ୍କର ଫୁଡ୍ ହ୍ୟାବିଟ୍, ତାଙ୍କର ଲାଇଫଷ୍ଟାଇଲ୍ ସବୁ କିଛି ପଢ଼ିବା ଆଉ ଜାଣିବାଟା ଆମ ପାଇଁ ଜରୁରୀ। ଯେହେତୁକି ଆମେ ଜାଣିଛୁ କି ବହୁତ ପ୍ରକାରର ଜୀବଜନ୍ତୁ ଅଛନ୍ତି ଯାହାଠୁ କି ମେଡିସିନ୍ ତିଆରି ହେଉଛି, ବିଭିନ୍ନ ପ୍ରକାରର ଡିଜିଜ୍ର ଉପଚାର ମିଳୁଛି, ତ ସେଥିପାଇଁ ତାଙ୍କର ପ୍ରତ୍ୟେକ ଜିନିଷ ଜାଣିବା ଆମ ପାଇଁ ଜରୁରୀ। ଏବଂ ପୃଥିବୀରେ ବଞ୍ଚିବାର ଅଧିକାର ସମସ୍ତଙ୍କର ସମାନ ଅଛି, ସେ ମଣିଷ ହେଉ କି ଅନ୍ୟ କେଉଁ ପ୍ରାଣୀ ହେଉ। ତା ପାଇଁ ଆମକୁ ତାଙ୍କର ଜୀବନର ବି ଭାଲ୍ୟୁ କରିବା ଶିଖିବା କଥା। ଏବଂ ସାଇନ୍ସ ହିସାବରେ ଦେଖିବାକୁ ଗଲେ ବହୁତ ଗୁଡ଼ା ଜୀବଜନ୍ତୁ ଉପରେ ଏକ୍ସପେରିମେଣ୍ଟ ହେଉଛି, ହ୍ୟୁମାନ ଉପରେ ଟ୍ରିଟ୍ କରିବା ଆଗରୁ ପଶୁମାନଙ୍କର ଉପରେ ସେଇଟା ଟ୍ରିଟ୍ କରାଯାଉଛି। ଏସବୁ ଜିନିଷ ଆମକୁ ଜୁଲୋଜିର ଇମ୍ପୋର୍ଟାନ୍ସଟା ବତାଉଛି, ଯେମିତିକି ଏନ୍ଭାୟରମେଣ୍ଟାଲ ସାଇନ୍ସ ହେଇଗଲା, ୱାଇଲ୍ଡ ଲାଇଫ୍ କନ୍ଜର୍ଭେସନ୍ ହେଇଗଲା। ଗୋଟେ ଇକୋସିଷ୍ଟମ୍ ଥାଏ ପରିବେଶରେ, ଯେଉଁଟାକି ଗୋଟେ ବି ଜୀବର ଅଭାବ ପାଇଁ ସେ ଜିନିଷଟା, ସେ ଚେନ୍ଟା ଭାଙ୍ଗିପାରେ, ଯାହାର ପ୍ରଭାବ ପ୍ରତ୍ୟେକ ଜୀବଜନ୍ତୁ ଉପରେ ପଡ଼ିବ, ଇନକ୍ଲୁଡିଂ ହ୍ୟୁମାନ୍ସ ଆମେ।
1: ବହୁତ ସୁନ୍ଦର କଥା ଯେ ଆମ ପ୍ରକୃତିରେ ଥିବା ପ୍ରତ୍ୟେକଟି ପଶୁ ପକ୍ଷୀ ଜୀବଜନ୍ତୁ ଗଛଲତା ସମସ୍ତଙ୍କ ଉପରେ ମନୁଷ୍ୟ ନିର୍ଭର କରି ବଞ୍ଚିଥାଏ। ସେ ମଧ୍ୟରୁ କୌଣସି ଛୋଟ ଜୀବ ଅଣୁଜୀବର ମଧ୍ୟ ଯଦି କ୍ଷତି ହୋଇଯାଏ ତାହା ମନୁଷ୍ୟର ଜୀବନ ପ୍ରତି ଅନେକ ପ୍ରଭାବ ପକାଇଥାଏ। ତେବେ ଆପଣ ଏହି ଜୁଲୋଜି ବା ଜୀବବିଜ୍ଞାନର ଭବିଷ୍ୟତ କେମିତି ଦେଖନ୍ତି?
0: ଯେମିତିକି ମୁଁ କହିଲି, ମୁଁ ସଷ୍ଟେନେବଲ୍ ଇନୋଭେସନ୍ରେ ବିଲିଭ୍ କରେ। ମୁଁ ଚାହୁଁଛି କି ଆମ ଦେଶ ଆଗାମୀ 10-5 ବର୍ଷରେ ସେ ଜିନିଷ ଉପରେ ଆଉ କାମ କରୁ, ଡେଭଲପମେଣ୍ଟ ଆଣୁ, ଯାହାକି ଆମ ଫ୍ୟୁଚର ଜେନେରେସନ୍ ପାଇଁ ବି ଠିକ୍ ହେବ ଆଉ ଆମ ପାଇଁ ବି। ଯେମିତିକି ହ୍ୟୁମାନର ଓଭର ଏକ୍ସପ୍ଲୋଇଟେସନ୍ କାରଣରୁ ପ୍ରତ୍ୟେକ ରିସୋର୍ସେସ୍ ପ୍ରକୃତିରେ କମି କମି ଯାଉଛି, ଯାହାର ଆମେ ନେଗେଟିଭ୍ ଇମ୍ପାକ୍ଟ ବି ଦେଖୁଛୁ। ଲ୍ୟାଣ୍ଡସ୍ଲାଇଡ୍ ହେଇଗଲା, ଅର୍ଥକ୍ୱେକ୍ ହେଇଗଲା, କ୍ଲାଇମେଟିକ ଗ୍ଲାସିୟର ମେଲ୍ଟ ହେବାଟା ଦେଖୁଛୁ, ଫ୍ଲଡ୍ ଦେଖୁଛୁ। ତ ତା ପାଇଁ ଆମକୁ କିଛି ଗୋଟେ ମାନେ କମ୍ ବ୍ୟବହାର କରିବା, ଠିକ୍ ବ୍ୟବହାର କରିବା ଆଉ ଆଗାମୀ ସବୁଦିନ ପାଇଁ ବ୍ୟବହାର କରିବା, ଏଇ ଆଇଡିଆଟାକୁ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ଆପ୍ଲାଏ କରିବା କଥା। ଆଉ ସବୁ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରି ହେଇଗଲା, ମେଡିକାଲ କ୍ଲିନିକାଲ ଯେତିକି ବି ଇନଷ୍ଟିଟ୍ୟୁସନ୍ ରହିଗଲା, ସେମାନଙ୍କ ପାଇଁ ବି ମୁଁ କହିବାକୁ ଚାହିଁବି କି ପ୍ରତ୍ୟେକ ଜୀବଜନ୍ତୁ ଉପରେ ଏକ୍ସପେରିମେଣ୍ଟ କରିବାର ଆଗରୁ, ଟ୍ରିଟମେଣ୍ଟ କରିବାର ଆଗରୁ, ତାର ପାଇଁ ଗୋଟେ ଏଥିକାଲ ଗାଇଡ୍ଲାଇନ୍ ରହିବାଟା ଜରୁରୀ, ଯେଉଁଟାକି ସମସ୍ତଙ୍କୁ ମାନିବା କଥା, ଯାହା ପାଇଁ କି ଆମେ ତାଙ୍କର ବି ହିତ କରିପାରିବା ଆଉ ନିଜର ବି କରିପାରିବା। ଯେତିକି ବି ଲାଇଭଲିହୁଡ୍ ହେଇଗଲା, ଡେରୀ ଫାର୍ମ ପ୍ରଡକ୍ଟର ଇଣ୍ଡଷ୍ଟ୍ରି ମାନେ ହେଇଗଲେ, ମିଲ୍କ ପ୍ରଡକ୍ଟର ଯେତିକି ବି ହେଇଗଲେ, ସେମାନେ ଯେତେ ବି ପଶୁମାନଙ୍କୁ ରଖୁଛନ୍ତି, ଗାଈ, ମଇଁଷି, ଛେଳି, ତ ସେମାନଙ୍କୁ ବି ଏଇଟା

0: ଧ୍ୟାନରେ ରଖିବା କଥା କି ଓଭର ଇଞ୍ଜେକ୍ଟ ଅଫ୍ ହରମୋନ୍ ପାଇଁ ତାଙ୍କର ଯୋଉ ନିଜର ଫିଜିଓଲୋଜିକାଲ ଚେଞ୍ଜେସ୍ ଆସିଯାଉଛି ଗାଈମାନଙ୍କର, ସେଟା ବି ବହୁତ ଖରାପ ପ୍ରଭାବ ପକାଉଛି ତାଙ୍କ ଦେହ ଉପରେ ବି, ଆଉ ସେ ମିଲ୍କକୁ କନଜ୍ୟୁମ୍ କରିବା ଲୋକ ଉପରେ ବି ଧ୍ୟାନ ଦେବା ଉଚିତ।
1: ତେବେ ଏହି ଜୀବବିଜ୍ଞାନ ବିଷୟରେ ନିଯୁକ୍ତିର କ'ଣ କ'ଣ ସବୁ ସୁଯୋଗ ରହିଛି ସେ ସମ୍ପର୍କରେ ଟିକେ କୁହନ୍ତୁ।
0: ଯଦି ଜଣେ ଜୁଲୋଜି ପର୍ସ୍ୟୁ କଲା ତ ତା ପାଇଁ ଅନେକ ବାଟ ଖୋଲା ହେଇଯାଉଛି, ଯେମିତିକି ଆମେ ଏନ୍ଭାୟରମେଣ୍ଟାଲ ସାଇନ୍ସରେ ମାଷ୍ଟର କରିକିନା ଆନାଲିଷ୍ଟ ହେଇପାରିବା, ୱାଇଲ୍ଡ ଲାଇଫ୍ କନଜର୍ଭର ହେଇପାରିବା, ପ୍ରୋଜେକ୍ଟ ଲିଡର ହେଇପାରିବା, ଯେମିତିକି ପ୍ରୋଜେକ୍ଟ ଟାଇଗର ଆମ ଗଭର୍ଣ୍ଣମେଣ୍ଟ ଦ୍ୱାରା ଲଞ୍ଚ କରାଯାଇଛି, ସେଠି ବି ଯେମିତି ବିଭିନ୍ନ ପ୍ରକାରର ରିସର୍ଚର୍ ଅଛନ୍ତି, ରିସର୍ଚ୍ଚ କରୁଛନ୍ତି, ଆନାଲିଷ୍ଟ ଅଛନ୍ତି, ଲ୍ୟାବ୍ ୱାର୍କର୍ସ ଅଛନ୍ତି, ସେ ସବୁ ଜାଗାରେ ବି ଜୁଲୋଜି ଆମକୁ ନେଇକି ପହଞ୍ଚେଇ ପାରିବ। ଗୋଟେ ଜୁଲୋଜିର ଆସିଷ୍ଟାଣ୍ଟ ପ୍ରଫେସର ଆଉ MBBS ଡକ୍ଟର ହବାଟା ଜୁଲୋଜି ପର୍ସ୍ୟୁ କରିକି, ଆଉ ବିଭିନ୍ନ ପ୍ରକାରର OUT ହେଇଗଲା, ପଶୁ ଡକ୍ଟର ହେଇଗଲା, ଜୁଲୋଜିରେ ବହୁତ ସାରା ଟର୍ମିନୋଲୋଜିସ୍ ଅଛି, ବହୁତ ସାରା ଜିନିଷ ଅଛି କି ଯଦି ଜଣେ ସେ ଫିଲ୍ଡକୁ ସେତିକି ଆଫେକ୍ସନ୍ ନାହିଁ, ଆଟ୍ରାକ୍ସନ୍ ନାହିଁ, ତ ସେ ଜିନିଷ ବୁଝିପାରିବନି।
1: ତେବେ ଏବେ ଆପଣ ଆମ ଯୁବପିଢ଼ିଙ୍କୁ କ'ଣ କହିବାକୁ ଚାହିଁବେ ଯେ ସେମାନେ ପାଠପଢ଼ା ପ୍ରତି କେମିତି ଧ୍ୟାନବାନ ହେବେ?
0: ଆଜିର ଯେଉଁ ସମୟ ଅଛି, ଆମେ ଗ୍ଲୋବାଲାଇଜେସନ୍ ୱେଷ୍ଟର୍ଣ୍ଣାଇଜେସନ୍ ଆଗକୁ ବହୁତ ବଢ଼ିଯାଉଛୁ, ଆଉ ଡିଷ୍ଟ୍ରାକ୍ଟ କରିବା ଲାଗି ବହୁତ ସାରା ମାଧ୍ୟମ ଅଛି, ବହୁତ ସାରା ଜିନିଷ ଅଛି, କିନ୍ତୁ ଫୋକସ୍ ରଖିବା ପାଇଁ ବହୁତ କମ୍। ତ ୟା ପାଇଁ ନିଜ ମନର ଦୃଢ଼ ୱିଲ୍ ପାୱାର ଥିବା ନିହାତି ଆବଶ୍ୟକ, ନିଜ ଲକ୍ଷ୍ୟରୁ ହଟିବା କଥା ନୁହେଁ। ଏବଂ ଆଜିକାଲିର କମ୍ପିଟେଟିଭ୍ ଟାଇମ୍ରେ ଛୁଆମାନେ ଗୋଟେ ଦୁଇଟା ଆଟେମ୍ପ୍ଟ କରିକି ନିଜର ଆଶା ହାରି ଯାଉଛନ୍ତି। ତ ମୁଁ କହିବାକୁ ଚାହିଁବି କି ଡିଷ୍ଟ୍ରାକ୍ଟ ନ ହେଇକି ନିଜ ଲାଇନ୍ରେ ଫୋକସ୍ କର, ଆଉ ଯଦି ଥରେ ଦୁଇ ଥର ତିନି ଥରରେ ସେଟା ନ ହେଉଛି ଚେଷ୍ଟା କର ଯେତେ ପର୍ଯ୍ୟନ୍ତ ହେଉଛି, ଆଉ ଯଦି ନ ହେଉଛି ତ ଜୀବନରେ ବହୁତ ସାରା ଜିନିଷ ଅଛି, ବହୁତ ଫିଲ୍ଡ ଅଛି, ଯଦି ଗୋଟେ ଜାଗାରେ ହେଉନି ତା ଅର୍ଥ ଏଇଟା କି ତମେ ଆଉ କିଛି ଭଲ କରିପାରିବ। ତ ସେଇଠୁ ନିରାଶ ନ ହେଇକି, ହତାଶ ନ ହେଇକି, ଘରେ ନ ବସିକିନା ଆଉ ବହୁତ ଗୁଡ଼ା ଫିଲ୍ଡରେ ନିଜେ ରିସର୍ଚ୍ଚ କର, ତା ହିସାବରେ ପରିଶ୍ରମ କର, ସଫଳତା ନିଶ୍ଚୟ ମିଳିବ।
1: ତେବେ ଆପଣଙ୍କ ସହ କଥା ହେଉ ହେଉ ତ ଆଜି ଅନେକ ସମୟ ହୋଇଗଲାଣି, ସାକ୍ଷାତକାରକୁ ଶେଷ କରିବାର ସମୟ ଆସିଗଲାଣି, କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଗୋଟେ ଛୋଟ ପ୍ରଶ୍ନ ରହିଲା ଯେ ନିଜ ଜୀବନର ଭବିଷ୍ୟତରେ କିଛି ଭଲ କାର୍ଯ୍ୟ କରିବା ପାଇଁ, କୌଣସି ଏକ ବଡ଼ ପଦବୀରେ ନିଯୁକ୍ତି ପାଇବା ପାଇଁ କେବଳ କ'ଣ ପାଠ ପଢ଼ିବାକୁ ଧ୍ୟାନ ଦେବା ଆବଶ୍ୟକ, ନା ତା ସହ ନିଜର ଯେଉଁ ରୁଚି ରହିଛି, ଯେଉଁ ଖୁସି ରହିଛି, ତାହାକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼େ?
0: ଜଣେ ବ୍ୟକ୍ତିକୁ ନିଜ ରୁଚି ଏବଂ ନିଜ କରିୟର ପାଠପଢ଼ାକୁ ସାଙ୍ଗରେ ନେଇକିନା ଚାଲିବା ପାଇଁ ଟାଇମ୍ ମ୍ୟାନେଜମେଣ୍ଟ ଆସିବାଟା ବହୁତ ଜରୁରୀ। ଯେମିତିକି ସବୁବେଳେ ପୋଥିବିଦ୍ୟା ଉପରେ ନିର୍ଭର କରିବାଟା ଅନୁଚିତ। ଆମ ସରାଉଣ୍ଡିଂରେ ବିଭିନ୍ନ ପ୍ରକାର ଜିନିଷ ଅଛି ଯୋଉଠୁ କି ଆମେ ଶିଖିପାରିବା, ଜାଣିପାରିବା। ଅନ୍ୟ ବହୁତ ପ୍ରକାରର ଆକ୍ଟିଭିଟିଜ୍ ଅଛି, ଯେମିତି ପେଣ୍ଟିଂ ହେଇଗଲା, ସିଙ୍ଗିଂ ହେଇଗଲା, ଡ୍ୟାନ୍ସିଂ ହେଇଗଲା, ପୋଏମ୍ ରିସାଇଟେସନ୍ ହେଇଗଲା। ଏଇସବୁ ଜିନିଷ ଆମର ଓଭରଅଲ୍ ପର୍ସନାଲିଟିକୁ ବୁଷ୍ଟ କରେ। ଯେମିତିକି ପେଣ୍ଟିଂ କରିକିନା ଆମେ ନିଜ ଇମୋସନ୍କୁ ଏକ୍ସପ୍ରେସ୍ କରିପାରିବା, ବକ୍ତୃତାରେ ପାର୍ଟିସିପେଟ୍ କରିକିନା ଆମେ ଆମ ଷ୍ଟେଜ୍ ଫିୟର ବହୁତ ଗୁଡ଼ା ପବ୍ଲିକ୍ ସାମ୍ନାରେ କହିପାରିବା, ଆଉ ନିଜକୁ ପ୍ରେଜେଣ୍ଟ କରିପାରିବାରେ ସକ୍ଷମ ହେବାରେ ସେ ଆମକୁ ସାହାଯ୍ୟ କରେ ଏଇ ଜିନିଷଟା। ତ ପଢ଼ା ସହିତ ସହିତ ଏଇସବୁ ଆକ୍ଟିଭିଟିଜ୍କୁ ବି ଆମକୁ ନେଇକି ଆଗକୁ ବଢ଼ିବା କଥା। ଆମକୁ ଅନୁଭବ କରିବାଟା ବହୁତ ଜରୁରୀ କି ଆମକୁ କୋଉ ସମୟରେ କୋଉଟା କରିବାର ଅଛି ଆଉ କୋଉ ଜିନିଷକୁ କେତେ ସମୟ ଦେବାର ଅଛି। ସବୁବେଳେ ପଢି ପଢି ବି ମଣିଷ ବୋର୍ ହେଇଯାଏ, କେବେ କେବେ ଏମିତି ହୁଏ କି ଗୋଟେ ଜିନିଷ ପଢିଲା ପରେ ବାର ବାର ବି ବୁଝା ପଡ଼େ ନାହିଁ। ତ ତା ପାଇଁ କିଛି ସମୟ ହଟିକିନା ନିଜ ହବିସ୍ ଉପରେ ବି ଧ୍ୟାନ ଦେବା କଥା, ଯୋଉଟା କି ମାଇଣ୍ଡକୁ ମେଣ୍ଟାଲ ଲିବରେସନରେ ହେଲ୍ପ କରେ, ଆଉ ଆମକୁ ପଢ଼ାରେ ବି ମଧ୍ୟ ସେ ଜିନିଷଟା ଓଭରଅଲ୍ ଆମ ପର୍ସନାଲିଟି ଗ୍ରୋଥରେ ସେଟା ସାହାଯ୍ୟ କରେ। ଆଜିକାଲିର ଯୁଗରେ ସବୁ ଜିନିଷରେ ଇଣ୍ଟରଭ୍ୟୁ, ସବୁ ଜିନିଷରେ ଆଉଟସ୍ପୋକେନ୍ ପର୍ସନାଲିଟିକୁ ବେଶୀ ଆଗ୍ରହିତ କରାଯାଉଛି। ତ ସେଥିପାଇଁ ଆମକୁ ଏସବୁ ଜିନିଷ ଜାଣିବାଟା ବହୁତ ଜରୁରୀ। କରେଣ୍ଟ ଆଫେୟାର୍ସ ହେଇଗଲା, ଜେନେରାଲ ନଲେଜ୍ ହେଇଗଲା, ଆମ ଚାରିପକ୍ଷରେ କ'ଣ ହେଉଛି ତାର ଜ୍ଞାନ ରଖିବାଟା ବି ସେତିକି ଜରୁରୀ ଯେତିକି ବହି ପଢ଼ିକି କ୍ଲାସ୍ରେ କିମ୍ବା ନିଜ ସ୍କୁଲରେ ଉତ୍ତୀର୍ଣ୍ଣ ହେବାଟା।
1: ବହୁତ ସୁନ୍ଦର ସୁନ୍ଦର କଥା କହିଲେ ଭଉଣୀ, ଆପଣଙ୍କ ସହ ଆଜି କଥା ହୋଇ ବହୁତ ଭଲ ଲାଗିଲା। ଆପଣଙ୍କ ଠାରୁ ଆପଣଙ୍କର ସୁନ୍ଦର ସୁନ୍ଦର ପଢ଼ାପଢ଼ିର ଅନୁଭୂତି, ତା ସହ ଆପଣଙ୍କ ଜୀବବିଜ୍ଞାନ ସମ୍ପର୍କରେ ଅନେକ କିଛି ଜାଣିବାକୁ ମିଳିଲା। ଆମକୁ ଏତେ ସୁନ୍ଦର ସମୟ ଦେଇଥିବାରୁ, ଏତେ ସୁନ୍ଦର ସୁନ୍ଦର କଥା କହିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ।
1: ତେବେ ଆପଣଙ୍କର ଉଜ୍ଜଳ ଭବିଷ୍ୟତର କାମନା କରି ଆପଣଙ୍କ ଠାରୁ ବିଦାୟ ନେଉଛୁ। ନମସ୍କାର।
0: ନମସ୍କାର।

ବିରାମ ଦେବାର ହେଲେ ଆପଣମାନଙ୍କ ଠାରୁ ଆଜି ପାଇଁ ବିଦାୟ ନେବା ପୂର୍ବରୁ ସେହି ଛୋଟ ଅନୁରୋଧଟି ରହିଲା, ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମଟି କେମିତି ଲାଗିଲା ମତାମତ ଲେଖି ଜଣାଇବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଲେଖି ଜଣାଇବାର ଠିକଣା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001, ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଲେଖି ଜଣାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ 8895994143। ତେବେ ପୁଣି ଥରେ ଦେଖା ହେବା ଆଉ ଏକ ସୁନ୍ଦର ସନ୍ଧ୍ୟାରେ, କିଛି ନୂଆ ନୂଆ ତଥ୍ୟ ସୂଚନା ଓ ମନୋରଞ୍ଜନ ସାଥିରେ। ସେ ପର୍ଯ୍ୟନ୍ତ ଆପଣମାନଙ୍କ ପ୍ରିୟ ଯୁବାସାଥୀ ଶେଫାଳିକୁ ବିଦାୟ ଦିଅନ୍ତୁ ଆପଣ ସଭିଙ୍କ ସୁଚିନ୍ତିତ ମତାମତର ଅପେକ୍ଷାରେ। ରହିଲି, ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଶୁଣନ୍ତୁ ଏକ ସୂଚନା, ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 ପ୍ରାର୍ଥୀଙ୍କ ସକାଶେ ଦରଖାସ୍ତ ଆହ୍ୱାନ କରାଯାଉଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ, ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀକୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ପର୍ଯ୍ୟନ୍ତ NATS ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା।

0: ଉପରେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
2: ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରଥମେ ଚଳିତ ଅଧିବେଶନର ଆଜି ସନ୍ଧ୍ୟା 6:30 ଆଦିବାସୀ ଗୀତ ଗ୍ରାମରେ ପ୍ରଚାର କରିବୁ ଓରାମ ଗୀତ। ପରିବେଷଣ କରିବେ ସୁଶୀଳା ଟପୋ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆମ ପ୍ରିୟ କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ ଶୁଣିବେ ରାତି 7:30। ରାତି 8:00 ଗୀତ ଗଜଲର କାର୍ଯ୍ୟକ୍ରମ ଏହି କ୍ରମରେ ଶୁଣିବେ ଶିଳ୍ପୀ ମେହେଦି ହାସନ ଗାଇଥିବା କେତୋଟି ଗଜଲ। ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରିବୁ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ ରାତି 8:15 ଶିଳ୍ପୀ ସସ୍ମିତା ମହାନ୍ତି। ସ୍ପୋର୍ଟସ୍ ସ୍କାନ୍ ରାତି 8:30 ସ୍ପଟଲାଇଟ୍ ରାତି 9:16 ଏବଂ କରେଣ୍ଟ ଆଫେୟାର୍ସ ରାତି 9:30। କାର୍ଯ୍ୟକ୍ରମ ସବୁ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ପ୍ରଚାର କରିବୁ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ରାତି 10:30 ଶିଳ୍ପୀ ଗିରିଜା ଦେବୀ। ଶିଳ୍ପୀ ପରିବେଷଣ କରିବେ ରାଗ ପୂର୍ବୀ। ଏ ଥିଲା ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମରେ ଆସନ୍ତାକାଲି ଶନିବାର 6:10 ପ୍ରଚାର କରିବୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ଶିଳ୍ପୀମାନେ ହେଲେ ସୁଜାତା ମହାପାତ୍ର, ଅକ୍ଷୟ କୁମାର ମହାନ୍ତି, ମଧୁଲିତା ମହାନ୍ତି, ସୁବୀର କୁମାର ଦାସ ଓ ସଙ୍ଗୀତା ମହାପାତ୍ର। କାର୍ଯ୍ୟକ୍ରମ ଚେତନା ଚିନ୍ତନ ଶୁଣିବେ 6:30। ନିବେଦନ କରିବେ ପ୍ରଫୁଲ୍ଲ କୁମାର ମାଝି। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ ଭାଗବତ ଶୁଣିବେ 6:35। 7:25 ପ୍ରଚାର କରିବୁ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। ଚାଷର କଥା 7:40। ଭକ୍ତି ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଶୁଣିବେ 7:45। ଶିଳ୍ପୀମାନେ ହେଲେ କୁମାର ବାପି, ସେବାରାଣୀ ମହାପାତ୍ର ଓ ସବିତା ଦାସ। 8:30 ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣିବେ ରଥଯାତ୍ରା ସେବକମାନଙ୍କର ଭୂମିକା ସମ୍ପର୍କରେ। ବିଶେଷଜ୍ଞ ଭାବେ ଯୋଗଦେବେ ପୂର୍ଣ୍ଣଚନ୍ଦ୍ର ଗୁଚିକାର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। 9:00 ହିନ୍ଦୀ କଥାଚିତ୍ରର ଗୀତ। 9:30 ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ। 10:10 ଖୋଲା ଝରକା। ଦିନ 12:00 ଶୁଣିବେ ଲୋକଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଘୁମରା ଗୀତ, ପରିବେଷଣ କରିବେ ମାର୍କଣ୍ଡ ନାୟକ ସାଥୀ। ସୁଗମ ସଙ୍ଗୀତ ଦିନ 12:30 ଶିଳ୍ପୀମାନେ ହେଲେ ଜିତେନ୍ଦ୍ର ଠାକୁର, ପ୍ରଦୀପ କୁମାର ମିଶ୍ର, ଗୁପ୍ତ ପ୍ରସାଦ ଦାସ, ଶୈଳଭାମା ମହାପାତ୍ର, ସତ୍ୟଭାମା ମହାପାତ୍ର, ସ୍ମୃତି ଅଞ୍ଜନା ମହାନ୍ତି ଏବଂ ବିଚିତ୍ରାନନ୍ଦ ଦେ। ଚାଷର କଥା ଦିନ 1:10। ମହିଳାମାନଙ୍କର କାର୍ଯ୍ୟକ୍ରମ ଶକ୍ତି ରୂପ ପ୍ରଚାର କରିବୁ ଦିନ 1:20। ଦିନ 2:45 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆମର ତୃତୀୟ ଅଧିବେଶନ ଅପରାହ୍ନ 5:00 ଆଉ ଥରେ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 5:30 ଯୁବବାଣୀ, ଏଥିରେ ଶୁଣିବେ ସାପ୍ତାହିକୀ। ସନ୍ଧ୍ୟା 6:30 ଲୋକଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସଂକୀର୍ତ୍ତନ। ପରିବେଷଣ କରିବେ ଶିଳ୍ପୀ ଗୋବିନ୍ଦ ବଞ୍ଚୁର ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। କାର୍ଯ୍ୟକ୍ରମ ଦ୍ୱୟରେ ଲିଖି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଦେଶବନ୍ଦନା। ରାତି 8:15 ହିନ୍ଦୀ ଭକ୍ତି ଗୀତ। ସ୍ପୋର୍ଟସ୍ ସ୍କାନ୍ ରାତି 8:30 ସ୍ପଟଲାଇଟ୍ ରାତି 9:15 ଏବଂ ସଂସ୍କୃତି ଭାରତୀ ରାତି 9:30 ଏବଂ ପରେ ପରେ ରାତି 10:00 ଅଖଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ସବୁ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।
0: ଆଚ୍ଛା ଦାସ ବାବୁ,
3: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
0: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲିକରେ ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ।
2: ଇୟମ୍ ଆକାଶବାଣୀ, ସମ୍ପ୍ରତି ବାର୍ତ୍ତାଃ ଶୂୟନ୍ତାମ୍, ପ୍ରବାଚକଃ ଯତିନ ଶର୍ମା। आदौ मुख्य वार्ताः। प्रधानमंत्री नरेंद्र मोदी न्यूजीलैंड देशस्य समकक्षीयेण सह वार्तालापं विधातुं द्विदिवसीय यात्रायां ऑकलैंड नगरं संप्राप्तवान्। केन्द्रेण मादकद्रव्याणां नियमेषु संशोधनं कृत्वा अधिकमद्ययुक्तानां औषधसूत्रीकरणानां विनियमनं विहितम्। उत्तराखंड राज्ये अत्यधिक वृष्ट्यै ऋतु विभागेन रेड अलर्ट इति रक्तवर्णीया संचेतना प्रसारिता। अपि च फीफा विश्वकप क्रीडायां अद्य रात्रौ द्वितीयायां प्रागुपांत्य क्रीडायां स्पेन देशः बेल्जियम देशेन सह प्रतिस्पर्धिष्यति। अथ वार्ताः विस्तरेण। प्रधानमंत्री नरेंद्र मोदी स्वस्य तिसृणां राष्ट्राणां यात्रायाः अन्तिमे चरणे अद्य

ଆଦିବାସୀ ଗୀତକ୍ରମରେ ଶୁଣୁଥିଲେ ଉରାମ ଗୀତ ପରିବେଷଣ କଲେ ସୁଶୀଳା ଟପୁ ସାଥୀ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନୂଆଦିଲ୍ଲୀ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଏବିଡିଏମ୍ର ତୃତୀୟ ମିଶନ ଷ୍ଟିୟରିଂ ଗ୍ରୁପ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ଓ ସଫଳତା ସମ୍ପର୍କରେ ସମୀକ୍ଷା କରାଯିବା ସହିତ 2031 ମସିହା ପର୍ଯ୍ୟନ୍ତ ମିଶନର ସମ୍ପ୍ରସାରଣ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଏବିଡିଏମ୍କୁ ଆଗାମୀ 2026ରୁ 2031 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ପାଇଁ 2700 କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ ସହ ମିଶନ ଷ୍ଟିୟରିଂ ଗ୍ରୁପ୍ର ଅନୁମୋଦନ ଲୋଡ଼ାଯାଇଛି। ମିଶନର ଆଗାମୀ ପର୍ଯ୍ୟାୟରେ ଦେଶର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏବଂ ପ୍ରତିଟି ନାଗରିକଙ୍କୁ ଆଭା ଆଇଡି ସହ ଯୋଡ଼ିବା ଉପରେ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେବା ପରେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ରୋଗ ନିରୂପଣ ଏବଂ ସ୍ୱାସ୍ଥ୍ୟ ଡାଟା ପରିଚାଳନାରେ କୃତ୍ରିମ ବୁଦ୍ଧିମତାର ସର୍ବୋତ୍ତମ ଉପଯୋଗ କରି ଚିକିତ୍ସା ପ୍ରକ୍ରିୟାକୁ ଅଧିକ ସହଜ ଓ ସ୍ୱଚ୍ଛ କରିବାକୁ ନିଷ୍ପତ୍ତି ନିଆଯାଇଛି।

0: ସ୍ୱଚ୍ଛ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଲୋକଙ୍କ ପାଇଁ ଡିଜିଟାଲ ଓପିଟି ପଞ୍ଜୀକରଣ ଏବଂ ଇ ସଞ୍ଜୀବନୀ ଟେଲି ଯୋଗାଯୋଗ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବା ନେଇ ଡକ୍ଟର ମହାଲିଂ କହିଛନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ସହ ସୁଦୃଢ଼ ଶିକ୍ଷା ଭିତ୍ତିଭୂମି ଗଠନକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ତୋରା କନିଷ୍ଠ ମହାବିଦ୍ୟାଳୟରେ 49,50,000 ଟଙ୍କା ବ୍ୟୟରେ ନିର୍ମିତ ଅଡିଟୋରିୟମ୍ ଏବଂ ବାଳିକା କମନ୍ ରୁମ୍ର ଉଦ୍ଘାଟନ କରିଛନ୍ତି। ଏଥିସହ ପ୍ରାୟ 49,00,000 ଟଙ୍କା ବ୍ୟୟରେ ନିର୍ମିତ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ନୂତନ ଶ୍ରେଣୀ କୋଠରୀ ନିର୍ମାଣର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା ଲାଗୁ କରାଯାଇଛି। ମାତ୍ର ସେଲ୍ଫ ଫାଇନାନ୍ସିଂ ଓ ବୃତ୍ତିଗତ ଶିକ୍ଷା ଉପରେ ଫି ଦେବାକୁ ପଡ଼ିବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଯୋଜନା ଆରମ୍ଭ ହେବା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇବେ। ବ୍ଲକ୍ ଗ୍ରାଣ୍ଡ କଲେଜକୁ ସରକାର ଅର୍ଥ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି।
1: କେଜିରୁ ପିଜି କେବଳ କେତେକ ପ୍ରଫେସନାଲ କଲେଜ, ପ୍ରଫେସନାଲ କୋର୍ସେସ, ସେଲ୍ଫ ଫାଇନାନ୍ସିଂ କୋର୍ସେସ ଏଗୁଡ଼ିକୁ ବାଦ ଦିଆଯାଇ ଆଉ ସବୁ କଲେଜର ସବୁ ଫୋଲ୍ଡ ଗୁଡ଼ିକୁ କେଜିରୁ ପିଜି ଫୋଲ୍ଡ ଭିତରକୁ ଅଣାଯାଇଛି। ତେଣୁ କେହି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ, ଯେହେତୁ ଆଡମିସନ ପ୍ରୋସେସ ଆରମ୍ଭ ହୋଇଯାଇଥିଲା। ଯେଉଁ ଜାଗାରେ ବି ପିଲାମାନେ ପଇସା ବି ଦେଇଛନ୍ତି ତାହାକୁ ସରକାର ରିମ୍ବର୍ସ କରିଦେବେ।
0: ଜମି ଲିଜ୍ ସମ୍ବନ୍ଧୀୟ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ବିଧିବଦ୍ଧ ପ୍ରକ୍ରିୟାର ଯଥାର୍ଥ ପାଳନକୁ ଗୁରୁତ୍ୱ ଦେଇ ଆବଶ୍ୟକୀୟ ସଠିକ୍ ସଂରକ୍ଷିତ ରେକର୍ଡ ପ୍ରଦାନ ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ଉଲ୍ଲେଖ ରହିଛି ଜମି ଲିଜ୍ ସଂକ୍ରାନ୍ତୀୟ ସମସ୍ତ ମାମଲାରେ ନ୍ୟାୟାଳୟଙ୍କ ଆଦେଶ, ପ୍ରଚଳିତ ଆଇନ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାର ଅନୁପାଳନ କରାଯିବା ଆବଶ୍ୟକ। ଏଥିରେ କୌଣସି ଅବହେଳାକୁ ଗୁରୁତର ଭାବେ ନିଆଯିବ। ରାଜ୍ୟ ସରକାର ହସ୍ତତନ୍ତ ହସ୍ତଶିଳ୍ପ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ, ବୁଣାକାର ଓ କାରିଗରଙ୍କ ଆର୍ଥିକ ଉନ୍ନତି ଏବଂ ରାଜ୍ୟର ସମୃଦ୍ଧ ପାରମ୍ପରିକ ବସ୍ତ୍ରକୁ ବିଶ୍ୱ ବଜାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି ବୋଲି ସମବାୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସମ୍ମତ କହିଛନ୍ତି। ପୁରୀରେ ବୟନିକାର ଏକ ନୂତନ ଶୋରୁମ୍କୁ ଉଦ୍ଘାଟନ କରି ଶ୍ରୀ ବଳସମ୍ମତ କହିଛନ୍ତି ଏଠାରେ ଦେଶ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ବସ୍ତ୍ର ଏକତ୍ର ପାଇପାରିବେ। ଏହାଦ୍ୱାରା ରାଜ୍ୟର ପ୍ରାଥମିକ ବୁଣାକାର ସମବାୟ ସମିତି ଓ ବୁଣାକାରମାନଙ୍କ ପାଇଁ ବଜାର ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ଆସନ୍ତା ମାସରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଦାନ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପ୍ରକ୍ରିୟାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଆସନ୍ତା 25 ତାରିଖ ସୁଦ୍ଧା ସମସ୍ତ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ ପାଇଁ ନିର୍ଦ୍ଧାରିତ ହୋଇଛି। ହିତାଧିକାରୀଙ୍କୁ ବାୟୋମେଟ୍ରିକ୍ ଇକେୱାଇସି କରିବାକୁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯୋଜନାରେ 3,17,966 ଜଣ ନୂତନ ଆବେଦନକାରୀ ରହିଛନ୍ତି। 82,036 ଜଣଙ୍କର ଡିବିଟିକୁ ସକ୍ରିୟ କରିବା ପାଇଁ କୁହାଯାଇଛି। ସେଥିମଧ୍ୟରୁ 28,611 ଜଣଙ୍କର ବାୟୋମେଟ୍ରିକ୍ ଇକେୱାଇସି ହୋଇନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
2: ଡାଟା ନେବେ ସୁଭଦ୍ରା ପୋର୍ଟାଲରୁ ଏବଂ

0: ନିଜେ ଯାଇ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରରେ ଏଇ KYC ସମ୍ପନ୍ନ କରାଇଦେବେ July 25 ପୂର୍ବରୁ, ତାହେଲେ ଆପଣମାନେ ଯେଉଁମାନେ ଏଥିରେ ଡ୍ୟୁ ଅଛି ସେମାନଙ୍କୁ ସୁଭଦ୍ରା ବି ମିଳିଯାଇପାରେ। ଯେଉଁ କିସ୍ତି ମିଳିବ ଆମର ରକ୍ଷାବନ୍ଧନରେ, ତା ପୂର୍ବରୁ ଆକୁ ସାରିବା ପାଇଁ ସମସ୍ତଙ୍କୁ କୁହାଯାଇଛି। ଆଉ ଯେଉଁମାନଙ୍କର ଫିଲ୍ଡ ଇନକ୍ୱାରି ଆଗରୁ କେବେ ଯାଇଥିବେ, ଫିଲ୍ଡ ଇନକ୍ୱାରି ପାଇଁ ଆପଣ ନଥିବେ, ସେମାନେ ବି ଏ ଫିଲ୍ଡ ଇନକ୍ୱାରିରେ ସାମିଲ ହୋଇପାରିବେ।
1: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ OTTC ଆର୍ଥିକ ବର୍ଷ 2024-25 ପାଇଁ ରାଜ୍ୟ ସରକାରଙ୍କୁ 1,17,00,000 ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା OTTCର ପରିଚାଳନା ନିର୍ଦ୍ଦେଶକଙ୍କଠାରୁ ଏହି ଚେକ୍ ଗ୍ରହଣ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓସଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ଅନବସର ଦଶମୀରେ ଶ୍ରୀଜୀଉମାନେ ଆଜି ଚକା ଉପରେ ବିରାଜମାନ କରିବେ। ମଧ୍ୟାହ୍ନ ଧୂପ ଭୋଗ ମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅଣସର ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକରେ 140,83,00,000 ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସ୍ଥାନୀୟ RNC ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏହାକୁ ଉଦ୍ଘାଟନ କରିଛନ୍ତି। 51,06,00,000 ବ୍ୟୟରେ 8 ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ପ୍ରାୟ 99,77,00,000 ଟଙ୍କା ବ୍ୟୟରେ ନିର୍ମିତ 15 ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଓ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆସନ୍ତା 14 ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯିବ। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକୁ ନିର୍ଦ୍ଦେଶ ଜାରି କରାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ 2 BEd, MEd ଏବଂ BHed ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ମୋଟ 1500 ସିଟ୍ ରହିଛି। ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସବୁଜ ଓ ସୁନ୍ଦର ପରିବେଶର ଗଠନ ଲକ୍ଷ୍ୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଶତାଧିକ ମୂଲ୍ୟବାନ ତଥା ଔଷଧୀୟ ଚାରା ରୋପଣ କରାଯାଇଛି। କୋରାପୁଟର ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୃଷି ବିଭାଗ ଓ ICAR ମିଳିତ ଆନୁକୂଲ୍ୟରେ 5 ଅନ୍ତର୍ଜାତୀୟ କର୍ମଶାଳା ଓ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧିକାରୀମାନେ ଯୋଗଦେଇ କୃଷି କ୍ଷେତ୍ରରେ ଗବେଷଣା, ନବସୃଜନ ଓ ପ୍ରଯୁକ୍ତିର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। କଟକ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟଚାଷ ଦିବସ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସୁଶାନ୍ତ ନାୟକ, ମଣ୍ଡଳ ସମବାୟ ନିରୀକ୍ଷକ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ଓ ମତ୍ସ୍ୟଚାଷୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ହୀରାକୁଦ ଜଳଭଣ୍ଡାରର 8 ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ସହଯୋଗ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟ ଚାଷୀଙ୍କ ସଶକ୍ତିକରଣ। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ମାଛ ଚାଷ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏବଂ ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ମାଛ ଚାଷର ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ମାଛ ଆଧାରିତ ପ୍ରୋଟିନ୍ର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଏବଂ ଗ୍ରାମାଞ୍ଚଳ ନିଯୁକ୍ତି କ୍ଷେତ୍ରକୁ ମତ୍ସ୍ୟଚାଷ ଅଧିକ ସଶକ୍ତ କରିପାରୁଛି। ଏ କ୍ଷେତ୍ରରେ ମତ୍ସ୍ୟଚାଷୀଙ୍କର ପ୍ରତିବଦ୍ଧତାକୁ ଏହା ପ୍ରତିପାଦନ କରୁଛି। ଚଳିତ ବର୍ଷ ଏକ ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟଚାଷୀଙ୍କ ସଶକ୍ତିକରଣ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମତ୍ସ୍ୟଚାଷୀଙ୍କର ପ୍ରୟାସ କେବଳ ଜୀବିକା ନିର୍ବାହ କରୁନାହିଁ, ବରଂ ଦେଶରେ ସ୍ଥାୟୀ ଜଳଚାଷ ଏବଂ ସମୃଦ୍ଧ ନୀଳ ଅର୍ଥନୀତିର ଦୃଷ୍ଟିକୋଣକୁ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରୁ।

0: ଆସିଛି। ଭାରତୀୟ ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲୁକୁନିହିଙ୍କ ଅବଦାନକୁ ସମ୍ମାନ ପ୍ରଦାନ ଏବଂ ସ୍ମରଣ କରିବା ହେଉଛି ଆଜି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସେମାନେ ଦେଶରେ ମାଛ ଚାଷର ମାର୍ଗଦର୍ଶନ କରିଥିଲେ। 1957 ଆଜିର ଦିବସରେ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ମତ୍ସ୍ୟଚାଷ କ୍ଷେତ୍ରରେ ଏକ ବିପ୍ଳବ ଆଣିଥିଲା। ଦେଶର ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଦିବସକୁ ମଧ୍ୟ ପାଳନ କରାଯାଇଥାଏ। ଏହା ମାଧ୍ୟମରେ ମତ୍ସ୍ୟ ସମ୍ପଦର ନିରନ୍ତର ପରିଚାଳନା ଏବଂ ଏ କ୍ଷେତ୍ରରେ ଅଧିକ ବିଚାର ବିମର୍ଶର ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଏହି ଦିବସ ସୂଚିତ କରିଥାଏ। ଆଧୁନିକ ଜଳ ଚାଷ କୌଶଳ ଗ୍ରହଣ କରିବା, ମାଛ ଉତ୍ପାଦନରେ ଉନ୍ନତି ଆଣିବା ଏବଂ ଜଳୀୟ ସମ୍ପଦ ସଂରକ୍ଷଣ କରିବାରେ ମତ୍ସ୍ୟଚାଷୀଙ୍କର ଉତ୍ସର୍ଗ ଏବଂ ନବସୃଜନକୁ ଏହା ପରିପ୍ରକାଶ କରିଥାଏ। ବିଗତ କିଛି ବର୍ଷ ଧରି ବୈଜ୍ଞାନିକ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ହସ୍ତକ୍ଷେପ ଦ୍ୱାରା ମତ୍ସ୍ୟଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ମତ୍ସ୍ୟଚାଷକୁ ପ୍ରାଥମିକତା ପ୍ରଦାନ କରିବା ସହ ସରକାର ଦେଶରେ ନୀଳ ବିପ୍ଳବ ମାଧ୍ୟମରେ ଆର୍ଥିକ ପ୍ରଗତି ଏବଂ ସମୃଦ୍ଧି ଆଣିବାରେ ଲକ୍ଷ୍ୟ ରଖିଛନ୍ତି। ଗଭୀର ସମୁଦ୍ରରେ ନିରନ୍ତର ମାଛ ଧରିବା, ମତ୍ସ୍ୟ ଭିତ୍ତିଭୂମି, ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଏବଂ ଉପକୂଳ ଜୀବିକାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ନେଇ ଗଭୀର ସମୁଦ୍ର ମାଛଧରା ମିଶନ କାର୍ଯ୍ୟକାରୀ କରାଯାଇଛି। ଦୀର୍ଘସ୍ଥାୟୀ ସାମୁଦ୍ରିକ ଅର୍ଥନୀତିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଓଡ଼ିଶାକୁ ବିଶ୍ୱସ୍ତରରେ ସାମୁଦ୍ରିକ ଖାଦ୍ୟ ପେଣ୍ଠସ୍ଥଳୀରେ ପରିଣତ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗତକାଲି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିଥିଲେ। ଗଭୀର ସମୁଦ୍ରରେ ମାଛ ଧରିବା ଏବଂ ସନ୍ତୁଳିତ ସାମୁଦ୍ରିକ ପରିବେଶକୁ ରକ୍ଷା କରିବା ତଥା ମତ୍ସ୍ୟଜୀବୀଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିବା ଏହି ମିଶନର ପ୍ରମୁଖ ଲକ୍ଷ୍ୟ। ଗଭୀର ସମୁଦ୍ରରେ ମାଛ ଧରିବା ନେଇ ଜାହାଜ କିମ୍ବା ବଡ଼ ନୌକାର ମାଲିକଙ୍କୁ ଉପରାଷ୍ଟ୍ରପତି ଅନୁମତି ପତ୍ର ବଣ୍ଟନ କରିଛନ୍ତି। ଏହାଦ୍ୱାରା ଯୋଗ୍ୟ ଭାରତୀୟ ମାଛଧରା ଜାହାଜଗୁଡ଼ିକ ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ମାଛ ଧରିବା ପାଇଁ ଅନୁମତି ପ୍ରାପ୍ତ ହୋଇଛନ୍ତି। 2015 ଏ କ୍ଷେତ୍ରରେ ସରକାର 38,572 କୋଟି ଟଙ୍କାର ନିବେଶ କରିଛନ୍ତି। ଏହାଦ୍ୱାରା ଦେଶର ମତ୍ସ୍ୟ ଉତ୍ପାଦନ 2 ଗୁଣରୁ ଅଧିକ ହୋଇଛି। 2013-14 ଆର୍ଥିକ ବର୍ଷରେ ମତ୍ସ୍ୟ ଉତ୍ପାଦନ 95,79,000 ଟନ୍ ହୋଇଥିବା ବେଳେ 2023-24 ଆର୍ଥିକ ବର୍ଷରେ ଏହା 195,00,000 ଟନ୍କୁ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ରେକର୍ଡ ସଂଖ୍ୟକ 104% ଅଭିବୃଦ୍ଧି ଘଟିଛି। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 73,890 କୋଟି ଟଙ୍କାରେ ପହଞ୍ଚିଥିଲା। ଦେଶରେ ଜଳ ସମ୍ପଦର ଶକ୍ତି ଏବଂ ସରକାରଙ୍କର ଏ ଦିଗରେ ରହିଥିବା ପ୍ରତିବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ଚିଙ୍ଗୁଡ଼ି ରପ୍ତାନୀରେ ଭାରତ ବିଶ୍ୱର ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଛି। ଗତ 1 ଦଶନ୍ଧି ମଧ୍ୟରେ ଚିଙ୍ଗୁଡ଼ି ଉତ୍ପାଦନ 270%କୁ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଦେଶରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ ସଶକ୍ତ ହୋଇଛନ୍ତି। ବିଶ୍ୱସ୍ତରରେ ଭାରତ ଏବେ ଦ୍ୱିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ଏବଂ ଦ୍ୱିତୀୟ ବୃହତ୍ତମ ଜଳଚର ପାଳନ ଦେଶ ଭାବେ ମାନ୍ୟତା ଲାଭ କରିଛି। ଦେଶର ମୋଟ ମାଛ ଉତ୍ପାଦନର 75%ରୁ ଅଧିକ ଅନ୍ତର୍ଦେଶୀୟ ମତ୍ସ୍ୟଚାଷରୁ ହିଁ ମିଳିପାରୁଛି। ସରକାର ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ୱଳ୍ପ ସୁଧ ହାରରେ ବ୍ୟାଙ୍କ ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସୁବିଧା ପ୍ରଦାନ କରିଛନ୍ତି। ଜାତୀୟ ମତ୍ସ୍ୟଚାଷୀ ଦିବସ ନୀଳ ଅର୍ଥନୀତି ବିପ୍ଳବ କ୍ଷେତ୍ରରେ ଆମର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତିକୁ ନେଇକରି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରାର ସୁପରିଚାଳନା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ। ଆଇବା ରାକ୍ଷୀ ପୁନୀ ଦିନ ଦିଆଯିବା ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜମି ଲିଜ୍ ବାବଦ ରେକର୍ଡର ଠିକ୍ ଭାବେ ଦେଖରେଖ ଲାଗି ରାଜସ୍ୱ ବିଭାଗ ତରଫ ଜାରି ହେଲା କଡ଼ା ନିର୍ଦ୍ଦେଶ। ଆଉର୍ ବାହାରିଲା ବିଏଡ୍ ଏମ୍ଏଡ୍ ଆଉ ବିଏଚ୍ଏଡ୍ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଫଲ। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଆଇବା ରଥଯାତ୍ରାକୁ ନେଇକରି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। 10 ସୂତ୍ରୀ ନିର୍ଦ୍ଦେଶକୁ ମାନିକରି ରଥଯାତ୍ରାର ସୁପରିଚାଳନା କରବାରକେ ମୁଖ୍ୟମନ୍ତ୍ରୀ ବୈଠକଟି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ନୀତିକାନ୍ତିମାନଙ୍କୁ ଠିକ୍ ସମୟତି କରବାର, ଯାତ୍ରୀମାନଙ୍କର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଅଗ୍ନିଶମ ସେବା ଉପରେ ଜୋର୍ ଦିଆଯିବାର ସହିତ ସବୁ ସ୍ତରର ଅଧିକାରୀ ଆଉ କର୍ମଚାରୀମାନଙ୍କ ଭିତରେ ସହଯୋଗ ଆଉ ତାଲମେଲ ରଖବାରକେ ମୁଖ୍ୟମନ୍ତ୍ରୀ କହିଛନ୍। ରଥଯାତ୍ରା ସମିଆତି ସୁରକ୍ଷା ଲାଗି 12,000 ପୁଲିସ ଆଉ ସିଏପିଏଫ୍ ଯବାନ ମୁତୟନ କରାଯାଇଥିବା ବେଳେ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ଇତର ସହିତ ତଟରକ୍ଷୀ ବାହିନୀ ଆଉ ଭାରତୀୟ ନୌସେନା ଭିଲ୍ ସଜାଗ ରହିବେ। ଭକ୍ତମାନଙ୍କର ସୁବିଧା ଲାଗି ସହରନ 437 ସିସିଟିଭି କ୍ୟାମେରା, 65 ବଡ଼ ଏଲ୍ଇଡି ସ୍କ୍ରିନ୍, 1700 ବାୟୋ ଟଏଲେଟ୍ ଆଉ 8 ଅସ୍ଥାୟୀ ଡାକ୍ତରଖାନାର ବ୍ୟବସ୍ଥା କରାଯାଇଛି। ଇତର ସହିତ ଦିବ୍ୟାଙ୍ଗ ଆଉ ବୟୋଜ୍ୟେଷ୍ଠ ଭକ୍ତମାନଙ୍କ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରର ଖାସ୍ ଦର୍ଶନ ଆଉ ହେଲ୍ପ ଡେସ୍କର ଭିଲ୍ ବ୍ୟବସ୍ଥା ହେବା। ଇ ବଛର ପୁରୀକେ 300 ଅଏତକା ଟ୍ରେନ୍ ଚଳାଚଳ କରବାରକେ ଥିବାରୁ ଟ୍ରେନ୍ର ସମୟ ଅନୁସାରେ ଭିଡ଼ ନିୟନ୍ତ୍ରଣ ଆଉ ସୂଚନା ଦେବାରକେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ଆଇବା ରାକ୍ଷୀ ପୁନି ଅବସରରେ ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ଦିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନର ହୋଇଥିବାର ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ସୁଭଦ୍ରା ଯୋଜନା ବାବଦେ ସୂଚନା ଦେଇକରି ଶ୍ରୀମତୀ ପରିଡ଼ା କହିଛନ୍, ଏହାଦିତକ ଏହି ଯୋଜନାଥି 317,966 ଜଣ ନୂଆ ଆବେଦନକାରୀ ରହିଛନ୍। ଡିବିଟିର ସକ୍ରିୟକରଣ, ଇ କେୱାଇସି, ଏନ୍ପିସିଆଇ ମେପିଂ ବାଗିର କାମର ଅଗ୍ରଗତିକୁ ନେଇକରି ସମୀକ୍ଷା କରାଯାଇଛି। ଇଥି 82,036 ଡିବିଟି ସକ୍ରିୟ କରବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇବା 25 ତାରିଖ ତକ ହିତାଧିକାରୀମାନଙ୍କର କ୍ଷେତ୍ରସ୍ତରୀୟ ଯାଞ୍ଚ କରବାରକେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍।
1: 317,966 ସମସ୍ତଙ୍କର ଡିବିଟି ସକ୍ରିୟକରଣ, ଇ କେୱାଇସି, ଫିଲ୍ଡ ଇନ୍କ୍ୱାରି, ଏନ୍ପିସିଆଇ ମ୍ୟାପିଂ, ପେମେଣ୍ଟର ଫାଇଲ୍ ପ୍ରସ୍ତୁତି ଏବଂ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟରେ ଅଗ୍ରଗତିର ଆଜି ପୁରା ସମୀକ୍ଷା ହୋଇଥିଲା। 82,036 ଡିବିଟି ସକ୍ରିୟକରଣ ପାଇଁ କୁହାଯାଇଛି। 28,611 ବାୟୋମେଟ୍ରିକ ଇକେୱାଇସି, 353,069 ଫିଲ୍ଡ ଇନ୍କ୍ୱାରି ସମ୍ବନ୍ଧୀୟ ମାମଲା ଶୀଘ୍ର ସମ୍ପନ୍ନ କରିବାକୁ ଗୁରୁତ୍ୱ ଦିଆଯାଇଛି।
0: ଜମି ଲିଜ୍ ବାବଦ ରେକର୍ଡର ଠିକ୍ ଭାବେ ଦେଖରେଖ ଲାଗି ରାଜସ୍ୱ ଅବିପର୍ଯ୍ୟୟ ପରିଚାଳନା ବିଭାଗ ତରଫ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିକରି ନ୍ୟାୟିକ ମାମଲାତି ହାଇକୋର୍ଟଙ୍କ ଆଦେଶ ଆଉ ଧାରିଛି ହୋଇଥିବାର ପ୍ରକ୍ରିୟାକୁ ମାନବାର ସହିତ ଜରୁରୀ ରେକର୍ଡ ସୁରକ୍ଷିତ ଭାବେ ସଂରକ୍ଷଣ କରିକରି ଠିକ୍ ସମିଆତି ଅଦାଲତକେ ଦେବାରକେ କହିଛନ୍। ଜମି ଲିଜ୍ ମାମଲାତି କେନ୍ସି ଅବହେଳା କି ଡେରି ଗୁରୁତର ସହିତ ନିଆଯିବା ବୋଲି ବିଭାଗ ତରଫ କୁହାଯାଇଛି। ଜିଲ୍ଲାପାଳମାନେ ପରିଦର୍ଶନ ସମିଆତି ନଥିପତ୍ର ଯାଞ୍ଚ କରିକରି ତାର ସୁରକ୍ଷା ଆଉ ଉପଲବ୍ଧିକେ ସୁନିଶ୍ଚିତ କରିବେ। ଇତାର ଜରିଆ ରାଜସ୍ୱ ପ୍ରଶାସନକେ ସ୍ୱଚ୍ଛ ଆଉ ସୁବ୍ୟବସ୍ଥିତ କରବାର ଦିଗେ ବିଭାଗର ପ୍ରତିବଦ୍ଧତା ରହିଛି ବୋଲି ଡକ୍ଟର ପାଢ଼ୀ ସ୍ୱଷ୍ଟ କରିଛନ୍। ରାଜ୍ୟ ଆଇବା ବଛର ଏପ୍ରିଲ ଆଉ ମେ ମାସେ ପଞ୍ଚାୟତ ଆଉ ପୌର ନିର୍ବାଚନ ହେବା ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ କହିଛନ୍। ପଞ୍ଚାୟତ ଆଉ ପୌର ନିର୍ବାଚନ ଲାଗି ରାଜସ୍ୱ ଉପଖଣ୍ଡ ଆୟୁକ୍ତ ଆର୍ଡିସି ଆଉ

0: ଜିଲ୍ଲାପାଳଙ୍କ ସହିତ ବୈଠକ ହୋଇଛି ବୋଲି ଶ୍ରୀ ଦାସ କହିଛନ୍।
1: ଅର୍ଲି 2027 ରେ ଆମର ପଞ୍ଚାୟତ ଉପରାଞ୍ଚଳ ନିର୍ବାଚନ ହେବ। ଇସିଆଇଙ୍କ ରୋଲ୍ ପବ୍ଲିଶ ହେଲା ପରେ ତାହାକୁ ଆମେ ଯୋଉ ଭାଗ କରିବୁ ଆମର ୱାର୍ଡ ୱାରି ଡୋର୍ ଟୁ ଡୋର୍ ସର୍ଭେ ମାଧ୍ୟମରେ କରିବୁ, ଫଳରେ ଗୋଟେ କ୍ଲିନ୍ ଅପଡେଟେଡ୍ ଏରର୍ ଫ୍ରି ବୁଥ୍ ୱାରି ଇଲେକ୍ଟ୍ରାଲ ରୋଲ୍ଟେ ବାହାରିବ। ଆମର ଉଦ୍ଦେଶ୍ୟ ହେଲା ଏଥିରେ ବୁଥ୍ର ସବୁ ଭୋଟର ସେଇ ବୁଥ୍ରେ ଯେମିତି ଭୋଟ ଦେବେ।
0: ସୂଚନା ଅନୁସାରେ ଆଇବା 21 ତାରିଖ ଓସ୍ୱାନ୍ ପ୍ଲାଟଫର୍ମଟି ଆବାସୀ ଜରିଏ ନିର୍ବାଚନ ବାବଦ ଗୋଟିଏ ବୈଠକ ହେବା। ଏଥିଲାଗି ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ବୈଠକଟି ସବୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୋଡାଲ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଯୋଗ ଦେବାରକୁ ନିର୍ଦ୍ଦେଶ ଦିଆଯାଇଛି। ବୁଥ୍ସ୍ତରୀୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ଲାଗି ଘରକେ ଘର ସର୍ଭେ କାମର ଅଗ୍ରଗତି ବାବଦେ ସମୀକ୍ଷା କରାଯିବାର ସହିତ 2022 ସହରାଞ୍ଚଳ ନିର୍ବାଚନ ବାବଦ ବିଲ୍ ଆଉ ବ୍ୟବହାର ପ୍ରମାଣପତ୍ର ସ୍ଥିତିର ବୈଠକଟି ସମୀକ୍ଷା କରାଯିବା। ଭୁବନେଶ୍ୱରରେ ଥିବା ରେଲ ସଦନଠାରେ 198 ନମ୍ଘର ରକ୍ଷା ପେନ୍ସନ ସମାଧାନ ଶିବିର ଆୟୋଜନ କରାଯାଇଛି। ଭାରତୀୟ ସେନା ଓ ପ୍ରତିରକ୍ଷା ଆକାଉଣ୍ଟସ୍ ମହାନିୟନ୍ତ୍ରକଙ୍କ ମିଳିତ ସହଯୋଗତି ହୋଇଥିବା ଶିବିରଟି ସଶସ୍ତ ବାହିନୀର ଅବସରପ୍ରାପ୍ତ ସୈନିକ ଆଉ ଭେଟେରାନ୍ମାନଙ୍କ ପେନ୍ସନ ବାବଦ ଭିନ୍ ଭିନ୍ ଅଭିଯୋଗ ଆଉ ସମସ୍ୟାର ସମାଧାନ ଉପରେ ଆଲୋଚନା କରାଯାଇଛି। ଖାସକରି ବିଚାରାଧୀନ ମାମଲାମାନଙ୍କ ସମାଧାନ, ସରଳ କାର୍ଯ୍ୟପନ୍ଥା ଆଉ ଭିନ୍ ଭିନ୍ ବିଭାଗ ଭିତରେ ସଠିକ୍ ତାଲମେଲ ଉପରେ ଜୋର୍ ଦିଆଯାଇଥିଲା। କାର୍ଯ୍ୟକ୍ରମଟି କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତ ଆଉ ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2026-27 ଶିକ୍ଷାବର୍ଷ ଲାଗି ଦ୍ୱିବର୍ଷିଆ ବିଏଡ୍, ଏମ୍ଏଡ୍ ଆଉ ବିଏଚ୍ଏଡ୍ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଫଲ ଆଜି ବାହାରିଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକେ ଯାଇକରି ନିଜର ପରୀକ୍ଷା ଫଲ ଦେଖିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟର 31 ଶିକ୍ଷକ ଶିକ୍ଷା ଅନୁଷ୍ଠାନଟି ବିଏଡ୍ ଲାଗି 2450, ଏମ୍ଏଡ୍ ଲାଗି 300 ଆଉ ବିଏଚ୍ଏଡ୍ ଲାଗି 50 ସିଟ୍ ରହିଛି। ପ୍ରୋଭିଜନାଲ ମାର୍କକେ ନେଇକରି କେନ୍ସି ପ୍ରକାର ଆପତ୍ତି ଥିଲେ ଛାତ୍ରଛାତ୍ରୀମାନେ ଜୁଲାଇ 13 ତାରିଖ ତକ ବେଲବୁଡ଼ାର 6 ତକ ସାମ୍ସ ପୋର୍ଟାଲଟି ଅନ୍ଲାଇନ୍ ଅବଜେକ୍ସନ୍ ମଡ୍ୟୁଲ୍ ଜରିଏ ଅଭିଯୋଗ ଦାଖଲ କରିପାରିବେ। ସବୁ ଅଭିଯୋଗ ନିଷ୍ପତ୍ତି ଉତ୍ତରୁ ଚୂଡ଼ାନ୍ତ ମାର୍କ ଆଧାରଟି ନାଁ ଲେଖା ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ କୁହାଯାଇଛି। କେଜିନୁ ପିଜି ତକ ମାହାଲିଆ ଶିକ୍ଷାକେ ନେଇକରି ଦେଖାଦେଇଥିବା ଦ୍ୱନ୍ଦ୍ୱକେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱଷ୍ଟ କରିଛନ୍। ସେ କହିଛନ୍, ବୃତ୍ତିଗତ ଆଉ ସେଲ୍ଫ ଫାଇନାନ୍ସିଂ କୋର୍ସ ଛଡ଼ା ବାକି ସବୁ ପାଠ୍ୟକ୍ରମଟି ଶିକ୍ଷାକେ ପୂରା ମାହାଲିଆ କରାଯାଇଛି। ଯୋଜନା ଆଗନୁ ଯେନ୍ମାନେ ନାଁ ଲେଖାବାର ଲାଗି ଟଙ୍କା ଦେଇସାରିଛନ୍ ସେମାନଙ୍କୁ ଟଙ୍କା ଫେରାଯିବା। ବ୍ଲକ୍ ଗ୍ରାଣ୍ଟ କଲେଜ ବାବଦେ ମନ୍ତ୍ରୀ କହିଛନ୍, ସରକାର ଇ କଲେଜମାନଙ୍କୁ ଦରକାରୀ ଟଙ୍କା ଯୋଗାଇଦେବେ। ପୁରୀ ଶ୍ରୀମନ୍ଦିର ଆଜି ଦଶମୀ ତିଥି ଶ୍ରୀଜୀଉମାନଙ୍କର ଚକାବିଜି ନୀତି ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଆଉ ଉଷୋ ଲାଗି ଉତ୍ତରୁ ମହାପୁରୁ ଆଜି ଶୁଇବାର ଅବସ୍ଥାନୁ ଉଠିକରି ବସିବେ। ଅନବସର ଦଶମୀ ଅବସରରେ ମହାପୁରୁମାନେ ଆଜି ଚକା ଉପରେ ବିରାଜମାନ କରିବେ। ମହାପୁରୁମାନଙ୍କୁ ପୂରାପୂରି ଠିକ୍ କରିବା ଲାଗି ମଧ୍ୟାହ୍ନ ଧୂପ ଉତ୍ତରୁ ରାଜବୈଦ୍ୟ ଶ୍ରୀମନ୍ଦିର ଗାର୍ଦକେ ଦଶମୂଳ ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥି ଅବସରରେ ଆଇବାକାଲ ମହାପୁରୁମାନେ ଇ ମୋଦକ ଖାଇକରି ପୂରାପୂରି ଠିକ୍ ହେବେ ବୋଲି ବିଶ୍ୱାସ ରହିଛି। ରଥଯାତ୍ରା ସମିଆତି ସୁରକ୍ଷା ବ୍ୟବସ୍ଥା ଲାଗି ପୁରୀ ଜିଲ୍ଲାପାଳ ସହରର 5 କିଲୋମିଟର ପରିସର ଭିତରେ ଥିବା ଇଲାକାକେ ଆଇବା 16-27 ତାରିଖ ତକ ନିଷେଧ ଉଡ଼ାଣ କ୍ଷେତ୍ର ଭାବେ ଘୋଷଣା କରିଛନ୍। ଏହି ସମୟ ଭିତରେ ଡ୍ରୋନ୍ର ଅନଧିକୃତ ପରିଚାଳନା ଉପରେ ନିଷେଧାଦେଶ ଜାରି କରାଯାଇଛି। ମାଛ ଚାଷୀମାନଙ୍କର ବିକାଶ ଆଉ ସେମାନଙ୍କର ଅବଦାନକେ ସ୍ୱୀକୃତି ଦେବା ଲକ୍ଷ୍ୟ ନେଇକରି ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶେ ମାଛ ଚାଷ କ୍ଷେତ୍ରଟି ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଆଉ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲୁକୁନିହିଙ୍କର ଅବଦାନକେ ସମ୍ମାନ ଜଣାବାର ଲାଗି ଏହି ଦିବସ ପାଳନ କରାଯାଇସି। ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ରାଜ୍ୟର ସବୁ ମାଛ ଚାଷୀ, ଉଦ୍ୟୋଗୀ ଆଉ ମାଛ ଚାଷ ସାଙ୍ଗେ ଜଡ଼ିତ ସମ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍। ଏହି କ୍ଷେତ୍ରଟି ଓଡ଼ିଶାକେ ଗୋଟିଏ ଆଗଧାଡ଼ିର ରାଜ୍ୟ ବନେଇକରି ଭିଜନ 2036ର ଲକ୍ଷ୍ୟ ପୂରା କରବାର ଲାଗି ଆଗ୍କେ ଆସ୍ପାରକେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ମାଛ ଉତ୍ପାଦନ, ରପ୍ତାନୀ ଆଉ ମତ୍ସ୍ୟଜୀବୀମାନଙ୍କର ସଶକ୍ତିକରଣ ଦିଗେ ସରକାର ପଦକ୍ଷେପ ନେଉଛନ୍ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦିନିକିଆ ବରଗଡ଼ ଗସ୍ତି ଆସିକରି 2 ଶିକ୍ଷାନୁଷ୍ଠାନର ନୂଆକରି ତିଆରି ହୋଇଥିବାର ଭିତ୍ତିଭୂମିର ଉଦ୍ଘାଟନ କରିଛନ୍। ବରଗଡ଼ ବ୍ଲକ ତୋରା କନିଷ୍ଠ ମହାବିଦ୍ୟାଳୟର 49,50,000 ଟଙ୍କା ଖର୍ଚ୍ଚାତି ତିଆରି ହୋଇଥିବା ପ୍ରେକ୍ଷାଳୟ ଆଉ ବାଳିକା କମନ୍ ରୁମ୍ ଆଉ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର 49,53,000 ଟଙ୍କାତି ତିଆରି ନୂଆ ଶ୍ରେଣୀ କୋଠାର ଉଦ୍ଘାଟନ କରିଛନ୍। ରାଜ୍ୟ ଗୁଣାତ୍ମକ ଶିକ୍ଷା ସାଙ୍ଗେ ବର୍କସ୍ ଶିକ୍ଷା ଭିତ୍ତିଭୂମିକେ ସରକାର ପ୍ରାଧାନ୍ୟ ଦେଉଛନ୍ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଏ ଅବସରରେ କହିଛନ୍। ପାଣିପାଗ। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାନୁ କେତେଟା ଜାଗାନ ହାଲକା ନୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆଇବା ଚାରି ଦିନ ତକ ଭିନ୍ ଭିନ୍ ଜିଲ୍ଲାନ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ଓମାନ ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ସ୍ପେନ୍ ଭେଟିବ ବେଲ୍ଜିୟମ୍କୁ ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି ଅକ୍ଲ୍ୟାଣ୍ଡ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କର ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ମଧ୍ୟ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ଉଭୟ ଦେଶର ଲୋକେ ଭାରତୀୟ ତ୍ରିରଙ୍ଗା ହାତରେ ଧରି କିଆ ଉରା ମୋଦି ଉଚ୍ଚାରଣ କରି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ପ୍ରାୟ 40 ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି 2 ଦିନ ଲାଗି ଏହି ଐତିହାସିକ ଗସ୍ତ କରିଛନ୍ତି ତାଙ୍କର ଏହି ଗସ୍ତ ଲାଗି ନ୍ୟୁଜିଲାଣ୍ଡରେ ଅନେକ ଉତ୍ସାହ ପରିଲକ୍ଷିତ ହୋଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି ଏହି ଗସ୍ତ ଅବସରରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶ ଶିକ୍ଷା ଜ୍ଞାନକୌଶଳ ଜନସମ୍ପର୍କ ଆଦି କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର ଆଶା କରାଯାଉଛି

ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମ୍ପ୍ରତି ଅଷ୍ଟ୍ରେଲିଆ ଗସ୍ତ ଅବସରରେ ସେଠାରେ ତାଙ୍କୁ ପ୍ରଦାନ କରାଯାଇଥିବା ଆତିଥେୟତା ଲାଗି ସେ ଅଷ୍ଟ୍ରେଲିଆ ସରକାର, ଜନସାଧାରଣ ଏବଂ ବିଶେଷକରି ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି ତାଙ୍କର ଅଷ୍ଟ୍ରେଲିଆ ଗସ୍ତ ସଫଳ ହୋଇଛି। ତାଙ୍କର ଏହି ଗସ୍ତ ଦ୍ୱାରା ଭାରତ ଅଷ୍ଟ୍ରେଲିଆ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ଲାଗି ନୂତନ ସୁଯୋଗ ସୃଷ୍ଟି ହୋଇପାରିବ। ଅଷ୍ଟ୍ରେଲିଆ ଗସ୍ତର ସଫଳତା ଦ୍ୱାରା ଉଭୟ ଦେଶ ଉପକୃତ ହୋଇପାରିବେ। ଏତଦ୍ବ୍ୟତୀତ ବିଶ୍ୱ ସମ୍ପ୍ରଦାୟ ପ୍ରତି ଏହାର ଏକ ସକାରାତ୍ମକ ଅବଦାନ ରହିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆଶାବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ମସ୍କାଟଠାରେ ତାଙ୍କର ଓମାନ ପ୍ରତିପକ୍ଷ ବାଦର ବିନ୍ ହମାଦ ଅଲ୍ ବୁସାଇଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ବାଣିଜ୍ୟ, ପୁଞ୍ଜିନିବେଶ, ଯୋଗାଯୋଗ, ବୈଷୟିକ ଜ୍ଞାନକୌଶଳ, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା, ସାମୁଦ୍ରିକ ଓ ସାଇବର କ୍ଷେତ୍ର ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହିସବୁ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏହାଛଡ଼ା ଉପସାଗରୀୟ ଅଞ୍ଚଳର ବିକାଶ ଉପରେ ଉଭୟ ନେତା ବିସ୍ତୃତ ଆଲୋଚନା କରିବା ସହିତ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଭାରତ ଓମାନ ମଧ୍ୟରେ ରଣନୈତିକ ଭାଗିଦାରୀର ବିଶ୍ୱାସ ଓ ଶକ୍ତି ଏହି ଆଲୋଚନା ମାଧ୍ୟମରେ ପ୍ରତିଫଳିତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଇତିମଧ୍ୟରେ ଓମାନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଭାରତ ଓମାନ ମଧ୍ୟରେ ଦୀର୍ଘଦିନରୁ ରହିଆସିଥିବା ସାମୁଦ୍ରିକ ସମ୍ପର୍କ ଦୁଇ ଦେଶର ଜନସାଧାରଣଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ଯୋଡ଼ି ରଖିଛି। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ଭାଗିଦାରୀକୁ ଏକ ସଶକ୍ତ ଭିତ୍ତିଭୂମି ପ୍ରଦାନ କରିବାରେ ସହାୟକ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇ ଶ୍ରୀ ଆଲବୁସାଇଦି କହିଛନ୍ତି ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଜାହାଜ ଚଳାଚଳ ସମ୍ପର୍କରେ ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଜୟଶଙ୍କରଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ଏ ଦିଗରେ ସମର୍ଥନ ଲାଗି ସେ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଡକ୍ଟର ଜୟଶଙ୍କର ଆଜି ଓମାନରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ସେଠାରେ ସ୍ଥାନୀୟ ଭାରତୀୟ ବଂଶୋଦ୍ଭବଙ୍କର ବିଭିନ୍ନ କ୍ଷେତ୍ରରେ ଅବଦାନ ଏବଂ ଉତ୍ସାହ ମାଧ୍ୟମରେ ଭାରତ ଓମାନ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ଉଭୟ ସମାଜ ଓ ଦୁଇ ଦେଶର ଭାଗିଦାରୀ ପ୍ରତି ସେମାନଙ୍କର ଅବଦାନକୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଛନ୍ତି। ଦେଶର ବିଦ୍ୟୁତ୍ ଚାହିଦାର 50% ଦ୍ୱିତୀୟ ଥର ଲାଗି ସ୍ୱଚ୍ଛ ଶକ୍ତି ଦ୍ୱାରା ପୂରଣ ହୋଇପାରିଛି ବୋଲି ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି ଚଳିତ ମାସ 6 ତାରିଖରେ ନବୀକରଣୀୟ ଶକ୍ତି ଉତ୍ସରୁ 50.2% ଶକ୍ତି ଯୋଗାଣ ସଫଳ ହୋଇଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏହି କ୍ଷେତ୍ରରେ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ବିହାର ଗସ୍ତ କରିବେ। ଏହି ଗସ୍ତ ଅବସରରେ ଉପରାଷ୍ଟ୍ରପତି ବିହାର ବିଧାନସଭା ସଦସ୍ୟମାନଙ୍କର ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେବେ। ଏହି ତାଲିମ କାର୍ଯ୍ୟକ୍ରମ ବିହାର ସାଧାରଣ ପ୍ରଶାସନ ଓ ସହରାଞ୍ଚଳ ବିକାଶ ପ୍ରତିଷ୍ଠାନରେ ଆୟୋଜିତ ହୋଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଥିବାରୁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁର୍ଗାନ ଆଜି ସଂସଦ ଭବନ ପରିସରରେ ଏହାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି ଆଗାମୀ ଅଧିବେଶନ ଲାଗି ସଂସଦରେ ହେବାକୁ ଥିବା ବିଭିନ୍ନ ବୈଧାନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିବା ସହିତ ଏଥିଲାଗି ଆବଶ୍ୟକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଦେଶର ଉତ୍ତରାଞ୍ଚଳ ରେଳବାଇର 680 କିଲୋମିଟର ଦୀର୍ଘ ରେଳପଥରେ କବଚ ସୁରକ୍ଷା ବ୍ୟବସ୍ଥା ସ୍ଥାପନ ଲାଗି 206 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ୱାରା ସମ୍ପୃକ୍ତ ରେଳପଥର ସୁରକ୍ଷା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ତଥା ମାତ୍ରାଧିକ ଟ୍ରେନ୍ ଚଳାଚଳ କରୁଥିବା ରେଳପଥଗୁଡ଼ିକରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସୁରକ୍ଷା ବ୍ୟବସ୍ଥା ସ୍ଥାପନ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଏ ସମ୍ପର୍କରେ ସୂଚନା ଦେଇ ରେଳ ମନ୍ତ୍ରଣାଳୟ କହିଛି କବଚର 4.0 ସଂସ୍କରଣ ଦିଲ୍ଲୀ ଡିଭିଜନର ରେୱାରୀ ଦିଲ୍ଲୀ ଏବଂ ଶକୁରବସ୍ତି ଭତିଣ୍ଡା ସେକ୍ସନରେ କାର୍ଯ୍ୟକାରୀ କରାଯିବ। ଟ୍ରେନ୍ ଧକ୍କା ଭଳି ବିପଦପୂର୍ଣ୍ଣ ଅଘଟଣ ସମୟରେ ଏବଂ ଏପରିକି କୁହୁଡ଼ି ଭଳି ପ୍ରତିକୂଳ ପାଗରେ ମଧ୍ୟ ଏହି ବ୍ୟବସ୍ଥା ମାଧ୍ୟମରେ ସୁରକ୍ଷା ପ୍ରଦାନ କରାଯାଇପାରିବ ବୋଲି ମନ୍ତ୍ରଣାଳୟ କହିଛି।

0: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଥିରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି, ଏହି ମିଶନ ଅଧୀନରେ ଦେଶବ୍ୟାପୀ ଏକ ସଶକ୍ତ ଡିଜିଟାଲ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସ୍ଥାପନ କରାଯାଇପାରିଛି। ଦେଶବାସୀଙ୍କୁ ଏହି ଯୋଜନା ମାଧ୍ୟମରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ସମ୍ପୃକ୍ତ ଭିତ୍ତିଭୂମିର କିଭଳି ସର୍ବାଧିକ ଉପଯୋଗ କରାଯାଇପାରିବ ତା ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱାରୋପ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସମାବେଶୀ ସୁଗମ ତଥା ସହଜରେ ଉପଲବ୍ଧ ହୋଇପାରୁଥିବା ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଶ୍ୱର ସର୍ବବୃହତ୍ ଏହି ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ପ୍ରାୟ 94 କୋଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ନମ୍ବର ସୃଷ୍ଟି କରାଯାଇପାରିଛି ଏବଂ 105 କୋଟି ସ୍ୱାସ୍ଥ୍ୟ ରେକର୍ଡ ସଂଯୋଗ ହୋଇଛି। ଏତଦ୍ବ୍ୟତୀତ ପ୍ରାୟ 10 ଲକ୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଥିରେ ପଞ୍ଜୀକୃତ ହୋଇଥିବା ବେଳେ 5,30,000 ଉର୍ଦ୍ଧ ସ୍ୱାସ୍ଥ୍ୟ ଯତ୍ନ କେନ୍ଦ୍ର ଏହି ମିଶନ ଅଧୀନରେ ଦେଶବ୍ୟାପୀ ସ୍ଥାପନ କରାଯାଇଛି ବୋଲି ବୈଠକରୁ ସୂଚନା ମିଳିଛି। ଫିଫା ବିଶ୍ୱକପ୍ରେ ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍ପେନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30ରେ ଲସ୍ ଆଞ୍ଜେଲସ୍ ଷ୍ଟାଡିୟମ୍ରେ ଖେଳାଯିବ। ପୂର୍ବରୁ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଫ୍ରାନ୍ସ 2-0ରେ ମରକୋକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଏଥିସହିତ ପ୍ରଥମ ଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ଥର ଲାଗି ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଦିନ ଅନ୍ୟ 2ଟି କ୍ୱାର୍ଟର ଫାଇନାଲରେ ନରୱେ ଇଂଲଣ୍ଡକୁ ଏବଂ ଆର୍ଜେଣ୍ଟିନା ସ୍ୱିଜରଲ୍ୟାଣ୍ଡକୁ ଭେଟିବ। ୱିମ୍ବିଲଡନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସ ବର୍ଗର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଜାରି ରହିଛି। ବ୍ରିଟେନ୍ର ଆର୍ଥର ଫେରି ଏବଂ ଜର୍ମାନ୍ର ଆଲେକ୍ଜାଣ୍ଡର ଜଭେରେଭ୍ଙ୍କ ମଧ୍ୟରେ ଏହି ମ୍ୟାଚ୍ ଚାଲିଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ପୂର୍ବବର୍ଷର ଚାମ୍ପିୟନ୍ ଇଟାଲୀର ଜାନିକ୍ ସିନର 7 ଥର ୱିମ୍ବିଲଡନ୍ ଚାମ୍ପିୟନ୍ ହୋଇଥିବା ସର୍ବିଆର ନୋଭାକ୍ ଜୋକୋଭିକ୍ଙ୍କୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7:40ରେ ଆରମ୍ଭ ହେବାର କାର୍ଯ୍ୟସୂଚୀ ରହିଛି। କ୍ରିକେଟ୍। ଭାରତ ଇଂଲଣ୍ଡ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଏକକ ଟେଷ୍ଟ ମ୍ୟାଚ୍ ଆଜି ଲର୍ଡ଼ସ୍ଠାରେ ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ସମ୍ବାଦଟି ପ୍ରସ୍ତୁତ ହେବା ସମୟରେ ଭାରତୀୟ ଦଳ 3 ୱିକେଟ୍ ହରାଇ 170 ରନ୍ ସଂଗ୍ରହ କରିଛି। ଲର୍ଡ଼ସ୍ରେ ପ୍ରଥମ ଥର ପାଇଁ ଏହି ମହିଳା ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍କୁ ମିଶାଇ ଭାରତୀୟ ମହିଳା କ୍ରିକେଟ୍ ଦଳ 16 ଥର ଇଂଲଣ୍ଡ ବିପକ୍ଷରେ ପ୍ରଦର୍ଶନ କରିଛି। ସେଥିମଧ୍ୟରୁ ଇଂଲଣ୍ଡ ଗୋଟିଏରେ ବିଜୟ ଲାଭ କରିଥିବା ବେଳେ ଭାରତ 3ଟିରେ ବିଜୟ ଲାଭ କରିଥିଲା। ଅନ୍ୟ 11ଟି ମ୍ୟାଚ୍ ଅମୀମାଂସିତ ରହିଥିଲା। 2021 ଜୁନ୍ରେ ଅନୁଷ୍ଠିତ ଶେଷ ଟେଷ୍ଟ ମ୍ୟାଚ୍ ଡ୍ର ରହିଥିଲା। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ଓ ଓମାନ। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ସ୍ପେନ୍ ଭେଟିବ ବେଲ୍ଜିୟମ୍କୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଯଶୀପୁର ବ୍ଲକର ରାମତୀର୍ଥଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ସହିତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଚାରାରୋପଣ କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ,
3: ଗତବର୍ଷ ବି ବୃକ୍ଷରୋପଣ ହୋଇଥିଲା। ବାସ୍ତୁରେ ଏକ ଜାଗାକୁ ଆମେ ଗୋଟେ ମଡେଲ ଇକୋ ପାର୍କ ହିସାବରେ ଡେଭଲପ୍ କରୁଛୁ। ଆଜି ସେ ଭିତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଛି। ନିଶ୍ଚିତ ଭାବରେ ଏ ବର୍ଷ ଆହୁରି ଆମେ ବ୍ୟାପକ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ଦେଖୁଛନ୍ତି ଏଇ ଜଳବାୟୁ ପରିବର୍ତ୍ତନର ପ୍ରଭାବ। ଏ ବର୍ଷ ବିଳମ୍ବରେ ବର୍ଷା ଆସିଛି, ଗୋଟେ ଚିନ୍ତାଜନକ ବିଷୟ ଅଛି। ତ ଆଗାମୀ ଭବିଷ୍ୟତ ପାଇଁ ଆମେ ଯଦି ସୁରକ୍ଷା କରିବେ ସୃଷ୍ଟି ଏବଂ ବୃକ୍ଷ ହିଁ ଜୀବନ, ଜଳ ହିଁ ଜୀବନକୁ ଆଧାର କରିକି ଆମେ ଆଗକୁ ଯାଉଛେ। ଜଳ ବିଭାଗ ଏଥର 3 କୋଟିରୁ 4 କୋଟି ବୃକ୍ଷରୋପଣ ଏଥର କରିବାର ଅଛି।
2: ବାରିପଦା ପୌରାଞ୍ଚଳର ରଘୁନାଥପୁର ଲେପ୍ରୋସି କଲୋନୀ

0: ଭିତ୍ତିରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ପରିବାରଙ୍କ ଜମି ପଟ୍ଟା ନଥିବାରୁ ସେମାନେ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଥିଲେ। ଲେପ୍ରୋସି କଲୋନୀରେ ଆୟୋଜିତ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ,
1: ଜଙ୍ଗଲ ଜମି ପଟ୍ଟା ଆଜି 27 ଜଣଙ୍କୁ ଲେପ୍ରୋସି କଲୋନୀରେ ଦିଆଗଲା, ଯୋଉଟାକି ଦୀର୍ଘ ଦିନରେ ତାଙ୍କର ଅପେକ୍ଷା ଥିଲା। ସେମାନେ ପାଇବାର ଯୋଗ୍ୟ ଥିଲେ କିନ୍ତୁ ପଟ୍ଟା ପାଇପାରୁନଥିଲେ, ଆଉ ପଟ୍ଟା ନ ପାଇବା କାରଣରୁ ପଟରୁ ଜାଗାରେ ଥାଇକି ମଧ୍ୟ ସେମାନେ ଘର ଖଣ୍ଡେ ପାଇପାରୁନଥିଲେ, ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ହଉଥିଲେ। ତେଣୁ ଏବେ ଆଜି ଆମେ ତାଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛୁ। 27 ଜଣ ଟୋଟାଲ ଆମେ ଜଙ୍ଗଲ ଜମି ପଟ୍ଟା ତାଙ୍କୁ ଦେଲୁ ଏବଂ 49 ଜଣଙ୍କୁ ଶିରନାମା ମଧ୍ୟ ଆଜି ଦିଆଗଲା। ଏବଂ ସେମାନେ ଯୋଉ 27 ଜଣ ଏଠି ପଟ୍ଟା ପାଇଲେ ସେମାନଙ୍କୁ ଖୁବ୍ ଜଲ୍ଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ଏବଂ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଦିଆଯିବ, ଯାହାକି ସେମାନଙ୍କ ପାଇଁ ମଧ୍ୟ ଏକ ଆନନ୍ଦର ଦିନ ନିଶ୍ଚିତ ଭାବରେ ଆଜି ରହିବ। ଘର ପାଇବେ ଏବଂ ଭଲରେ ସେମାନେ ରହିବା ବ୍ୟବସ୍ଥା ପାଇବେ ଏବଂ ଏଠି ମଧ୍ୟ ଆମେ ରାସ୍ତାଘାଟ ସହିତ ଅନ୍ୟାନ୍ୟ ତାଙ୍କର ଯୋଉ ଆବଶ୍ୟକତା ଅଛି ତାକୁ ମଧ୍ୟ କରୁଛୁ। ଏଠି ଗୋଟେ ଭଲ ଶୌଚାଳୟ ମଧ୍ୟ ଆମେ କରୁଛୁ, ଯାହା ଅଛି ତାକୁ ମଧ୍ୟ ସଫା କରିକି ଆହୁରି ରିନୋଭେସନ କରୁଛୁ। ତାଙ୍କର ଚଳଣି ପାଇଁ ଯାହା ଆବଶ୍ୟକତା ଅଛି ଆମ ସରକାର ତାକୁ କରିବାକୁ ଯାଉଛୁ।
0: ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗତ ମାସ 29 ତାରିଖଠାରୁ ବନ୍ଦ କରାଯାଇଛି। ବର୍ଷା ଋତୁରେ ଶିମିଳିପାଳ ପର୍ବତମାଳାର ରାସ୍ତାଗୁଡ଼ିକ ଧୋଇ ହୋଇ ଯାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥାଏ। ବର୍ଷା ଋତୁରେ ଜାମୁପାଣି ଓ ତାଳବନ୍ଧ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି। ବିଶ୍ୱରେ କେବଳ ଶିମିଳିପାଳରେ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ଶିମିଳିପାଳରେ 32 ମହାବଳ ବାଘ ରହିଥିବା ବେଳେ 20ରୁ ଉର୍ଦ୍ଧ୍ୱ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ମହାରାଷ୍ଟ୍ରର ତଡ଼ୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଅଣାଯାଇଥିବା ଜନ୍ନତ ବାଘୁଣୀ 4 ଶାବକଙ୍କୁ ଜନ୍ମ ଦେବାରୁ ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି। ବରେହିପାଣି ପ୍ରାକୃତିକ ସୌନ୍ଦର୍ଯ୍ୟ, ଘଞ୍ଚ ଶାଳ ଜଙ୍ଗଲ, ବରେହିପାଣି ଓ ଜୋରନ୍ଦା ଜଳପ୍ରପାତ ଏବଂ ବନ୍ୟପ୍ରାଣୀ ଦେଶ ବିଦେଶ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ମୟୂରଭଞ୍ଜ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର 9 ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକାରେ ତ୍ରୁଟି ରହିଥିଲେ ଅଗଷ୍ଟ ମାସ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ କହିଛନ୍ତି। ଚିଠା ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ 18,70,680 ଜଣ ମତଦାତା ରହିଛନ୍ତି। ସେଥିମଧ୍ୟରୁ 9,07,238 ଜଣ ପୁରୁଷ ଓ 9,07,238 ଜଣ ମହିଳା ମତଦାତା ଅଛନ୍ତି। 352 ନୂତନ ମତଦାତା କେନ୍ଦ୍ର ସୃଷ୍ଟି କରାଯାଇଛି। ଜିଲ୍ଲାରେ ମୋଟ 2,724 ମତଦାନ କେନ୍ଦ୍ର ହୋଇଛି। 63,946 ଜଣ ମୃତ ମତଦାତା ଏବଂ 32,623 ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ମତଦାତାଙ୍କୁ ବାଦ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀ ସୟ କହିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
3: କାର୍ଯ୍ୟକ୍ରମରେ ଲେଖି ଶୁଣିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ। ଚାଷବାସର ପରିସରକୁ ଯିବା ଏ ବିଜ୍ଞାପନ ପରେ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ପଡ଼ବା। ଫେର ଅଧା ଘଣ୍ଟା ଯଦି ଚଲାଇ ଦେଲ ବେଲେ ତମ ଏକଡ଼େ ଜାଗା ଗୋଟେ ମାଡି ଦଉଛି, ସେଥିଲାଗି ଟିକେ ସୁବିଧା ଟି ଆମର ବଢିଆ ଚାଲିଛି ଏବେ ଚାଷ ଆମର।
1: ଏବେ ତ ଧୀରେ ଧୀରେ କାଣା ହଉଛି କି ଆମର ଯେତିକି ବଜାରରେ ଯେନ୍ ପନିପରିବା ମିଳୁଛି, ଶାଗ ଡାଲ ମିଳୁଛି, ଅତ୍ୟାଚାର ଆମର ସରକାରୀ ଖତ ବ୍ୟବହାର ହଉଛି, ଯେନ୍ଟା କି ଆମେ ଖାଇଲେ ଆମ ଗାଗର ମୁଡ଼ ବି ନସି ଯାଉଛେ, ଦେହ ବି ଭଲ ନାଇଁ ରହିବାର, ଆର ନାନାଦି ବେମାରୀ ହଉଛି।
0: ସେଟା ଖତ ସାର ଉପରେ ଏକା ନିର୍ଭର କରୁଛି। ସେ ଖତ ସାର ହିସାବେ ଏବେ ଆମକେ ଯେନ୍ଟା ମାନେ କହୁଛନ୍, ଲିକୁଇଡ ଯେତିକି ବେଲେ ଆମର ପରିମାଣ ଟି ଖତ ଲାଗୁଥିଲା ସେତିକି ଖତ ଆମକୁ ନାଇଁ ଲାଗବାର, କମ କମ ଖତ ସାର ଟିକେ ପାଣି ଟିକେ ଆମର ପନିପରିବା ବହୁତ ସକ୍ସେସ ହେଇକରି ଏବେ ଚାଲିଛି ଆମର।
1: ନାଇଁ ମୁଇଁ କହିବା କଥା ଆଜ୍ଞା ଯେ ଆପଣ ରାସାୟନିକ ଖତର ବ୍ୟବହାର ଅଧିକ କରୁଛନ୍ କି ଆମର ଗୋବର ଖତ କି ଜୈବିକ ଖତର ବ୍ୟବହାର ଅଧିକ କରୁଛନ୍? ଆଜ୍ଞା
0: ଆମେ ଗୋବର ଖତର ପରିମାଣର ବେଶୀ ଏକା ଚାଲିଛି। ଗୋବର ଖତର ପରିମାଣ ହେଲେ ଆମେ ଯେତେବେଳେ ଡ୍ରିପ୍ ଟିକେ ଟିକେ ଚଲାଇ ଦେଲେ ଅଧା ଘଣ୍ଟା ଘଣ୍ଟେ ଲେଖା, ତାର ସେନ ସବୁବେଳେ ଓଲ ଓଲ ରହି ରହି କରି ବହୁତ ଟିକେ ଆଖି ଟିକେ ପଳାଇ ଯାଉଛି।
1: ଆଚ୍ଛା ଆଜ୍ଞା ଆପଣ ତ ଗୋବର ଖତ କଥା କହିଲେ, ଏବେ ଧୀରେ ଧୀରେ ଆମର ଗାଁ ମନ୍ତ୍ରୀ କାଁ ହେଉଛି କି ଗାଈ ଗୋରୁ ନେଇ ରଖବାର ଲୋକ ଲୋକ ଟ୍ରାକ୍ଟର ନେ ଚାଷ କରୁଛନ୍, ପାୱାର ଟିଲର ନେ ଚାଷ କରୁଛନ୍, ଯାହାଟା ବି ମେସିନ୍ ଲଗେଇକରି ଚାଷ କରୁଛନ୍, ଧୀରେ ଧୀରେ ଗାଈ ଗୋରୁ ଆମର କମି ଯାଉଛି। ତ ଏଇ ଯେନ୍ ଗୋବର ଖତ ଆପଣ କେନୁ ପାଉଛନ୍? ଘରେ ଗାଈ ଗୋରୁ ରଖିଛନ୍ କି କେନ୍ ଠାନୁ ଏନ୍ତା ନୁଡ଼େଇ କରି ଆଣିକି ପକେଇଛନ୍?
0: ଆମର ଗାଈ ଜର୍ସି

0: ଆମର କହୁଛନ୍ ଲିକୁଇଡ ଯେତିକିବେଳେ ଆମର ପରିମାଣ ଟିକେ ଖତ ଲାଗୁଥିଲା ସେତିକି ଖତ ଆମକୁ ନାଇଁ ଲାଗବାର କମ କମ ଖତ ସାର ଟିକେ ପାଣି ଟିକେ ଆମର ପନିପରିବା ବହୁତ ସକ୍ସେସ ହେଇକି ଏବେ ଚାଲିଛି ଆମର
1: ନାଇଁ ମୁଇଁ କହିବା କଥା ଆଜ୍ଞା ଯେ ଆପଣ ରାସାୟନିକ ଖତର ବ୍ୟବହାର ଅଧିକ କରୁଛନ୍ କି ଆମର ଗୋବର ଖତ କି ଜୈବିକ ଖତର ବ୍ୟବହାର ଅଧିକ କରୁଛନ୍ ଆଜ୍ଞା
0: ଆମେ ଗୋବର ଖତର ପରିମାଣର ବେଶୀ ଏକା ଚାଲିଛି ଗୋବର ଖତର ପରିମାଣ ହେଲେ ଆମେ ଯେତେବେଳେ ଡ୍ରିପ୍ ଟିକେ ଟିକେ ଚଲାଇ ଦେଲେ ଅଧା ଘଣ୍ଟା ଘଣ୍ଟେ ଲେଖା ତାର ସେନ ସବୁବେଳେ ଓଲ ଓଲ ରହି ରହି କରି ବହୁତ ଟିକେ ଆଖି ଟିକେ ପଳାଇ ଯାଉଛି
1: ଆଚ୍ଛା ଆଜ୍ଞା ଆପଣ ତ ଗୋବର ଖତ କଥା କହିଲେ ଏବେ ଧୀରେ ଧୀରେ ଆମର ଗାଁ ମନ୍ତ୍ରୀ କାହିଁ ହଉଛି କି ଗାଈ ଗୋରୁ ନେଇ ରଖବା ନା ଲୋକ ଲୋକ ଟ୍ରାକ୍ଟର ନେ ଚାଷ କରୁଛନ୍ ପାୱାର ଟିଲର ନେ ଚାଷ କରୁଛନ୍ ଯାହାଟା ବି ମେସିନ୍ ଲଗେଇକରି ଚାଷ କରୁଛନ୍ ଧୀରେ ଧୀରେ ଗାଈ ଗୋରୁ ଆମର କମି ଯାଉଛି ତ ଏଇ ଯେନ୍ ଗୋବର ଖତ ଆପଣ କେନୁ ପାଉଛନ୍ ଘରେ ଗାଈ ଗୋରୁ ରଖିଛନ୍ କି କେନ୍ଠାନୁ ଏନ୍ତା ନୁଡେଇ କରି ଆଣିକି ପକେଇଛନ୍
0: ଆମର ଗାଈ ଜର୍ସି ଗାଈ ଏବେ ଆମେ ମନେ ରଖିଛୁ ଦୁଇଟା ଲେଖା ବଲଦ ଦୁଇଟା ଲେଖା ରଖଲା ବେଳେ ଆମର ଯେନ୍ ତିନ ଚାରି ଏକର ଜାଗା ପୁରା ସଫିସିଏଣ୍ଟ ଆମକୁ ହେଇଯାଉଛି ଗୋଟେ ଦୁଇଟା ଗାଈ ରହିଗଲା ବୋଲେ ସେନେ ନଗ ତମ ଛପଟ ଯଦି ରଖିଛି ବଲଦ ମନେ ବୋଲେ ବି ତାର ସାଙ୍ଗେ ସମାନ ସେନୁ ସେ କେଚୁଆ ଟାଙ୍କି ମନେ ବନେଇଛୁ ସେ ଭିତରେ ଛାଡି ଛୁଡ଼ା କରି କମ୍ପୋଷ୍ଟ ବାହାର କରି କରି ଏକା ଆମର ଚାଷ ଚାଲିଛି ସବୁ
1: ତାହେଲେ ଆପଣ କହିବା ହିସାବରେ ଗୋବର ଖତ ବି ପକଉଛନ୍ ଆଉ ଜୈବିକ ପ୍ରଣାଳୀ ଆପଣ ଚାଷ କରୁଛନ୍
0: ହଁ
1: ଆଚ୍ଛା ଆଜ୍ଞା ଗୋଟେ କଥା କହନ୍ ଯେ ସବୁଠାନୁ ଅସଲ ଜିନିଷ ହେଲା ମଝି ଜିନିଷ ହେଲା ଚାଷ ନେଇ ପେନ୍ ପେନ୍ ବିନା ଚାଷ ନେଇ ହେଇପାରେ ତ ଗୋଟେ କଥା କହନ୍ ଯେ ଆପଣଙ୍କର ଅଞ୍ଚଳ ଟି ଆପଣ ଗାଁ ଟି ପାନ୍ ର ସୁବିଧା କେନ୍ତା ଅଛି ଆଜ୍ଞା
0: ଆମର ପାଖେ ନା ପାନ୍ 30-35 ଫୁଟ ଯଦି ସେଲୋବର କରିଦେଲେ ସେ ନା ଆମର ଗୋଟେ ମଟର ରାତି ଦିନ ଚାଲି ପାରୁଛି ସେନ ପାନ୍ ଅସୁବିଧା ନାଇଁ ହୁଏ ଆର ଆମେ ଯେନ୍ 3-4 ଘଣ୍ଟା ଗୋଟେ ଏକର କେ ଯେନ୍ ମଡ଼ାବାର ପଡୁଥିଲା ସେ 3-4 ଘଣ୍ଟା ଯୋଗବାକେ ଆମେ ନାଇଁ ପଡ଼ବାର ଡ୍ରିପ୍ ଯେତେବେଳେ ସିଷ୍ଟମ ହେଇଗଲା ଅଧା ଘଣ୍ଟା ଘଣ୍ଟେ ଯଦି ହେଇଗଲା ବେଲେ ଗୋଟେ ଏକର ଲାଗି ସଫିସିଏଣ୍ଟ ହେଇଯିବ ଆମକେ ସେଥିଲାଗି ଆମର ପାନ୍ ର ଏତିକି ଅସୁବିଧା ନାଇଁ ହେବାର ଖାଲି ଚାଷ କରବା ଲାଗି ଏକା ଆଜ୍ଞା ଆମେ ଟିକେ ନିଘା ନେବାର ପଡୁଛି
1: ଆଚ୍ଛା ଆଜ୍ଞା ଆପଣ କହିବା ହିସାବରେ ଆପଣ ଅଞ୍ଚଳ ଟି ଆପଣ ଗାଁ ଟି ପାନ୍ ର ଅସୁବିଧା ନାହିଁ ନା ଆରୁ କେନାଲ ର ସୁବିଧା କିଛି ଅଛି କି ଆଜ୍ଞା
0: କେନାଲ ର ସୁବିଧା ଅଛି ଯେ ଆମେ କେନାଲ ର ସୁବିଧା ଆମର ହିସାବ କିତାବ ଟି ନାଇଁ ହେଇପାରେ ମଡ଼ାବାର ପାଇଁ ଟି ଚାଷ ନାଇଁ ହୁଏ ହେତେ ଆଗକେ ନାଇଁ ଯାଏ
1: ଆପଣ କହିବା ହିସାବରେ ମଡ଼ାଇବାର ପାଇଁ ଟି ଚାଷ ନାଇଁ ହୁଏ ତ ଆଜ୍ଞା ଗୋଟେ କଥା କହନ୍ ଆମେ ପନିପରିବା ଚାଷ କରୁଛୁ ଯାହା ବି ଚାଷ କରୁ ଆମର ଗୋଟେ ରୋଗ ପୋକ ର ସମ୍ଭାବନା ଅଛି ଆଜ୍ଞା ତ ଏଇ ଯେନ୍ ପନିପରିବା ଚାଷ ଟି ଆପଣ କରଲା କହିଲେ ଜହ୍ନି କହିଲେ କି ଆପଣଙ୍କର ଏଇ କାକେର କହିଲେ ଏଇ ଯେନ୍ ଚାଷ ମନ୍ତ୍ରୀ କାଁ କାଁ ରୋଗ ପୋକ ଲାଗ୍ସି ଆର ତାକେ ଆପଣ କେନ୍ତା କରିକିରି ତାର ରୋଗ ପୋକ କେ ଦୂର କରସନ୍ ଆଜ୍ଞା
0: କିରାର ମେଥଡ କେ ଦେଖିକରି ଏକା ଚାଲୁଛି ଆଜ୍ଞା ଟିକେ ଲାଗିଗଲା ବେଲେ ଅଧିକ ଯଦି ମେଡିସିନ ମାରିଦେଲେ ଅଧିକ ଅସୁବିଧା ହେଇଯାଇଛି ସେଟା ଲାଲ ହେଇଯିବା ପତର ଫେର ଅସୁବିଧା ହେବା ସେଥିଲାଗି ଆମେ ତ ଏବେ ଆଜ୍ଞା ମାନେ ବି ବତେଇ ଆସୁଛନ୍ ମଝି ମଝି ନା ଯେ ତମର ଗାଈ ମୁଦ କେ ଛିନ ଆରୁ ଇ ଯେଇତେ ପତ୍ର ମନେ ଦେଇକରି ଯେତେବେଳେ ଅରଖ ପତର ଲିମ୍ ପତର ଇ ଜାତୀୟ ଜିନିଷ ମାନେ ଦେଇ ଦେଇକରି ଆମେ ଟିକେ ସଡେଇ ଦେଇକରି ସେଟା ମାନେ ବି ଝିଟବାକେ ପଡ଼ସି ଟିକେ ଟିକେ
1: ତ ଆଜ୍ଞା ଗୋଟେ ଜିନିଷ କହନ୍ ତ ସବୁବେଳେ ଆମେ ତ ଚାଷବାସ କରିଦେସୁ ମାତ୍ର ତାକେ ବିକା ଭଞ୍ଜା କଲା ବେଳେ ଅସୁବିଧା ହେସି ତ ଇ ଯେନ୍ ଆପଣ ପନିପରିବା ଚାଷ କରୁଛନ୍ ଇଟାକେ ବିକା ଭଞ୍ଜା କେନ୍ତା କରି କରୁଛନ୍ ଆଉ କେନ୍ତା କରି ଲାଭ ପାଉଛନ୍ ସେ ବିଷୟରେ କହନ୍ ଆଜ୍ଞା
0: ଆଜ୍ଞା ଆମର ଇନେ ନେବି ବେପାରୀ ମାନେ ଆସିକରି ରହୁଛନ୍ ସେନ ଯେନ୍ ରେଟ୍ ଅଛି ସେ ରେଟ୍ ହିସାବ କିତାବ ଟି 4-5 ଟଙ୍କା କି 10 ଟଙ୍କା ଭିତରେ ଏଇବାର ସେବାର ଫରକ ଥିବି ଦେଇଦେବା କରି ଏକା ଆସବାକେ ପଡୁଛି ଆର ସବୁ ଯଦି ଘରେ ଦେଇଦେମା ବଜାରକେ ନେଇ ଦେଇଦେବ ବୋଲେ ବି ସେନେ ବି ଟିକେ ଲସ୍ ରହିଯାଉଛି
1: ଆଚ୍ଛା ଆଜ୍ଞା ଇ ଯେନ୍ ବେପାରୀ ମାନେ ଆସୁଛନ୍ ଇମାନେ ଆପଣଙ୍କ ନଗଦୀ ପଇସା ଦଉଛନ୍ କେନ୍ତା ଆଜ୍ଞା
0: ସେଟା ନଗଦି ଦଉଛନ୍ ବି ଆର 3-4 ବାଜିଗଲେ ସେମାନେ ସକାଳେ ଯଦି 6-7 ବଜେ ବେଳକୁ ଯଦି ନେଇ ଗଲେ ବୋଲେ 4-5 ବଜେ ଆଡ଼କେ ସେମାନେ ପଇସା ଆଣି ଦଉଛନ୍ ପଇସା ଠକା ଭଡ଼ା କିଛି ନାଇଁ କରବା ପଇସା ଆସିଯାଉଛି
1: ଆଚ୍ଛା ଆଜ୍ଞା ଆମର ଯେନ୍ କୃଷି ବିଭାଗର କର୍ମଚାରୀ ମାନେ ଅଛନ୍ ଉଦ୍ୟାନ ବିଭାଗର କର୍ମଚାରୀ ମାନେ ଅଛନ୍ ସେମାନେ କେବେ ଆପଣ ଗାଁକେ ଆସିକିରି ଆପଣଙ୍କେ କେନ୍ତା କେନ୍ତା କିସମର ଚାଷବାସ କରବ କେନ୍ତା କେନ୍ତା ଔଷଧ କଷା ଝିଟବ କେନ୍ତା କଲେ ଚାଷବାସ ଭଲ ହେବା ସେ ବିଷୟରେ କହୁଛନ୍ କି ଆଜ୍ଞା
0: ଆମର ହର୍ଟିକଲଚର ବାଲେ ସେମାନେ ବି ଆସୁଛନ୍ କେଭି କେ ବାଲେ ବି ସେମାନେ ଆସୁଛନ୍ ଯୋଗାଯୋଗ କରୁଛନ୍ ଏନ୍ତା ଏନ୍ତା କର ସେନ୍ତା ସେନ୍ତା କର ବୋଲି କରି କହୁଛନ୍
1: ଆଚ୍ଛା ଆଜ୍ଞା ଆପଣ ତ ବହୁତ ଭଲ ଭଲ କଥା କହିଲେ ଆପଣ ମନର ଭିତରର କଥା କହିଲେ ତ ଗୋଟେ ଗୋଟେ କଥା କହନ ଆଜ୍ଞା ଏବେ ଯେନ୍ ପିଲାମାନେ ବି ପାର୍ସାଟ ପଢୁଛନ୍ ସେମାନେ ଚାଷବାସ କରବା ଲାଗି ନେଇ ଚାହିଁବାର କାଁ କରିବେ ବେଲେ ସେମାନେ ଚାକିରି ଖଣ୍ଡେ କେନ୍ତା କରମୁ ବାହାରକେ କେନ୍ତା ଯିମୁ ନେଇ ହେଲେ ବେପାର ବଣିଜ କରମୁ ଏ ବିଷୟରେ ସେମାନେ ଚିନ୍ତା କରୁଛନ୍ ତ ଆଜ୍ଞା ଗୋଟେ କଥା କହନ୍ ଯେନ୍ ମନକର ଘରେ ଜମି ଅଛେ ମାତ୍ର ସେମାନେ ଚାଷବାସ ନେଇ କରବାର ସେମାନଙ୍କେ ଆପଣ କାଣା କହିବେ ଆଜ୍ଞା
0: ଦେଖନ୍ ପାଠ ଯିଏ ପଢୁଛି ଯଦି ଆଗକେ ଯାଇପାରିଲେ ତ ଭଲ କଥା ଆର ଯଦି ନେଇ ଯାଇପାରବେ ଆର ଦରଖଣିଆ ହେଇଯିବେ ବେଲେ ସେ ଚାଷ ବାଟେ ବି ନେଇ ହନ୍ କି ଚାକିରି ବାଟେ ବି ନେଇ ହନ୍ ସେମାନେ ମଧ୍ୟମ ତି ରହିଯିବେ ବେଲେ ସେମାନେ ବୁଲି ବୁଲି ଦିନ କାଟିଦେବେ ଆରୁ ଜମି ଯାହାର ଅଛି ତାକେ ଯଦି ଠିକ ହିସାବରେ ଯଦି ଚାଷବାସ କଲେ ଚାକିରି ସାଙ୍ଗ ଦରକାର ନାଇଁ
1: ତ ବହୁତ ସୁନ୍ଦର କଥା କହିଲେ ଆଜ୍ଞା ତ ଆମର ଚାଷୀ ଭାଇ ମାନେ ଶୁଣିଲେ ଆପଣ କେନ୍ତା କରି ଚାଷବାସ କରୁଛନ୍ ଏ କଥା ଶୁଣିକରି ନିଶ୍ଚିତ ଭାବରେ ଆମର ଚାଷୀ ଭାଇ ମାନେ ତାଙ୍କର କାମେ ଲଗେଇବେ ଆମେ ଆଶା କରୁଛୁ ଆପଣ କଥା ସେମାନେ ନିଶ୍ଚିତ ଭାବରେ ଶୁଣିଲେ ଆପଣ ଏତେ ସୁନ୍ଦର ସୁନ୍ଦର କଥା କହିଥିବାରୁ ଆମ ଅନୁଷ୍ଠାନ ତରଫରୁ ଆକାଶବାଣୀ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର ଆଜ୍ଞା
0: ଜୁହାର।
2: এটা আমি শুনলি দাদা,
3: শুনলু তো বাবু,
2: হ্যাঁ জ্ঞান কুশলর কথা।

0: ହଁ ହଁ ଯେ ବାବୁ ଏଇଟା ବି ଶୁଣିଲୁ ଯେ ଗୋଟେ ଅସଲ କଥା ତୁ ନେଇ ଶୁଣବାର ତା
1: ଆର କାଁ କଥା
0: ବିଶେଷଜ୍ଞ ଆଜ୍ଞାର କଥା ତ ହେତୁ ଆମର ବୈଠକ ଖେଟିଲେ ନା ମୁଇଁ କଥାବାର୍ତ୍ତା କରୁଛେ ତୁ ଶୁନ
2: ଆମର ଚାଷୀ ଭାଇ ମାନେ ତ ଜାଣିଥିବେ ଯେ ଆମର ଚାଷରେ ସାର ଗୋଟେ ମୁଖ୍ୟ ଜିନିଷ ଯଦି ଆମେ ଠିକ ହିସାବରେ ସାର ପ୍ରୟୋଗ କର୍ମା ଆମେ ଚାଷବାସ ଠିକ ହିସାବରେ ପାଇମା ଅମଲ ବି ଠିକ ହିସାବରେ ପାଇମା ତ ସେନ୍ତା ସାର ଭିତରେ ଆମର ଚାଷୀ ଭାଇମାନେ ଜାଣିଥିବେ ସବୁଜ ସାର ବୋଲି ଗୋଟେ ଅଛେ ତ ଧାନ ଚାଷରେ ସବୁଜ ସାରର ଆବଶ୍ୟକତା ଏ ବିଷୟରେ କହିବା ଲାଗି ଆଜି ଆମର ବୈଠକକେ ଆଜ୍ଞା ଜଣେ ଆସିଛନ୍ ଆଜ୍ଞା ଅଛନ୍ ସହ କୃଷି ଅଧିକାରୀ କେସିଙ୍ଗାନେ ଅଛନ୍ ଆଜ୍ଞାଙ୍କ ନାଁ ହେଉଛି ବିଶ୍ୱନାଥ ମହାପାତ୍ର ତ ମହାପାତ୍ର ଆଜ୍ଞା ନମସ୍କାର
3: ନମସ୍କାର
2: ଆଜ୍ଞା ପ୍ରଥମ କରି କହନ୍ ଯେ ଏଇ ସବୁଜ ସାର ବେଲେ କାଣା ଆଜ୍ଞା
3: ଦେଖନ୍ତୁ ସବୁଜ ସାର ବୋଲେ କେତେ ଗୁଡ଼ିଏ ଉଦ୍ଭିଦର କଅଁଳିଆ ଜୈବ ଅଂଶ
2: ଆଜ୍ଞା
3: ଯେପରିକି କାଣ୍ଡ ପତ୍ର ଓ ଚେର ଯାହାକୁ ମୁଖ୍ୟ ଫସଲ ନିଆଯିବା ପୂର୍ବରୁ
2: ଆଜ୍ଞା
3: ମାଟିରେ ମିଶାଯାଇ ମୃତ୍ତିକାର ଉର୍ବରତାକୁ ବଢ଼ାଯାଇଥାଏ
2: ଆଜ୍ଞା
3: ତାହାକୁ ଆମେ ସାଧାରଣତଃ ସବୁଜ ସାର କହିଥାଉ
2: ଆଜ୍ଞା
3: ଆଜିକାଲି ସବୁଜ ସାରର ଆବଶ୍ୟକତା କାହିଁକି ପଡୁଛି ଦେଖନ୍ତୁ କୃଷି କ୍ଷେତ୍ରରେ ଆଜିକାଲି ଉନ୍ନତ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁଁ ପଶୁଧନର ବ୍ୟବହାର ଦିନକୁ ଦିନ କମିବାରେ ଲାଗୁଛି ଆମେ ଆଗ ଭଳି ଆଉ ଗାଈ ବଳଦ ଆମ ପାଖରେ ଆଉ ରଖୁନୁ ଏଥିସହ ଚାଷ ପାଇଁ ଆବଶ୍ୟକ ପଡୁଥିବା ଜୈବିକ ସାରର ଘୋର ଅଭାବ ମଧ୍ୟ ପରିଲକ୍ଷିତ ହେଉଛି ବାରମ୍ବାର ରାସାୟନିକ ସାରର ବ୍ୟବହାର ଯୋଗୁଁ ମୃତ୍ତିକାର ଅମ୍ଳତ୍ୱ ବୃଦ୍ଧି ପାଉଛି ଏଣୁ ଆବଶ୍ୟକୀୟ ଖାଦ୍ୟ ଉପାଦାନ ମୃତ୍ତିକାରେ ଥିଲେ ମଧ୍ୟ ଫସଲକୁ ଉପଲବ୍ଧ ହୋଇପାରୁନି
2: ଆଜ୍ଞା
3: ଏସବୁରୁ ରକ୍ଷା ପାଇବାକୁ ହେଲେ ସବୁଜ ସାରର ବ୍ୟବହାର ଏକ ସରଳ ସହଜ ଶସ୍ତା ଓ ପରିବେଶ ଅନୁକୂଳ ମାଧ୍ୟମ
2: ଆଜ୍ଞା ଏଇଟା ତ ସବୁଜ ସାର ବିଷୟରେ କହିଲେ ତ ଆମର ଚାଷୀ ଭାଇମାନେ ଜାଣିବା ଲାଗି ଚାହିଁବେ ଯେ ଏଇ ସବୁଜ ସାରକେ ଆମେ କେନ୍ତା କରି ପ୍ରୟୋଗ କର୍ମା ଆଜ୍ଞା
3: ଦେଖନ୍ତୁ ସବୁଜ ସାରକୁ ମୁଖ୍ୟତଃ ତିନିଟି ଉପାୟରେ ମୁଖ୍ୟ ଫସଲରେ ପ୍ରୟୋଗ କରାଯାଏ
2: ଆଜ୍ଞା
3: ପ୍ରଥମଟି ହେଲା ସ୍ୱସ୍ଥଳ ସବୁଜ ସାର
2: ଆଜ୍ଞା
3: ଦ୍ୱିତୀୟଟି ହେଲା ଭିନ୍ନସ୍ଥଳ ସବୁଜ ସାର
2: ଆଜ୍ଞା
3: ଆଉ ତୃତୀୟଟି ହେଲା ସବୁଜ ପତ୍ର ସାର
2: ଆଜ୍ଞା
3: ସ୍ୱସ୍ଥଳ ସବୁଜ ସାର କ'ଣ ପ୍ରଥମେ ଆମେ ଦେଖିବା ଏ ପଦ୍ଧତିରେ ମୁଖ୍ୟ ଫସଲ ନିଆଯିବାକୁ ଥିବା କ୍ଷେତ୍ରକୁ 6-8 ସପ୍ତାହ ପୂର୍ବରୁ ଭଲ ଭାବେ ଚାଷ କରି ଜମି ପ୍ରସ୍ତୁତ କରାଯାଏ ଏହାପରେ ସବୁଜ ସାର ବିହନକୁ ଏଥିରେ ବୁଣି ଦିଆଯାଏ ଆମର ମୂଳ ଉଦ୍ଦେଶ୍ୟ ହେଲା ସବୁଜ ସାର କେତେ ପରିମାଣର ଜୈବ ଅଂଶ ଉତ୍ପାଦନ କରିବ ତେଣୁ ସବୁଜ ସାର ଭାବେ ନେବାକୁ ଥିବା ଫସଲର ଅନୁମୋଦିତ ବିହନ ହାରର 2x ବିହନ ଏଥିପାଇଁ ବ୍ୟବହାର କରାଯାଏ
2: ଆଜ୍ଞା
3: ଏହାପରେ 6-8 ସପ୍ତାହ ପରେ ସବୁଜ ସାର ଗଛର ଫୁଲ ଉଡ଼ାଇବା ପୂର୍ବରୁ
2: ଆଜ୍ଞା
3: ଏହାର କଅଁଳିଆ କାଣ୍ଡ ଓ ପତ୍ରକୁ ଟ୍ରାକ୍ଟର ବା ପାୱାର ଟିଲର ସାହାଯ୍ୟରେ ଚାଷ କରି ଭଲ ଭାବେ ମାଟିରେ ମିଶାଇ ଦିଆଯାଏ ଏହି ପଦ୍ଧତି ମୁଖ୍ୟ ଭାବେ ଧାନ କପା ଓ ମକା ଫସଲରେ ପ୍ରୟୋଗ କରାଯାଏ
2: ଆଜ୍ଞା
3: ଏହି ପଦ୍ଧତିରେ ବିଭିନ୍ନ ଡାଲି ବା ଛୁଇଁ ଜାତୀୟ ଉଦ୍ଭିଦକୁ ସବୁଜ ସାର ରୂପେ ନିଆଯାଏ ଯେପରିକି ଆମର ଧଣିଚା
2: ଆଜ୍ଞା
3: ଛଣି ଗୁଆଁର ବରଗୁଡ଼ି ଏହିସବୁକୁ ପ୍ରାୟ ଆମେ ଧାନ ଫସଲରେ ସବୁଜ ସାର ହିସାବରେ ଦେଇଥାଉ
2: ଆଜ୍ଞା
3: ଭିନ୍ନସ୍ଥଳ ସବୁଜ ସାର ବିଷୟରେ ଟିକେ କହିବା
2: ଆଜ୍ଞା
3: ଭିନ୍ନସ୍ଥଳ ସବୁଜ ସାର କହିଲେ ଯେମିତି ମୁଁ ପ୍ରଥମରୁ କହିଲି ସ୍ୱସ୍ଥଳ ସବୁଜ ସାରରେ ଆପଣ ମୂଳ ଜମିରେ ସବୁଜ ସାରର ବିହନକୁ ବୁଣା ଯାଉଛି
2: ଆଜ୍ଞା
3: କିନ୍ତୁ ଏଠି ଟିକେ ଅଲଗା ଭାବେ କରାଯାଏ
2: ଆଜ୍ଞା
3: ଏହାକୁ ଆମେ ଭିନ୍ନ ଜାଗାରେ ସବୁଜ ସାରଟାକୁ ଉତ୍ପାଦନ କରୁ ଏବଂ ମୁଖ୍ୟ କିଆରିରେ ତାକୁ 8-10 ଦିନ ପୂର୍ବରୁ ବୁଣିଥାଉ ବା ତାକୁ ପ୍ରୟୋଗ କରିଥାଉ ଏହି ପଦ୍ଧତିରେ ଆମେ ସାଧାରଣତଃ ବିଲାତି ଦଳ ଆଜୋଲା ଯୋଉଗୁଡ଼ାକ ଜଳଜ ଉଦ୍ଭିଦ ଯୋଉମାନେ ଜଳରେ ବଢ଼ିବେ ସେଗୁଡ଼ିକୁ ଛୋଟ ଛୋଟ ପକ୍କା ଜଳାଶୟ ତିଆରି କରି ତାକୁ ଆମେ ଅନ୍ୟ ଜାଗାରେ ବଢ଼େଇଥାଉ ଏବଂ ମୁଖ୍ୟ କିଆରିରେ ମୁଖ୍ୟ ଫସଲ ବୁଣାଯିବାର 8-10 ଦିନ ପୂର୍ବରୁ ତାକୁ ମୁଖ୍ୟ କିଆରିରେ ଆମେ ପ୍ରୟୋଗ କରିଥାଉ ଏହାପରେ ହେଲା ସବୁଜ ପତ୍ର ସାର
2: ଆଜ୍ଞା
3: ଏଇଟା କ'ଣ ସବୁଜ ଫସଲ ବଦଳରେ ଗଲା ଆଉ ପଡ଼ିଆ ଜମିରେ ଉଠିଥିବା ଛୁଇଁ ଜାତୀୟ ଗଛ ଯେପରି ଚାକୁଣ୍ଡା ସୁବାବୁଲ ଗ୍ଲାରିସିଡ଼ିଆ କରଞ୍ଜ ଇତ୍ୟାଦି ଗଛର ପତ୍ରକୁ ସଂଗ୍ରହ କରି ହେକ୍ଟର ପ୍ରତି 10-12 ଟନ୍ ଯଦି ଆମେ ମାଟିରେ ମିଶାଇ ପାରିବା ତାହେଲେ ମଧ୍ୟ ମାଟିର ଉର୍ବରତା ବୃଦ୍ଧି ପାଇବ ଏହାକୁ ସବୁଜ ପତ୍ର ସାର କୁହାଯାଏ ବର୍ତ୍ତମାନ ଆମେ ଦେଖିବା ସବୁଜ ସାର ଉଦ୍ଭିଦକୁ ଖାଦ୍ୟ କିପରି ଯୋଗାଏ
2: ଆଜ୍ଞା
3: ସବୁଜ ସାରର ଜୈବ ଅଂଶରେ ଉଦ୍ଭିଦକୁ ଆବଶ୍ୟକ ପଡୁଥିବା ମୁଖ୍ୟ ଗୌଣ ଓ ଅଣୁସାର ପ୍ରଚୁର ପରିମାଣରେ ଥାଏ
2: ଆଜ୍ଞା
3: ଉଦ୍ଭିଦକୁ ମୁଖ୍ୟ ସାର କ'ଣ ଦରକାର କରେ ଯବକ୍ଷାରଜାନ ଫସ୍ଫରସ୍ ପଟାସ୍
2: ଆଜ୍ଞା
3: ଗୌଣ ହିସାବରେ କ'ଣ ଦରକାର କରେ କ୍ୟାଲସିୟମ୍ ମାଗ୍ନେସିୟମ୍ ସଲଫର ଏବଂ ଆଉ ଅଣୁସାର ଯୋଉଟାକି ଜିଙ୍କ ଆପଣଙ୍କର ମାଙ୍ଗାନିଜ୍ କପର ମଲିବିଡନମ୍ ବୋରନ୍ ଏସବୁ ପ୍ରକାର ଏମିତି 16 ଖାଦ୍ୟ ଉପାଦାନ ଗଛ ଦରକାର କରିଥାଏ ଆମର ସବୁଜ ସାରରେ ଏହିସବୁ ଅଣୁସାର ପ୍ରଚୁର ପରିମାଣରେ ଥାଏ ଯୋଉଟାକି ଆମେ ରାସାୟନିକ ସାରରେ ପାଇନଥାଉ ଯେତେବେଳେ ଆମେ ସବୁଜ ସାରର ଏହି ଜୈବ ଅଂଶକୁ ମାଟିରେ ମିଶାଇ ଦେଉ ଏହା ଅଣୁଜୀବମାନଙ୍କ ଦ୍ୱାରା ବିଘଟିତ ହୋଇ ଏହି ଉପାଦାନ ଗୁଡ଼ିକ ମୁଖ୍ୟ ଫସଲକୁ ସହଜରେ ମିଳିଥାଏ ପରୋକ୍ଷ ଭାବେ ଏହା ମୃତ୍ତିକାର ଅମ୍ଳତ୍ୱକୁ ଠିକ୍ କରିବା ଯୋଗୁଁ ଆମର ମୃତ୍ତିକାର ଅମ୍ଳତ୍ୱ ବୃଦ୍ଧି ହୁଏ ବାରମ୍ବାର ରାସାୟନିକ ସାର ପ୍ରୟୋଗ କରିବା ଫଳରେ ମୃତ୍ତିକାର ଅମ୍ଳତ୍ୱ ବୃଦ୍ଧି ହୁଏ ଫଳରେ ମୃତ୍ତିକାରେ ଥିବା ଖାଦ୍ୟ ଉପାଦାନ ଥାଇ ମଧ୍ୟ ତାହା ଉଦ୍ଭିଦକୁ ଉପଲବ୍ଧ ହୁଏ ନାହିଁ କିନ୍ତୁ ସବୁଜ ସାର ପ୍ରୟୋଗ କରିବା ପରେ ମୃତ୍ତିକାର ଅମ୍ଳତ୍ୱ ଠିକ୍ ହେଇଯାଏ ଯାହାଫଳରେ ମୃତ୍ତିକାରେ ଯାହା ସବୁ ଖାଦ୍ୟ ଉପାଦାନ ଗଛ ପାଇଁ ଅଛି

0: ତାହା ଗଛର ଚେରକୁ ଖୁବ୍ ସହଜରେ ଉପଲବ୍ଧ ହୁଏ ଏବଂ ଗଛ ଏହାକୁ ସହଜରେ ଗ୍ରହଣ କରିପାରେ। ପୁନଶ୍ଚ ସବୁଜ ସାର ଭାବେ ସାଧାରଣତଃ ଛୁଇଁ ବା ଡାଲି ଜାତୀୟ ଫସଲ ଗୁଡ଼ିକୁ ନିଆଯାଇଥାଏ। ଏହାର ଚେରରେ ଏକ ପ୍ରକାର ଜୀବାଣୁ ବାସ କରନ୍ତି, ତାକୁ କୁହାଯାଏ ରାଇଜୋବିୟମ। ଏହି ରାଇଜୋବିୟମ ଜୀବାଣୁ କ'ଣ କରେ, ବାୟୁମଣ୍ଡଳରେ ଯେଉଁ ଆମର ଶତକଡ଼ା 78% ଯବକ୍ଷାରଜାନ ଅଛି, ସେଇଟାକୁ ଗଛର ଚେରରେ ଗୋଟେ ଭାତୁଡ଼ି ଆକାରରେ ସେ ଯବକ୍ଷାରଜାନକୁ ବିବନ୍ଧନ କରେ। ଫଳରେ ଯେତେବେଳେ ଆମେ ସେ ଗଛକୁ ଯେତେବେଳେ ମିଶେଇ ଦେଉ ମାଟିରେ, ସେଇଟା ବିଘଟିତ ହୋଇ ଗଛକୁ ମୁଖ୍ୟ ଖାଦ୍ୟ ସାର ତାର ଯବକ୍ଷାରଜାନ ପ୍ରଚୁର ପରିମାଣରେ ଆମର ଗଛକୁ ଉପଲବ୍ଧ ହୋଇଥାଏ। ଏବେ ଦେଖିବା ଗୋଟେ ଆଦର୍ଶ ସବୁଜ ସାର ଉଦ୍ଭିଦର କେଉଁ ସବୁ ଗୁଣ ରହିବା ଉଚିତ, କେଉଁ ଗଛକୁ ଆମେ କେଉଁ ଗୁଣ ଭିତ୍ତିରେ ଗୋଟେ ସବୁଜ ସାର ଭାବେ ଚୟନ କରିବା। ଆମର ମୂଳ ଉଦ୍ଦେଶ୍ୟ ହେଲା କମ୍ ସମୟ ମଧ୍ୟରେ ଅଧିକ ଜୈବ ଅଂଶ ସେ ଗଛଟି ଉତ୍ପାଦନ କରିପାରୁଥିବ। ଦ୍ୱିତୀୟରେ ଏହା ପ୍ରଧାନ ଚେର ଯୁକ୍ତ ହୋଇଥିବ, ଅର୍ଥାତ୍ ମାଟିର ଅଧିକ ଗଭୀରକୁ ଏହାର ଚେର ଗତି କରୁଥିବ, ପ୍ରଧାନ ଚେର ଯୁକ୍ତ ହୋଇଥିବ, ଗୁଚ୍ଛ ଚେର ହୋଇନଥିବ। ଏହାର କାଣ୍ଡ ପତ୍ର ତଥା ସମସ୍ତ ଜୈବ ଅଂଶ ସହଜରେ ବିଘଟିତ ହୋଇପାରୁଥିବ। ଏହାର ଚେର ବାୟୁମଣ୍ଡଳରୁ ଯବକ୍ଷାରଜାନ ବିବନ୍ଧନ କରିପାରୁଥିବା ଆବଶ୍ୟକ। ଏହା କମ୍ ଜଳ ବ୍ୟବହାର କରୁଥିବା ଆବଶ୍ୟକ, କାହିଁକି ନା ମୁଖ୍ୟ ଫସଲ ପାଇଁ ଆମର ଜଳର ବ୍ୟବହାର ଦରକାର। ତେଣୁ ଏଇ ଯେଉଁ ସବୁଜ ସାର ଭାବେ ଆମେ ଯେଉଁ ଉଦ୍ଭିଦକୁ ଚୟନ କରିବା, ତାହା କମ୍ ଜଳ ବ୍ୟବହାର କରୁଥିବା ଆବଶ୍ୟକ। ମୁଖ୍ୟ ଫସଲରେ ରୋଗ ପୋକ ଆଶ୍ରୟକାରୀ ଉଦ୍ଭିଦ ହୋଇନଥିବା ଆବଶ୍ୟକ, ଅର୍ଥାତ୍ ମୁଖ୍ୟ ଫସଲରେ ଯେଉଁ ସବୁ ରୋଗ ପୋକ ଲାଗେ, ଏ ଗଛ ସବୁଜ ସାର ପାଇଁ ଯେଉଁ ବ୍ୟବହାର ହେଉଥିବା ଯେଉଁ ଉଦ୍ଭିଦ, ସେ ତାର ଆଶ୍ରୟକାରୀ ଉଦ୍ଭିଦ ହୋଇନଥିବା ଦରକାର, ତାକୁ ଆଶ୍ରୟ ଦେଉନଥିବା ଦରକାର। ଯେତେବେଳେ ମୁଖ୍ୟ ଫସଲ ସହ ଏକ ସମୟରେ ଆମେ ଗୋଟେ ସବୁଜ ସାରକୁ ନଉ, ସେତେବେଳେ ଏହା ମୁଖ୍ୟ ଫସଲ ସହ ପ୍ରତିଦ୍ୱନ୍ଦ୍ୱିତା ନ କରିବା ଆବଶ୍ୟକ। ଏହିସବୁ ଗୁଣଗୁଡ଼ିକ ଆଧାରରେ ସାଧାରଣତଃ ଧଣିଚା, ଛଣି, ଗୁଆଁର, ବରଗୁଡ଼ି ଇତ୍ୟାଦି ଡାଲି ବା ଛୁଇଁ ଜାତୀୟ ଉଦ୍ଭିଦ ଗୁଡ଼ିକୁ ସବୁଜ ସାର ଭାବେ ବ୍ୟବହାର କରିଥାଉ।
1: ଆଜ୍ଞା,
0: ସବୁଜ ସାର ପ୍ରୟୋଗରୁ ଆମେ କିପରି ଅଧିକା ଲାଭ ପାଇବା, ତାର କୌଶଳଟି କ'ଣ?
1: ଆଜ୍ଞା,
0: ତାର ମୁଖ୍ୟ କୌଶଳ ହେଲା ସବୁଜ ସାର ପ୍ରୟୋଗରୁ ଅଧିକ ଲାଭ ପାଇବାକୁ ହେଲେ ଏହାର ବୁଣିବା ସମୟ ଠାରୁ ମାଟିରେ ମିଶାଇବା ସମୟ ଯେଉଁ ଅବଧି, ସେ ବିଷୟରେ ସବିଶେଷ ଜ୍ଞାନ ଥିବା ଆବଶ୍ୟକ। ଠିକ୍ ସମୟରେ ଏହାକୁ ମାଟିରେ ମିଶା ନଗଲେ ଏଥିରେ ଅଧିକ ତନ୍ତୁଜାତୀୟ ସେଲୁଲୋଜ୍, ହେମିସେଲୁଲୋଜ୍ ପରି ଜଟିଳ ଟିସୁ ଗୁଡ଼ିକର ବୃଦ୍ଧି ହୁଏ। ଫଳରେ ଆମର ଉଦ୍ଭିଦର ଯେଉଁ ମୁଖ୍ୟ ଖାଦ୍ୟ ସାର ଯବକ୍ଷାରଜାନ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଉପାଦାନ ଗୁଡ଼ିକର ପରିମାଣ କମିଯାଏ।
1: ଆଜ୍ଞା,
0: ଏଗୁଡ଼ିକ ସହଜରେ ଅଣୁଜୀବମାନଙ୍କ ଦ୍ୱାରା ବିଘଟିତ ହୁଅନ୍ତି ନାହିଁ।
1: ତ ଆଜ୍ଞା, ଗୋଟେ କଥା କହନ୍ ଯେ ଆମେ ଯେନ୍ ସବୁଜ ସାର ପ୍ରୟୋଗ କର୍ମା, ଆର୍ ଅନ୍ୟ ଉପକାର ମାନେ କାଣା ଅଛି? ଆଜ୍ଞା, ଆମର ଚାଷୀ ଭାଇମାନେ ଜାଣିବା ଲାଗି ଚାହିଁବେ ଯେ ଏଇ ସାର ପ୍ରୟୋଗ କରିବା ଦ୍ୱାରା ଆର୍ କାଣା କାଣା ଉପକାର ମିଳିବା ଆମକୁ?
0: ଖୁବ୍ ଭଲ ପ୍ରଶ୍ନଟିଏ ପଚାରିଲେ। ସବୁଜ ସାର ପ୍ରୟୋଗର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆମେ ଗଛକୁ ଖାଦ୍ୟ ଉପାଦାନ ଯୋଗାଇବା, ତା ଛଡ଼ା ମଧ୍ୟ ଏହା ଅନେକ ଗୁଡ଼ିଏ ଉପକାର କରିଥାଏ।
1: ଆଜ୍ଞା,
0: 2-3 ବର୍ଷ ଲଗାତାର ଭାବେ ଯଦି ସବୁଜ ସାର ପ୍ରୟୋଗ କରିବା,
1: ଆଜ୍ଞା,
0: ତାହେଲେ ସେ କ୍ଷେତ୍ରରେ ଘାସର ପ୍ରାଦୁର୍ଭାବ ବହୁଳ ଭାବେ ହ୍ରାସ ପାଏ।
1: ଆଜ୍ଞା,
0: କାରଣ ମୁଖ୍ୟ ଫସଲ ନେବା ପୂର୍ବରୁ ଆମେ ଯେହେତୁ ସବୁଜ ସାର ପାଇଁ ଚାଷ କରୁଛେ, ଯେଉଁ ସବୁ ଘାସ ମଞ୍ଜି ସେଥିରେ ପଡ଼ିଥାଏ ତାହା ସବୁ ଗଜା ହେଇଯାଏ। ଫଳରେ ମୁଖ୍ୟ କିଆରେ ଯେତେବେଳେ ଆମେ ମୁଖ୍ୟ ଫସଲ ନଉ, ସେତେବେଳେ ଘାସର ପ୍ରାଦୁର୍ଭାବ ବହୁଳ ଭାବେ ହ୍ରାସ ପାଏ। ତାପରେ ଯେହେତୁ ଆମର ଏଇ ଯେଉଁ ଚେର ମୃତ୍ତିକାର ଗଭୀରତାକୁ ଯାଇଥାଏ, ଯେତେବେଳେ ଏଇଟା ସଢି ପଚିଯାଏ, ସେତେବେଳେ ମୃତ୍ତିକାକୁ ହାଲକା କରେ, ଫଳରେ ମୁଖ୍ୟ ଫସଲର ଚେର ବଢ଼ିବାରେ ସହାୟକ ହୁଏ। ତୃତୀୟତଃ ମୃତ୍ତିକାର ଉପର ଅଂଶ ଖୁବ୍ ଉର୍ବର, ଯେଉଁଟାକି ଆମର ବର୍ଷା ପାଣିରେ ଧୋଇଯାଏ। ମୃତ୍ତିକାର ଯେଉଁ ଉପର ଅଂଶଟା, ସେଥିରେ ବିଶେଷ କରି ବହୁତ ପରିମାଣର ଆମର ଜୈବିକ ଅଂଶ ଥାଏ, ଯେଉଁଟାକି ବହୁତ ଉର୍ବର। ତେଣୁ ଏ ସବୁଜ ସାର ଫସଲ ପ୍ରୟୋଗ କରିବା ଦ୍ୱାରା ଏହାର ଚେର ମୃତ୍ତିକାର ସେ ଉପର ଅଂଶକୁ ଖୁବ୍ ଭଲ ଭାବରେ ଶକ୍ତ ଭାବେ ଜାବୁଡ଼ି ଧରେ, ଯାହାଫଳରେ ବିଭିନ୍ନ ଉପାୟରେ ହେବାକୁ ଥିବା ମୃତ୍ତିକା କ୍ଷୟରୁ ଆମକୁ ରକ୍ଷା ମିଳିଥାଏ।
1: ତ ଆଜ୍ଞା, ଗୋଟେ କଥା କହନ୍ ଯେ ଆମେ ଏଇ ଧାନ ଚାଷ ନେ ଧନିଚା କେନ୍ତା କରି ସବୁଜ ସାର ରୂପେ ବ୍ୟବହାର କରିପାରମା, ସେ ବିଷୟରେ କହନ୍ ଆଜ୍ଞା।
0: ଧାନ ଚାଷରେ ମୁଖ୍ୟ ଭାବେ ଆମେ ଧନିଚାକୁ ହିଁ ସବୁଜ ସାର ରୂପେ ବ୍ୟବହାର କରୁ। ସାଧାରଣତଃ ଖରାଦିନେ କାଳବୈଶାଖୀ ପ୍ରଭାବରୁ ଆମେ ମାନେ 3-4 ଥର ବର୍ଷା ପାଇଥାଉ। ଏ ସୁଯୋଗକୁ ହାତଛଡ଼ା ନ କରି ପାଗ ଦେଖି ଜମିକୁ 2 ଓଡ଼ ଚାଷ କରିବା ଆବଶ୍ୟକ। ଏହାପରେ ଏକର ପ୍ରତି ପ୍ରାୟ 10 କିଗ୍ରା ଧନିଚା ମଞ୍ଜି ବୁଣି ଭଲ ଭାବରେ ପଟା ଦେଇ ଜମିକୁ ସମତୁଲ କରି ଛାଡ଼ିଦେବା ଆବଶ୍ୟକ। ଏହାର 6-8 ସପ୍ତାହ ପରେ ଧନିଚା ଗଛ ଫୁଲ ଉଡ଼ାଇବା ପୂର୍ବରୁ ଜମିରେ ଅଳ୍ପ ପାଣି ରଖି ଟ୍ରାକ୍ଟର ବା ପାୱାର ଟିଲର ସାହାଯ୍ୟରେ ଭଲ ଭାବେ କାଦୁଅରେ ବିଛାଇ ଦିଆଯିବା ଆବଶ୍ୟକ। ଏହାର 8-10 ଦିନ ପରେ ପୁଣି ଥରେ କିଆରୀକୁ କାଦୁଅ କରି ଧାନ ରୁଆଯିବା ଆବଶ୍ୟକ।
1: ଆଜ୍ଞା,
0: ଧନିଚା ଏକ ଛୁଇଁ ଜାତୀୟ ଫସଲ ହୋଇଥିବାରୁ ଏହା 40 ଦିନରେ ହେକ୍ଟର ପ୍ରତି ପ୍ରାୟ 80-100 କିଗ୍ରା ଯବକ୍ଷାରଜାନ ମିଶାଇଥାଏ।
1: ଆଜ୍ଞା,
0: ଏବଂ ଏହାସହ ଦସ୍ତା, ଲୌହ, ମାଙ୍ଗାନିଜ ଓ ତମ୍ବା ଏହିସବୁ ଅଣୁସାର ଗୁଡ଼ିକୁ ଯଥେଷ୍ଟ ପରିମାଣରେ ଉଦ୍ଭିଦକୁ ଉପଲବ୍ଧ କରାଏ।
1: ଆଉ ଗୋଟେ କଥା କହୁନା ଆଜ୍ଞା, ଆମର କପାର ମକା ଚାଷ ନେ ଇ ଛଣିକେ କେନ୍ତା କରି ସବୁଜ ସାର ରୂପେ ବ୍ୟବହାର କରିପାରମା, ଏ ବିଷୟରେ କହୁନା ଆଜ୍ଞା।
0: ଦେଖନ୍ତୁ, ଧାନରେ ମୁଖ୍ୟତଃ ଆମେ କ'ଣ କରିଥାଉ, ଧାନ ଚାଷର ପ୍ରାୟ 6-8 ସପ୍ତାହ ପୂର୍ବରୁ ଧଣିଚା ମଞ୍ଜିକୁ ଆମେ ବୁଣିଥାଉ।
1: ଆଜ୍ଞା,
0: କିନ୍ତୁ କପା ଆଉ ମକା ଚାଷରେ ଯେଉଁ ଛଣିକୁ ଆମେ ନଉ ସବୁଜ ସାର ରୂପେ, ଏହାକୁ ଆଗରୁ ବୁଣିବା ଆବଶ୍ୟକ।

0: ନାହିଁ।
1: ଆଜ୍ଞା,
0: ଯେତେବେଳେ ଆପଣ କପା ବା ମକା ମୁଖ୍ୟ କିଆରୀରେ ଲଗାଉଛନ୍ତି, ତା ସହିତ ଏକର ପ୍ରତି ପ୍ରାୟ 10 କିଗ୍ରା ହିସାବରେ ଛଣି ମଞ୍ଜିକୁ ବୁଣି ଦିଆଯାଏ।
1: ଆଜ୍ଞା,
0: ଏହାର 30-35 ଦିନ ପରେ ପ୍ରଥମ କୋଡ଼ା ଖୋସା ସହ
1: ଆଜ୍ଞା
0: ଏହି ଗଛ ଗୁଡ଼ିକୁ ମାଟିରେ ମିଶାଇ ଦିଆଯାଏ।
1: ଆଜ୍ଞା,
0: ଏହାର ବିଘଟନ ଫଳରେ ହେକ୍ଟର ପ୍ରତି ହାରାହାରି 30-40 କିଗ୍ରା ଯବକ୍ଷାର ଯାନ ସହ ଅନ୍ୟାନ୍ୟ ଗୌଣ ଓ ଅଣୁସାର ଫସଲକୁ ମିଳିଥାଏ।
1: ଆଜ୍ଞା,
0: ଫସଲରେ ସବୁଜ ସାରର ପ୍ରୟୋଗ ଏକ ଶସ୍ତା, ସରଳ ଓ ପରିବେଶ ଅନୁକୂଳ ପଦ୍ଧତି। ଏହାକୁ ଆମ ଚାଷୀ ଭାଇମାନେ ଆପଣାଇଲେ କମ୍ ଖର୍ଚ୍ଚରେ ଫସଲକୁ ଏହାର ଆବଶ୍ୟକୀୟ ମୁଖ୍ୟ ଗୌଣ ଓ ଅଣୁସାର ଉପଲବ୍ଧ ହେବା ସଙ୍ଗେ ସଙ୍ଗେ ଏକ ଦୀର୍ଘସ୍ଥାୟୀ ଭାବେ ମୃତ୍ତିକାର ଉର୍ବରତା ରକ୍ଷା କରାଯାଇପାରିବ।
1: ତ ଯାହା ହଉ ମହାପାତ୍ର ଆଜ୍ଞା, ଆଜି ଆପଣ ଆମର ବୈଠକକେ ଆସିଲେ, ଆଉ ଧାନ ଚାଷରେ ସବୁଜ ସାରର ଆବଶ୍ୟକତା ବିଷୟରେ କହିଲେ, ଆମର ଚାଷୀ ଭାଇମାନେ ଶୁଣିଲେ। ଆମେ ଆଶା କରୁଛୁ ଆମର ଚାଷୀ ଭାଇମାନେ ଆପଣଙ୍କ କଥା ଶୁଣିକରି ନିଶ୍ଚିତ ଭାବରେ କାମେ ଲଗେଇବେ। ତ ଆପଣଙ୍କ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ ଆଉ ଜୁହାର ଆଜ୍ଞା।
0: ଜୁହାର ଜୁହାର,
2: ଏଇଟା ବି ଶୁଣିଲି ଦାଦା,
1: ଶୁଣିଲୁ ତ ବାବୁ?
2: ଆଜ୍ଞା, ଯେନ୍ ପ୍ରକାର କହିଲେ,
1: ହଁ
2: ଚାଷେ ବାସେ ଲଗାବାକେ ପଡ଼ବା
1: ପଡ଼ବା, ତାର ସାଙ୍ଗେ ସାଙ୍ଗେ ସମୟ ବି ହେଇଗଲା ନା,
2: ହେଲା ହେଲା ହେଲା,
1: ବୈଠକକେ ଶେଷ କରବାକେ ପଡ଼ବା। ତ ବୈଠକ ଶେଷ କରବାର ଆଗନୁନ୍ ଯେନ୍ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ ଦଦା କକା ମା ଭଉଣୀ ମାନକେ, ମୁଇଁ ଯୁଗେ ଦଦା
2: ଆର୍ ମକାର ଦଦାର
1: ଜୁହାର।

ଶୁଣୁଥିଲେ ଗୀତ ଗଜଲ କ୍ରମରେ କେତୋଟି ଗଜଲ। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀ ଥିଲେ ମେହେନ୍ଦି ହାସନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପ୍ରଚାର କରୁଛୁ ଆଞ୍ଚଳିକ ଗୀତକ୍ରମରେ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ। ଆଜି କାର୍ଯ୍ୟକ୍ରମର ଶିଳ୍ପୀ ହେଉଛନ୍ତି ସସ୍ମିତା ମହାନ୍ତି। ଗାଇଛନ୍ତି ପ୍ରଥମେ ରତନ କୁମାର ପୂଜାହାରୀଙ୍କ ରଚନାରୁ।

ଶୁଣିଛନ୍ତି ଆଞ୍ଚଳିକ ଗୀତକ୍ରମରେ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ। ଶିଳ୍ପୀ ସସ୍ମିତା ମହାନ୍ତି, କଣ୍ଠରେ ଏଥର କ୍ଷେତ୍ରମଣି ବିଭାରଙ୍କ ରଚନା।

ପ୍ରଚାରକଲୁ ଆଞ୍ଚଳିକ ଗୀତ କ୍ରମରେ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ। ଆଜି କାର୍ଯ୍ୟକ୍ରମର ଶିଳ୍ପୀ ଥିଲେ ସସ୍ମିତା ମହାନ୍ତି, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁମାନଙ୍କୁ ଟିକେ ମନେ ପକାଉଛୁ, ଅନୁରୋଧରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ ଆଜି ରାତି 10ଟାରେ ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ପୋର୍ଟସ୍ କାନ୍ ରିଲେ କରି ଶୁଣୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: at maximum permissible speeds. It also supports reliable train operations even during adverse weather conditions such as dense fog. In football, Spain will face Belgium in the second quarter-final of FIFA World Cup at Los Angeles Stadium in Inglewood tonight. France has already stormed into the semi-finals after defeating Morocco 2-0 in the first quarter-final in Boston. In Wimbledon tennis, Germany's Alexander Zverev stormed into men's singles final beating British wildcard Arthur Ferry in the semi-final this evening. The second-seeded Zverev produced a clinical performance to defeat Ferry in straight sets 7-6, 6-2, 6-4. And that is the end of this news bulletin.
1: अगस्पणे पवनी पटना समवर्तम राति 11:10 बजे 10 मिनिट एठी आपन को असंत काली हमर प्रथम अधिवेशन रे प्रचार हेबक दिबा कार्यक्रम संपर्क रे सूचना दोछु असंत काली शनिवार सकल 6:00 बजे 10 मिनिट प्रचार करिबो भक्ति गीत रे कार्यक्रम वंदना कार्यक्रम चेतना चिंतन सुनिबे सकल 6:00 बजे 30 मिनिट रे अतिबड़ी जगन्नाथ दास विरचित पवित्र श्रीमद भागवत प्रचार करिबो सकल 6:00 बजे 35 मिनिट रे कार्यक्रम परिक्रमा शुणे सकाल 7:25 चाषर कथा 7:40 भक्ति गीत को नहीं आम कार्यक्रम गीत गीतांजलि शुणे सकाल 7:45 सकाल 8:30 श्रीक्षेत्र माधुरी एथेर शुणे रथजात्रा सेवक मान भूमिका संपर्क में कार्यक्रम टी रिल कर शुणु आकाशवाणी कटक केन्द्र କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ସକାଳ 8:45 ସକାଳ 9:00 ହିନ୍ଦୀ କଥାଚିତ୍ରର ଗୀତ ସକାଳ 9:30 ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ସକାଳ 10:10 ଏଥିଲା ଆସନ୍ତାକାଲି ଆମର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା ଏଥିସହିତ ଶେଷ କରୁଛୁ ଆଜିର ଅଧିବେଶନକୁ ପୁଣି ଥରେ ଆପଣଙ୍କୁ ଭେଟିବୁ ଆସନ୍ତାକାଲି ସକାଳ 5:55 ଶ୍ରୋତାବନ୍ଧୁ ଆଜି ପାଇଁ ବିଦାୟ ଦିଅନ୍ତୁ ଶୁଭରାତ୍ରୀ।